ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:20 ଆଜିର ରବିବାର 1948 ଶକାବ୍ଦ ଜ୍ୟେଷ୍ଠ 3 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 24 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz ମାଙ୍ଗଳିକ।

କାର୍ଯ୍ୟକ୍ରମ ଶେଷରେ ବିରଞ୍ଚି ନାରାୟଣ ନାୟକଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ଏଥି ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଆରତୀ ମିଶ୍ର, ବୈଷ୍ଣବ ଚରଣ ପାଢ଼ୀ, ମିନତୀ ପାଣିଗ୍ରାହୀ, ପଲ୍ଲବୀ ନନ୍ଦ ଏବଂ ବିରଞ୍ଚି ନାରାୟଣ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଲିଙ୍ଗରାଜ ଚିନ୍ଦା, ଜଗନ୍ନାଥ ଦାସ, ଶ୍ୟାମସୁନ୍ଦର ଭଞ୍ଜ, ଚିତ୍ତରଞ୍ଜନ ନାୟକ ଏବଂ ନରେନ୍ଦ୍ର କୁମାର ଦାସ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

ସୃଷ୍ଟିର ପରିଚାଳନା କିଏ କରେ, ପ୍ରକୃତି ନା ଈଶ୍ୱର? କ'ଣ ପ୍ରକୃତିର ନିୟମକୁ ଈଶ୍ୱରଙ୍କ ନିର୍ଦ୍ଦେଶ ଥାଏ? କ'ଣ ଈଶ୍ୱର ପ୍ରତି ଜୀବ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିଛନ୍ତି? ସଂସାର ଚାଲିବାର ଏପରି ଅନେକ ତତ୍ତ୍ୱ ଆମ ମନକୁ ଆନ୍ଦୋଳିତ କରିଥାଏ। ଏ ମଧ୍ୟରେ ବିଜ୍ଞାନର ମଧ୍ୟ ଯଥେଷ୍ଟ ଉନ୍ନତି ଘଟିସାରିଛି, ତଥାପି ଈଶ୍ୱର ଏକ ଅସମାହିତ ପ୍ରସଙ୍ଗ। ତେବେ ଅନେକ ଧର୍ମଯାଚକଙ୍କ ମତରେ ପଶୁପକ୍ଷୀଙ୍କ ଠାରୁ ମଣିଷ ଯେ ଉନ୍ନତ, ଏବଂ ମଣିଷକୁ ସଭ୍ୟ, ସଂସ୍କୃତ ତଥା ପରୋପକାରୀ ହେବା ପାଇଁ ପରାମର୍ଶ ଦେଇ ଆସିଛନ୍ତି। ଧର୍ମ ପ୍ରବର୍ତ୍ତକମାନେ ନିଜ ଉପଦେଶକୁ ପୁସ୍ତକମାନଙ୍କରେ ଲିପିବଦ୍ଧ କରିଆସିଛନ୍ତି, ଯାହାକୁ ଉତ୍ତର ପିଢ଼ି ବିଶ୍ୱାସ କରନ୍ତି। ଏହା ସେହି ମହାମାନବଙ୍କ ଦୀର୍ଘବର୍ଷର ଅଧ୍ୟୟନର ଫଳ। ମୁନି ଋଷି ଆଗରୁ ସଂସାର ପରିତ୍ୟାଗ କରି ବଣ ଜଙ୍ଗଲ ତଥା ପର୍ବତର କୋଳରେ ଦୀର୍ଘ ବର୍ଷ ଧରି ସମସ୍ତ ଦୁଃଖ କଷ୍ଟ ଓ ଯନ୍ତ୍ରଣାର କାରଣ ଏବଂ ଏଥିରେ ଐଶ୍ୱର୍ଯ୍ୟ ତଥ୍ୟ ସମ୍ପର୍କରେ ନିଜର ଦ୍ୱନ୍ଦ୍ୱକୁ ଦୂର କରିବାରେ ଯଥୋଚିତ ସକ୍ଷମ ହୋଇଛନ୍ତି, ଯାହାଦ୍ୱାରା ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ସ୍ଥାପିତ ହୋଇପାରିଛି। ଏହି ମହାପୁରୁଷମାନେ ଈଶ୍ୱର ଏବଂ ମଣିଷ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରନ୍ତି। ତେବେ ଈଶ୍ୱର ପ୍ରାପ୍ତି ପାଇଁ ସବୁବେଳେ ଜଣେ ଗୁରୁ ପାଖରେ ଥିବେ ବା ଧର୍ମଗ୍ରନ୍ଥର ଗୂଢ଼ ରହସ୍ୟ ବାରମ୍ବାର ପଢ଼ି ବୁଝିହେବ, ତାହା ବି ସମ୍ଭବ ନୁହେଁ। ଜଣେ ସାଧାରଣ ବ୍ୟକ୍ତି ପାଇଁ ଈଶ୍ୱରଙ୍କ ଗୂଢ଼ ରହସ୍ୟ ଜାଣିବାର କୌଣସି ଆବଶ୍ୟକତା ନାହିଁ, ତାହାର ଦୈନନ୍ଦିନ ସମସ୍ୟା।

ଜରା ବ୍ୟାଧି ତଥା କନ୍ଦଳର ସାମାନ୍ୟ ସହାୟତା ଆବଶ୍ୟକ। ଏଥିପାଇଁ ପ୍ରାୟ ପ୍ରତି ଜନବସତିରେ ଦେବାଳୟ ନିର୍ମାଣ କରାଯାଇଛି। ଦେବାଳୟର ବୈଶିଷ୍ଟ୍ୟ ମଧ୍ୟ ଭିନ୍ନ। କେଉଁଠି ମହାପୁରୁଷଙ୍କ ପ୍ରତିମା ଅଛି ତ କେଉଁଠି ସମାଧି, କେଉଁଠି କାଳ୍ପନିକ ମୂର୍ତ୍ତି ତ କେଉଁଠି ଶୂନ୍ୟ ବ୍ରହ୍ମ। ସବୁଠାରେ ନିୟମ ମଧ୍ୟ ସାମାନ୍ୟ ଅଲଗା। ସେ ନିୟମ ଜାଣିବା ତଥା କାର୍ଯ୍ୟକାରୀ କରିବା ପାଇଁ ସ୍ନାନ ଶୌଚ କରି ଫଳ ପୁଷ୍ପ ବସ୍ତ୍ର ଅର୍ପଣ କରିବା ପରେ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବାର ଅନେକଙ୍କ ମନରେ ଜାତ ହୁଏ। ଈଶ୍ୱରଙ୍କ ଦ୍ୱାର ମଧ୍ୟ ଦିନର ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଖୋଲା ଥାଏ। ଏଥିରେ ପ୍ରବେଶ ପାଇଁ ନିୟମ ଥାଏ। ତେବେ ଭାରତରେ ଏଭଳି କିଛି ମନ୍ଦିର ଅଛି ଯାହାର କୌଣସି ପ୍ରବେଶ ଦ୍ୱାର ନାହିଁ, ଯେପରିକି ମହାରାଷ୍ଟ୍ରର ଶନି ସିଙ୍ଗାପୁର ମନ୍ଦିର, ରାଜସ୍ଥାନର ଗଲ୍ଟାଜୀ ମନ୍ଦିର, ଉତ୍ତରାଖଣ୍ଡର ନନ୍ଦାଦେବୀ ମନ୍ଦିର, ଆନ୍ଧ୍ରପ୍ରଦେଶ ସୁଲୁପେଟଠାରେ ଥିବା ଚେଙ୍ଗଲାମା ମନ୍ଦିର ଏବଂ ଭୁବନେଶ୍ୱରର ପରଶୁରାମେଶ୍ୱର ମନ୍ଦିର ଆଦିରେ କୌଣସି ଦ୍ୱାର ନାହିଁ। ଜଣେ ଭକ୍ତ ଚାହିଁଲେ ଯେକୌଣସି ସମୟରେ ଅଚିରେ ପ୍ରବେଶ କରିପାରିବ। ଏଭଳି ନିର୍ମାଣ ପଛର କାରଣ ଏହା ହେଇପାରେ ଯେ ଈଶ୍ୱର ଏବଂ ଭକ୍ତଙ୍କ ମଧ୍ୟରେ ସମୟ ବା ପରିସ୍ଥିତିର କୌଣସି ଅବରୋଧ ନାହିଁ। ଭକ୍ତ ନିଜର ଗୁହାରି ଜଣାଇବା ପାଇଁ କୁଣ୍ଠା ପ୍ରକାଶ କରିବ ନାହିଁ। ଈଶ୍ୱରଙ୍କ ନିକଟକୁ ଯିବାକୁ କାହାର ମଧ୍ୟସ୍ଥତା ଦରକାର ହେବନି। ଈଶ୍ୱରଙ୍କୁ ପାଇବାକୁ ଏହାଠୁ ସହଜ ଉପାୟ ଆଉ କ'ଣ ହେଇପାରେ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, FM ମହାନଦୀରେ 101 MHz। ଏତଦ୍ ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ମୋବାଇଲ ଆପ୍ରେ ମଧ୍ୟ ଶୁଣିପାରିବେ। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଆଜି ଏହାର 390 ଭାଗ ଶୁଣନ୍ତୁ।

ଜରାସନ୍ଧର ଅକ୍ଷୁହିଣୀ ସୈନ୍ୟ 18 ଥର ସଂହାର କରି ଭୂଭାର ହରଣ ପାଇଁ କୃଷ୍ଣ ସେଦିନ ତାକୁ ବନ୍ଧନରୁ ମୁକ୍ତ କରିଦେଇଛନ୍ତି। ଏ ମଧ୍ୟରେ ସେ 17 ଥର ପରାସ୍ତ ହୋଇ ପୁଣି ଥରେ ମଥୁରା ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏଣେ ନାରଦଙ୍କ ପ୍ରରୋଚନାରେ ମ୍ଳେଚ୍ଛ ରାଜ କାଳ ଯବନ ମଧ୍ୟ ମଥୁରା ଆକ୍ରମଣ କରିଛି। ଶ୍ରୀକୃଷ୍ଣ ତେଣୁ ସମୁଦ୍ର ମଧ୍ୟରେ 12 ଯୋଜନ ବିସ୍ତୃତ ଦ୍ୱାରକା ନାମରେ ଦିବ୍ୟପୁରଟିଏ ଗଢ଼ାଇଛନ୍ତି। ଯୋଗମାୟାଙ୍କ ପ୍ରଭାବରେ ସ୍ୱଜନଙ୍କୁ ସେହି ପୁରକୁ ଅପସାରିତ କରିବା ପରେ କାଳଯବନକୁ ବଧ କରିବା ପାଇଁ ମଥୁରାପୁରୀକୁ ଏକାକୀ ବାହାରିଛନ୍ତି।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ଭିବିଜି ରାମଜୀ ଆଇନ 2025ର ତୟାରୀ ଆଉ ଇତର କାର୍ଯ୍ୟକାରିତାକେ ନେଇକରି ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏଥି ଗ୍ରାମୀଣ ବିକାଶ ବିଭାଗର ସଚିବ ରୋହିତ କାନ୍ସଲ ଅଧ୍ୟକ୍ଷତା କରିଥିବାବେଳେ

0: ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକଟି ମହାତ୍ମା ଗାନ୍ଧି ଏନ୍ଆର୍ଇଜିଏସ୍ନୁ ବିବିଜି ରାମଜୀ ଆଇନ ଅଧୀନତି ସଂଶୋଧିତ ଢାଞ୍ଚାକେ ଭଲ ଭାବେ ବଦଲାବାର ଲାଗି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ତରଫୁ କରାଯାଉଥିବା ପ୍ରସ୍ତୁତିମୂଳକ କାମକାଜ ସ୍ଥିତିର ସମୀକ୍ଷା କରାଯାଇଛି। ଏବେ ଜୁଲାଇ 1 ତାରିଖନୁ ବିବିଜି ରାମଜୀ ଆଇନ କାର୍ଯ୍ୟାନ୍ୱୟନ ଲାଗି ଦରକାରୀ ଆର୍ଥିକ ଆବଣ୍ଟନ ସୁନିଶ୍ଚିତ କରବାରକେ ଗ୍ରାମୀଣ ବିକାଶ ବିଭାଗର ସଚିବ ସମକୁ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 18 ଜଣ ଭାରତୀୟ ପୁଲିସ୍ ସେବା ଆଉ ଓଡ଼ିଶା ପୁଲିସ୍ ସେବା ଅଧିକାରୀ ସ୍ତରଥି ଅଦଲବଦଲ କରିଛନ୍। ରାଜ୍ୟପାଳଙ୍କର ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି, ଏସ୍ଟିଏଫ୍ ଭୁବନେଶ୍ୱର ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ଭୁବନେଶ୍ୱର ସ୍ପେଶାଲ୍ ବ୍ରାଞ୍ଚ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ବିଏସ୍ଏନ୍ଏଲ୍ର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଭାରତ ନେଟ୍ ପରିଯୋଜନା 3 ନମ୍ବର କ୍ଷେପର ଅଗ୍ରଗତି ଆଉ ଆୟବା କାର୍ଯ୍ୟପନ୍ଥା ବାବଦେ ସମୀକ୍ଷା କରିଛନ୍। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରକଳ୍ପ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ଗ୍ରାମୀଣ ଓଡ଼ିଶାକେ ଡିଜିଟାଲ୍ ସଶକ୍ତ କରବାର୍ ଲାଗି ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍। ହାଇସ୍ପିଡ୍ ଇଣ୍ଟରନେଟ୍ ଜରିଏ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଆଉ ଡିଜିଟାଲ୍ ଅର୍ଥନୀତିକେ ତଳସ୍ତରନୁ ମଜବୁତ କରାଯିବା। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାନ ପାଖାପାଖି 4,000 କୋଟି ଟଙ୍କା ଖର୍ଚ୍ଚ କରିବେ ଆଉ ଆଇବା 3 ବର୍ଷରେ ଇଟା ଶେଷ କରାଯିବା ବୋଲି ବୈଠକଟି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସୂଚନା ଦେଇଛନ୍। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହୋଇକରି ଜୁନ୍ 21 ତାରିଖ ତକ ରହିବା। ଏ ସମୟ ଭିତରେ 8 ଦିନ ଅବକାଶକାଳୀନ ଅଦାଲତ ବସ୍ବା। ଜୁନ୍ 22 ତାରିଖନୁ ଅଦାଲତ ନିଜର କାର୍ଯ୍ୟସୂଚୀ ହିସାବରେ କାମ କରିବା। ଅବକାଶକାଳୀନ ଅଦାଲତ ସକାଳର 11 ବଜେନୁ ଉପରବେଳା 3 ବଜେ ତକ ଚାଲ୍ବା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫୁ ସୂଚନା ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ କରବାରକେ ଉଚ୍ଚଶିକ୍ଷା ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁଲାଇ 1 ତାରିଖନୁ ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ନିୟୋଜିତ କରିବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ୍ ଗଠନ କରାଯିବ। ଆଇବା 30 ତାରିଖ ଇ ବାବଦେ ବିଜ୍ଞାପନ ବାହାରିବା। ଆଇବା ମାସ 9 ତାରିଖ ଏଥିଲାଗି ଅନ୍ଲାଇନ୍ ପ୍ରକ୍ରିୟା ଭିଲ୍ ମୂଲ ହେବା। 23 ତାରିଖ ତକ ମେଧା ତାଲିକା ବାହାରବାର ସହିତ 25 ତାରିଖ ତକ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ ବୋଲି ବିଭାଗ ତରଫୁ କୁହାଯାଇଛି। 2 ବର୍ଷରେ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ବିଏଚ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳର 10 ନୁ 12 ବଜେ ତକ ବିଏଡ୍ ପରୀକ୍ଷା ହେବାର୍କେ ଥିବାର ବେଳେ ଜୁନ୍ 3 ତାରିଖ 10 ବଜେନୁ 12 ବଜେ ତକ ବିଏଚ୍ଡି ହିନ୍ଦୀ ପରୀକ୍ଷା ହେବା। ଉପରବେଳା 3 ନୁ 5 ବଜେ ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ବଜେନୁ ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ନୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମକେ ଆସ୍ଥାନୁ ସ୍ଥଗିତ ରଖାଯାଇଛି। ରାଜ୍ୟ ଜବର ଖରା, ଭକ୍ତମାନଙ୍କର ଭିଡ଼ ଆଉ ମହାପ୍ରଭୁମାନଙ୍କର ନୀତିକାନ୍ତିକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଗଣତି ବନ୍ଦ ହେବାରୁ ଆସ୍ଥାନୁ ଭକ୍ତମାନେ ଭିତର କାଠ ପାଖୁ ମହାପ୍ରଭୁମାନଙ୍କର ଦର୍ଶନ କରିପାରିବେ। ଛତିଶା ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ଆଇବା ଗଣତି ତାରିଖ ବାବଦେ ନିଷ୍ପତ୍ତି ନିଆଯିବା। ଗଲାକାଲି ପାଖାପାଖି 3 ଘଣ୍ଟା 58 ମିନିଟ୍ ଧରିକି ରତ୍ନଭଣ୍ଡାର ଗଣତି କାମ ଚାଲିଥିଲା। ମାନସିକ ରୋଗୀମାନଙ୍କୁ ସ୍ନେହ, କରୁଣା, ଦୟା ଦେଖାବାର ସହିତ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଫି ବଛର ମେ 24 ତାରିଖରେ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା, ଆବେଗ, ବ୍ୟବହାର ଆଉ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କଥି ଖାସ କରି ଡୋପେମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ବେମାର ହୋଇଥିସି। ପାଣିପାଗ ଓଡ଼ିଶା ଆଉ ତାର ପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଇବା ହପ୍ତେ ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫୁ ଆକଳନ କରାଯାଇଛି। ଏ ସମୟ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଧୂକାଗଡ଼ି ସହିତ କମ୍ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଡ଼େ ରାଜ୍ୟ ଆଇବା ଗୁରୁବାର ତକ ଜବର ଗରମ ଆଉ ଗୁଲଗୁଲି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ତାତିକି ନେଇକରି ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार।

0: प्रत्यवसराणां वृद्धौ व्यापार सुगमतायां च तीव्रगत्या प्रगतिं करोति। प्रियाः श्रोतारः, संस्कृत जगता सम्बद्धैः विभिन्नैः क्रियाकलापैः संवलितस्य संस्कृत साप्ताहिकीति विशिष्ट कार्यक्रमस्य प्रसारणम् आकाशवाण्याः FM गोल्ड प्रवाहिकातः अद्य मध्याह्ने सार्धैकवादनतः भविष्यति। भवन्तः सर्वे यथाकालं श्रोतुं प्रभवन्ति। भारतीयर्तु विभागेन अद्य पूर्वीयोत्तरप्रदेशाय, पूर्वीय मध्यप्रदेशाय, विदर्भाय च अतितापपरा रक्तवारणिकी सञ्चेतना प्रसारिता। भारतस्य उत्तरपश्चिमीय मध्य पूर्वीय दिग्विभागेषु कतिपयक्षेत्रेषु समाना एव स्थितिः आगामि सप्तदिवसपर्यन्तं भविष्यति इत्यपि विभागेन सूचितम्। अन्ते क्रीडावार्तासु, इंडियन प्रीमियर लीग क्रिकेट स्पर्धा मालिकायां गतरात्रो लखनऊ नगरे इकाना क्रिकेट क्रीडांगणे आयोजिते द्वंद्वे श्रेयस अय्यरेणा अर्जितानां एकोत्तर शत धावनांकानां बलेन पंजाब किंग्स दलेन लखनऊ सुपर जायंट्स दलं सप्तभिः क्रीडकैः पराजितम्। क्रीडान्ते अय्यरः स्पर्धा पुरुषः घोषितः। अद्यतने द्वन्द्वद्वये प्रथमं मुम्बय्याम् अपराह्णे सार्धत्रिवादने मुम्बई इण्डियन्स् दलं राजस्थान रॉयल्स दलेन स्पर्धिष्यते। ततः सायं कोलकातायां कोलकाता नाइट राइडर्स दिल्ली कैपिटल्स दलयोः द्वन्द्वं भविष्यति। इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ମାଇଗ୍ରେନ୍ ବା ଅର୍ଦ୍ଧକପାଳିର ଲକ୍ଷଣ ଓ ଚିକିତ୍ସା, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୁତା। 7:30ରେ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି, ଏ ସମ୍ପର୍କରେ କହିବେ ମହେଶ୍ୱର ବର୍ଗେ। 7:55ରେ ସୁଗମ ସଙ୍ଗୀତରେ ଅମୂଲ୍ୟ ପ୍ରସାଦ ମଲ୍ଲିକଙ୍କ କଣ୍ଠରେ ଶୁଣିବେ ଭକ୍ତି ଗୀତ। 8:30ରେ ବେତାର ଧାରାବାହିକ ନାଟିକା ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। 8:45ରେ ଶୁଣିବେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ହେଲେ ଅଶୋକ କୁମାର ରଥ ଏବଂ ଭାସ୍କର ଚନ୍ଦ୍ର ପୁହାଣ। 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। 12:30ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। 1:05ରେ ପ୍ରସାର କରିବୁ ସମ୍ବଲପୁରୀ ଗୀତ। 1:20ରେ ଘର ସଂସାରର ପ୍ରଗତି, ଆଜି ଏଥିରେ ସମାଜସେବୀ ସୌଗତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର ଶୁଣିବେ। 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। 3:30ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:02ରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। 5:02ରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଆମର କାର୍ଯ୍ୟକ୍ରମ ସନ୍ଧ୍ୟା ଜ୍ୟୋତିରେ ଗୀତିକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। 5:30ରେ ଯୁବବାଣୀ କାର୍ଯ୍ୟକ୍ରମର କ୍ୟାମ୍ପସ। 6:10ରେ ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। 6:30ରେ ପ୍ରଚାର କରିବୁ ଓଡ଼ିଆ ଲଘୁ ସଙ୍ଗୀତ। 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ପେତେନ, ରଚନା ଶିରିଶ ଚନ୍ଦ୍ର ପୂଜାରୀ, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 8:02 ଶୁଣିବେ ସୁଗମ ସଙ୍ଗୀତ, ରାତି 8:15 ଶୁଣିବେ ଦେଶାତ୍ମବୋଧକ ଗୀତ, ରାତି 9:15 ସ୍ପଟଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓ ସ୍କୋପ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ରାତି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100 ରୁ 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ କମିଟି, ଆଣ୍ଟି ର୍ୟାଗିଙ୍ଗ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି।

0: ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଲକ୍ଷଣ ଓ ଚିକିତ୍ସା। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ନମସ୍କାର, ଆଜି ଆମେ ଯେଉଁ ମୁଣ୍ଡବ୍ୟଥା ବିଷୟରେ କଥା ହେବା ତାହା ଏକ ସାଧାରଣ ମୁଣ୍ଡବ୍ୟଥା ନୁହେଁ। ଏହା ହେଉଛି ମାଇଗ୍ରେନ୍, ଏକ ବିଶେଷ ପ୍ରକାରର ସ୍ନାୟୁଜନିତ ମୁଣ୍ଡବ୍ୟଥା। ଅନେକ ଲୋକ ବର୍ଷରୁ ବର୍ଷ ଏହି ବ୍ୟଥାକୁ ସହୁଛନ୍ତି, କିନ୍ତୁ ଏହାକୁ ଠିକ୍ ଭାବରେ ବୁଝିନାହାନ୍ତି। ସେମାନେ ଭାବନ୍ତି ମୁଣ୍ଡବ୍ୟଥା ହେଉଛି ଅଳ୍ପ ଟିକେ ଶୋଇପଡ଼ିଲେ ଠିକ୍ ହେଇଯିବା, କିନ୍ତୁ ମାଇଗ୍ରେନ୍ ଏମିତି ନୁହେଁ। ଏହା ମଣିଷକୁ ଅନ୍ଧାର ଘରକୁ ଯିବାକୁ ବାଧ୍ୟ କରେ। ସେମାନେ ଶବ୍ଦ ସହିପାରନ୍ତି ନାହିଁ, ଆଲୋକ ସହିପାରନ୍ତି ନାହିଁ, କେବେ କେବେ ବାନ୍ତି ଲାଗିବା, ମାନ୍ଦା ଲାଗିବା, ଆଖି ଆଗରେ ଚମକ ଦେଖାଯିବା କିମ୍ବା ଆଲୁଅ ଦେଖାଯିବା ମଧ୍ୟ ଦେଖାଯାଇଥାଏ। ମାଇଗ୍ରେନ୍ କେମିତି ବ୍ୟଥା? ସାଧାରଣତଃ ଏହା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଦେଖାଯାଏ, ଯାହାକୁ ଆମ ଭାଷାରେ ଆମେ ଅର୍ଦ୍ଧକପାଳୀ ମଧ୍ୟ କହିଥାଉ। ଏବଂ ମୁଣ୍ଡରେ ଯେତେବେଳେ ଭେନ୍ ଗୁଡ଼ା ଥାଏ, ସେଗୁଡ଼ା ଧଡ଼ ଧଡ଼ କରୁଥାଏ, ପଲ୍ସେଟିଂ ଯୋଉଟା କୁହାଯାଏ। ଏବଂ ଏହି ବ୍ୟଥା 4 ଘଣ୍ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ଏବଂ ଆଲୋକ, ଶବ୍ଦ ଏବଂ କୌଣସି ପ୍ରକାର ଗନ୍ଧରେ କିମ୍ବା ବାସ୍ନାରେ ଏହି ବ୍ୟଥା ବେଶୀ ବଢ଼େ। ବାନ୍ତି ଭାବ କିମ୍ବା ମାନ୍ଦା ଲାଗିବା ଏହାର ସାଧାରଣ ଲକ୍ଷଣ। ଏବଂ କାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ଏହା କେବଳ ମୁଣ୍ଡ ବ୍ୟଥା ନୁହେଁ, ଏହା ବ୍ରେନ୍ର ଏକ ସେନ୍ସିଟିଭିଟି ବଢ଼ିଯିବାର କଣ୍ଡିସନ୍। ମାଇଗ୍ରେନ୍ ସମୟରେ ବ୍ରେନ୍ରେ କ'ଣ ହୁଏ? ବ୍ରେନ୍ ଭିତରେ ଥିବା ସ୍ନାୟୁ ଓ ରକ୍ତନଳୀ ମଧ୍ୟ ଅତ୍ୟଧିକ ସେନ୍ସିଟିଭ ହୋଇଯାଏ। ସେଥିପାଇଁ ସାଧାରଣ ଲୋକ ଆଲୋକ, ଶବ୍ଦ, ଗନ୍ଧ ମଧ୍ୟ ବହୁତ ଅସହ୍ୟ ଲାଗେ। ମାଇଗ୍ରେନ୍ ହୁଏ କାହିଁକି? ଅଧିକ ସମୟ ଭୋକରେ ରହିବା, ନିଦର ଅଭାବ କିମ୍ବା ଅତ୍ୟଧିକ ଶୋଇବା, ମାନସିକ ଚାପ ବା ଷ୍ଟ୍ରେସ୍, ଅତ୍ୟଧିକ ମୋବାଇଲ ଓ ଲାପଟପ୍ ୟୁଜ୍ କରିବା, ଏବଂ ବହୁତ ଜୋର ଖରା ହଉଥିଲେ ଖରାରେ ବାହାରକୁ ଯିବା। ମହିଳାମାନଙ୍କର ପିରିୟଡ୍ ସମୟରେ ହୁଏ ଚକୋଲେଟ୍, ଚିଜ୍, ଚାଇନିଜ୍ ଫୁଡ଼୍ କିମ୍ବା କଫି, ଏଗୁଡ଼ାରେ ମଧ୍ୟ ଏଗୁଡ଼ା ଖାଇଲେ ମଧ୍ୟ ମାଇଗ୍ରେନ୍ ଟ୍ରିଗର ହୁଏ। ତ ପ୍ରତ୍ୟେକ ଲୋକଙ୍କର ଟ୍ରିଗର ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ। ସବୁଠୁ ବଡ଼ ଭ୍ରାନ୍ତି ହେଲା ମାଇଗ୍ରେନ୍କୁ ବହୁତ ଲୋକ ଭାବନ୍ତି ୟା ଗ୍ୟାସ୍ ଜନିତ ମୁଣ୍ଡ ବ୍ୟଥା, କିମ୍ବା ଆଖିରେ କିଛି ପାୱାର ବଢ଼ିଯାଇଛି, କିମ୍ବା ପାୱାର ଚେଞ୍ଜ ହୋଇଯାଇଛି, କିମ୍ବା ସାଇନୋସାଇଟିସ୍। ଏହି ଭୁଲ ଧାରଣା ନିମନ୍ତେ ରୋଗୀ ଠିକ୍ସେ ଚିକିତ୍ସା ପାଇପାରନ୍ତି ନାହିଁ। ତ ମାଇଗ୍ରେନ୍ର ଚିକିତ୍ସା କେମିତି ହୁଏ? ମାଇଗ୍ରେନ୍ର ଚିକିତ୍ସା ଆମେ ସର୍ବପ୍ରଥମେ ରୋଗୀଙ୍କୁ କୁହାଯାଏ କି ଆପଣ ଆପଣଙ୍କର ଟ୍ରିଗରରୁ ଦୂରେଇ ରୁହନ୍ତୁ। ଯେମିତିକି କୌଣସି ସ୍ପେସିଫିକ୍ ଖାଦ୍ୟ ଖାଇଲେ ଯଦି ମାଇଗ୍ରେନ୍ ହେଉଛି, ତାହେଲେ ସେଇଟା ଖାଇବା ବନ୍ଦ କରିଦିଅନ୍ତୁ, କିମ୍ବା ଅତ୍ୟଧିକ ଖରାକୁ ଯାଆନ୍ତୁ ନାହିଁ, କିମ୍ବା ଫାଷ୍ଟିଂ ଯେମିତି ଉପାସ ରଖନ୍ତୁ ନାହିଁ, ଠିକ୍ସେ ଶୁଅନ୍ତୁ, ମାନସିକ ଚାପରୁ ଦୂରେଇ ରୁହନ୍ତୁ, ମୋବାଇଲ ଅଳ୍ପ ୟୁଜ୍ କରନ୍ତୁ, ଖରାରେ ଗଲେ ଛତା ନେଇକି ଯାଆନ୍ତୁ, ଏହିପରି ଟ୍ରିଗରକୁ ପ୍ରିଭେଣ୍ଟ କରିବାକୁ କୁହାଯାଏ। ଏବଂ ଯଦି ମାଇଗ୍ରେନ୍ର ବ୍ୟଥା ଆସିଲା, ତାହେଲେ ଆମେ ତା ପାଇଁ କିଛିଟା ସ୍ପେସିଫିକ୍ ଆବର୍ଟିଭ୍ ଟ୍ରିଟମେଣ୍ଟ ଯାହାକୁ କୁହାଯାଏ, ସେହି ପ୍ରକାର ଔଷଧ ମିଳିଥାଏ ଯେଉଁଟାକି ବ୍ୟଥାକୁ ଶୀଘ୍ର କମ୍ କରିଦେଇଥାଏ। ଏବଂ ଯଦି କୌଣସି ବ୍ୟକ୍ତିଙ୍କୁ 4 ମାସ କିମ୍ବା ତାଠୁ ଅଧିକ ଡେରି ଯାଏ ମାଇଗ୍ରେନ୍ ହେଉଛି, ଏବଂ ମାସକୁ 4 ଥର 5 ଥର ଲେଖାଏଁ ଏହି ପ୍ରକାର ମୁଣ୍ଡ ବ୍ୟଥା ଆସୁଛି, ତାହେଲେ ପ୍ରିଭେଣ୍ଟିଭ୍ ଔଷଧ ନିହାତି ଖାଇବା ଦରକାର। ଏବଂ ପ୍ରିଭେଣ୍ଟିଭ୍ ଔଷଧଟା ବ୍ୟଥା ବାର ବାର ଆସିବାକୁ କମେଇଥାଏ। କିଛିଟା ଆମର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଲକ୍ଷଣ ଓ ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୋତା, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତିଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2ଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4 ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆସନ୍ତାକାଲିଠାରୁ 3-ଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1,500 ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ 4 ଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ তৌসিক অতার। এই মামলা সহ জড়িত পাখাপাখি অন্য আট জনক বিরোধে আসন্তা চারিদিন মধ্যে অতিরিক্ত চার্জশিট দাখল করা যাব বলে সে সূচনা দিয়েছেন। কার্যালয়ের ঘটিথিবা এই সংবেদনশীল মামলায় গত মার্চ মাস 25 তারিখে দেওলালি ক্যাম্প পুলিশ স্টেশনে মামলা রুজু হয়েছিল। নিদা খাঁক বিরোধে দুইটি মামলা এবং অন্য অভিযুক্ত বিরোধে ছু নটি লেখায় মামলা পঞ্জীকৃত হয়েছে পুলিশ সূচনা দিয়েছে। এসআইটি পক্ষের ঘটনার অধিক তদন্ত জারি রয়েছে। আইপিএল ক্রিকেটে গতকাল ম্যাচে পঞ্জাব কিংস বিজয়ী হয়েছে। লক্ষ্ণৌর একনা ক্রিকেট স্টাডিয়ামে গত সন্ধ্যায় খেলা যাইতিবা ম্যাচে টস জিতি পঞ্জাব কিংস প্রথমে বোলিং করা নিষ্পত্তি নিয়েছিল। লক্ষ্ণৌ সুপর জায়ান্টস নির্ধারিত 20 ওভরের 6 উইকেট বিনিময়ে 196 রন সংগ্রহ করেছিল। দল পক্ষ জোস ইংলিশ সর্বাধিক 72 রন সংগ্রহ করেছিল। 197 রনর বিজয় লক্ষ্যক পঞ্জাব কিংস 18 ওভরের 3টি উইকেট বিনিময়ে হাসল করে পারি। দল পক্ষ অধিনায়ক শ্রেয়স আয়ার সর্বাধিক অপরাজিত 101 রন সংগ্রহ করে প্লেয়ার অফ দি ম্যাচ বিবেচনা করা যাইছি। আজ দুইটি ম্যাচ খেলা যাব। মুম্বাইর ওয়াংখেড়ে স্টাডিয়ামে অপরাহ্ন 3:30 মুম্বাই ইন্ডিয়ান্স এবং রাজস্থান রয়্যালস মধ্যে ম্যাচ হব। দ্বিতীয় ম্যাচ কলকাতার ইডেন গার্ডেন্স ঠারে সন্ধ্যা 7:30 কলকাতা নাইট রাইডর্স এবং দিল্লি ক্যাপিটালস মধ্যে অনুষ্ঠিত হব। দিল্লি হরিয়ানা চণ্ডীগড় পূর্ব মধ্যপ্রদেশ পূর্ব উত্তরপ্রদেশ এবং বিদর্ভরে আজ প্রবল গরম অনুভূত হব বলে ভারতীয় পানিপাগ বিভাগ কইছি। ওড়িশা সমেত বিহার ছত্তিশগড় ঝাড়খণ্ড পঞ্জাব রাজস্থান তেলেঙ্গানা পশ্চিম মধ্যপ্রদেশ এবং পশ্চিম উত্তরপ্রদেশের মধ্যে গরম অনুভূত হওয়া নিয়ে পানিপাগ বিভাগ আকলন করেছে। অন্যপক্ষে আসাম মেঘালয় পশ্চিমবঙ্গর উপহিমালয় অঞ্চল এবং সিকিম্র কেতক অঞ্চলরে আজ প্রবল বর্ষা হব বলে পানিপাগ বিভাগ সূচনা দিয়েছে। মুখ্য সংবাদগুলো পুণিথরে। নূয়াদিল্লীরে বৈদেশিক ব্যাপার মন্ত্রী ডক্টর এস জয়শঙ্কর এবং আমেরিকা প্রতিপক্ষ মার্কো রুবিওঙ্ক মধ্যে আজ হব দ্বিপাক্ষিক আলোচনা। ভিবিজি রামজি আইন অধীনরে চিঠা নিয়মাবলী জারি কলে সরকার। আসন্তা মাস 21 তারিখ সুদ্ধা জনসাধারণ মতামত আহ্বান। আমেরিকা ও ইরান মধ্যে দীর্ঘকালীন শান্তি চুক্তি আলোচনা শেষ পর্যায়ে পৌঁছিছে, সূচনা দেলে আমেরিকা রাষ্ট্রপতি। এবং আইপিএল ক্রিকেটে গতকাল ম্যাচে লক্ষ্ণৌ সুপর জায়ান্টসকে 7 উইকেটে পরাস্ত কলা পঞ্জাব কিংস। আজ খেলা যাব দুইটি ম্যাচ। সংবাদ শেষ হলো।
1: শ্রোতামানে কার্যক্রম শুণুচন্তি আকাশবাণী সম্বলপুর কেন্দ্রর। বর্তমান শুণন্তু চাষর হাল।
4: আমার চাষী ভাই বহন মানে দুই পয়সা অয়তকা কমাবার লাগি ভিন ভিন কিসমর ফল চাষ মানে করুছন, যেন্তা কি আম, কদেল, মায়া, অয়লা আর লিচু। তো লিচুটা গোটে মিঠা ফল হয়, যেন্তা খাইবার কি ভল লাগসি। আর বিশেষ করে খরা দিনে এটা বাজার নো প্রচুর মাত্রা নো বিক্রি হেসি। আর বিশেষ করে চাষী ভাই মানকর লাগি এটা অয়তকা পয়সা কমাবার গোটে বিশেষ জরিয়া হয়। তো যেন চাষী ভাই বহন মানে লিচু চাষ করুছন, সেমানকর লাগি এ সময়টা গোটে বিশেষ সময় হয়। কেতির লাগে কি এই সময়থি আমকু গছ মানকর বিশেষ যত্ন নেবার কে পড়বা, যাহার দ্বারা আমি ভল ফল পাই পারমা আর তাকে বিক্রি করি বাজার নদী পয়সা অতকা কমে পারমা। তো ভল ফল পাইবার কে হলে লিচু গছ কে রোগ পোক নু বচাবার কে পড়বা, তার ভলসে যত্ন নেবার কে পড়বা। লিচু গছ ভলসে বড়বার লাগি তাকে টিকে ভল ভাবে খরা দরকার, যেনটা কি দিনকু 6-8 ঘন্টা লেখা। মাইটটা টিকে অম্লীয় হবার কথা আর তাঙ্কর মূলে পাইন জমি করে ন্যায় রহবার কথা। তো আমি কহি পারমা কি লিচু চাষ যেন জায়গায় করুছু, তো যেন লিচু গছ মানে লাগিছে তার মূল পাখে পাইন নিষ্কাশনর ব্যবস্থা ভল থিবার কথা। বছরকু দুইথর লেখা ফেব্রুয়ারি মার্চ আর জুন জুলাই বেলকে জৈবিক সার যেনটা কি গোবর খত হো কি ভর্মি কম্পোস্ট আমকু সময় সময়কে দেবারকে পড়বা। সিদ্দিনে পায়েন কম দেমা আর খরা দিনে মায়েরটা যেনটা কি উদার হবা সে হিসাবে আমি পায়েন দেমা। আর বিশেষ করে আমি ধ্যান রকমা কি গছে যেতলে ফুল ধরবার সময় আসলান সে সময়তে পায়েন দেবারটা টিকে কম করে নেমা আর ফল ধরলা বেলকে ভরপুর মাত্রানে পায়েন দেমা। গছ মানকু যেন ডাহি মানে শুখি যাইতিসি কি যেনথি রোগ লাগি যাইতিসি তাকে আমি কাটিকিরি অলগাই নেমা, যেনটা কি গছ ভলসে বড়ি পারবা। আর যেন ডাহিতে রোগ লাগিছে সে ডাহিটা যদি কাটিকিরি অলগাই নেউছু বলে কানা হচ্ছে সে জায়গায় সে গছ মানকু যেন রোগ লাগিছে সে অলগা ডাহি পোখরা মানকু মানে সেটা গছ মানকু অলগা আড়ে ব্যাপী করে যাই নাই পারে। লিচু গছ মানকু ফলসরে রোগ নু বঁচাবার কে হেলে ফল ধরবার 15-20 দিন আগরু পায়েন থি লিটর পিছা 2 গ্রাম কার্বনডিজম মিশাই করে আমি ঝিটমা, যাহার দ্বারা কাণ হবা কি ফল মানে যেন সরি যাউতিছি সেটা নাই সরে ফলটা ভলসে হবা আর আমি ভল অমল পাই পারমা। লিচু গছে বোরন দেয়া যায়সি যেনটা কি তার বহুত লাভ আছে, जेनटा कि लिचु फल मानकु फाटबार नु बचासी आर फल टिके अटका हेबा आर टिके बड़ बड़ हेबा। आर गोटे रोग लिचु गछ मानकु देखा जायसी जेनते कि तार पतर माने अधा सुखी जायतिसी आर अधा कंचा थिसी। इतार नु बचाबार के हेले फल तुलाटा सहले गोटे गछ पिछा आमे 20-25 ग्राम लेखा कार्बोफ्यूरन आमे माइट थी तार चेरर चारिआड़े आमे हे जगार कुड़ी नेमा आर थी मिसेकरी हेन देई नेमा। लिचु गछर डाही मानकु भिल आर गोटे प्रकार रोग हेसी जेनते कि से डाही माने सरी सरी गला बेगिर दिसी। तो सेन आमे काण करमा पैन थी चून घुली करी एंता काथी आमे जनता चून लेपसू घरे सेनता चून लेपला लेखेन से गच सारा आमे लेपी नमा जहार द्वारा काण हेबा कि से पोक माने आर सेन नाई लागन। आर गोटे गोटे लिचु गच मानकु कणा कणा हेकरी सेन पोक माने एंता हुदा हुदा हेकरी जाली बागिर घर करिथिसन। तो हेने आमे काण करमा किरोसिन देकरी चिकन माटी थी से कणा मानकु चुटी नेमा तो हेले इ पोक माने आर नाई बढ़ी पारन। तो ये पोक कथा में जन कहली इमाने गछर बुंधु नेकरी पूरा से डाही पखरा जन बाहरी थिसन से तो किनसी जगह के इमाने नहीं छाड़न। आर इताके जदि आमे ठीक भावे तार उपचार नहीं कला जदि इमानकु आमे हटाबार व्यवस्था नहीं कला तो गछ माने पूरा मरी जिबे। तेहरु फल धरला परे आमकु विशेष भावे इ कथा मानकर ध्यान रखबार पड़बा कि केनता करी फल भल हेबा जहार द्वारा आमे ताके बजार नेकरी बिकी पारमा। तार लागि पहला काण करमा आमे लिटर पिछा 2 ग्राम बोरिक एसिड कि बोरन आमे मिसेई करी झिटमा। गछ माने जेते बेले फल धरिछन सेते बेले तांकु आमे जाली थी ढाकी नमा जहार द्वारा काण हेबा कि चढ़े माने से फल मानकु नाई खाई पारन। आर फल तुलना बेलके विशेष करी आमकु इ कथा ध्यान रखबार के पड़बा कि ताके भल भाबे टिके आराम से आमे तुलमा जेंटा कि तार डाही माने नाई भांगी जाऊ। फल तुला सहला बेलके आमे इ कथा के विशेष भाबरे नजर थी रखमा कि तार आर्द्रताटा शतकड़ा 85-90% रहबा जहार द्वारा गछ माने भलसे रहबे आर आमर बगीचाटा सुरक्षित रहबा। तो एंता करी आमे लिचु गछर जतन बातन नेले लिचु गछ माने आमर सुरक्षित रहबा आमर बगीचारे अयतका फल हेबा आर से फल माने मीठा लगबा आर फल टिके बड़ बड़ हेबा जहार द्वारा इताके आमे बजार थी बिकी करी 2 पैसा अयतका लाभ करी पारमा।
1: सुनिले चासर हाल आकाशवाणी संबलपुर आरंभ करुचु कुनी कुनी पिलांक पय आमर कार्यक्रम इटिकिली मेटिकिली।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଯେପରି ଇଂରେଜମାନେ ଆମ ଦେଶ ଭାରତରେ ଔପନିବେଶ ସ୍ଥାପନ କରି ଦୀର୍ଘବର୍ଷ ଶାସନ କରିଥିଲେ, ସେହିପରି ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ବିଭିନ୍ନ ଦେଶଗୁଡ଼ିକ ଔପନିବେଶ ସ୍ଥାପନ କରି ଦୀର୍ଘବର୍ଷ ଶାସନ କରିଥିଲେ। ଆମ ଦେଶ ଇଂରେଜ ଶାସନରୁ ସ୍ୱାଧୀନତା ପାଇବା ପରେ ସେପରି ଆହୁରି ଅନ୍ୟ ଦେଶ ସ୍ୱାଧୀନତା ପାଇଥିଲେ। ସେହି ସ୍ୱାଧୀନ ଦେଶ ଏକତ୍ରିତ ହୋଇ ପ୍ରତିବର୍ଷ ଏକତା, ସହଯୋଗ, ଶାନ୍ତି, ଗଣତନ୍ତ୍ର ଓ ସମାନତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରନ୍ତି, ଯାହାକୁ କମନୱେଲ୍ଥ ଦିବସ କୁହାଯାଏ। ସାରା ବିଶ୍ୱରେ ଏହି ଦିବସ ମାର୍ଚ୍ଚ ମାସର ଦ୍ୱିତୀୟ ସୋମବାର ଦିନ ପାଳିତ ହୁଏ ଏବଂ ଭାରତରେ ଏହା ମଇ ମାସ 24 ତାରିଖରେ ପାଳନ କରାଯାଏ। ରାଣୀ ଭିକ୍ଟୋରିଆଙ୍କର ଜନ୍ମଦିବସକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। ସମସ୍ତ କମନୱେଲ୍ଥ ସଦସ୍ୟ ଦେଶଗୁଡ଼ିକର ସଂସ୍କୃତି ଓ ପରମ୍ପରାକୁ ପାଳନ କରାଯାଏ। ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମାନତା ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଚେତନତା ସୃଷ୍ଟି କରାଯାଇଥାଏ। ବିଶ୍ୱ ସମସ୍ୟାର ସମାଧାନ, ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସହଯୋଗମୂଳକ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥାଏ। ତାହେଲେ ଆସ ପିଲାଏ, ଆମେ ମଧ୍ୟ କମନୱେଲ୍ଥ ଦିବସରୁ ଏକତା, ସହଯୋଗ, ଶାନ୍ତି, ସମାନତାର ଶିକ୍ଷା ଗ୍ରହଣ କରି ଦେଶକୁ ସଦା ସ୍ୱାଧୀନ ଓ ସମୃଦ୍ଧ ରଖିବାର ଶପଥ ନେବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ସୁଲେଖା ଦେ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଗୌରହରି ଗିରି।

0: ପିଲାଏ, ପ୍ରକୃତିର ସବୁଠୁ ସୁନ୍ଦରତମ ଜୀବ ମଧ୍ୟରେ ପକ୍ଷୀ ହେଉଛି ଅନନ୍ୟ। ତାଙ୍କର ମୁକ୍ତ ଆକାଶରେ ଡେଣା ମିଲାଇ ଉଡ଼ିବା, ସୁନ୍ଦର ଆକାର, ବିଭିନ୍ନ ରଙ୍ଗ, ଭିନ୍ନ କଣ୍ଠସ୍ୱର ଆମକୁ ସେମାନଙ୍କ ପ୍ରତି ଆକର୍ଷିତ କରେ। ହେଲେ ଏମିତି ବି ପକ୍ଷୀ ଅଛନ୍ତି ଯେଉଁମାନେ ଉଡ଼ିପାରନ୍ତି ନାହିଁ। ସେମିତି ଏକ ପକ୍ଷୀ ବିଷୟରେ ଆସ ଆଜି ଜାଣିବା, ଯିଏ ରାତିରେ ବୁଲେ, ନାକ ଆଖପାଖରେ ନୁହେଁ ବରଂ ଥଣ୍ଟର ମୂଳ ପରିବର୍ତ୍ତେ ଠିକ୍ ମୁଣ୍ଡରେ ନାକଛିଦ୍ର ତାର ରହିଛି, ସେଇଟି ହେଉଛି ନ୍ୟୁଜିଲାଣ୍ଡରେ ଦେଖାଯାଉଥିବା ପକ୍ଷୀ କିୱି। ଏହା ଉପରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଜୀବଜଗତ କ୍ରମରେ ଆଲୋଚନା, ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ମହେଶ୍ୱର ବର୍ଗୀ।
1: ପିଲାମାନେ, ଆଜି ମୁଁ ତୁମମାନଙ୍କୁ ଉଡ଼ିପାରୁନଥିବା ଏକ ଅନନ୍ୟ ପକ୍ଷୀ ବିଷୟରେ କହୁଛି, ମନ ଦେଇ ଶୁଣ। ସେହି ପକ୍ଷୀଟି ହେଉଛି କିୱି। ଏହି କିୱି ପକ୍ଷୀଟି ହେଉଛି ନ୍ୟୁଜିଲାଣ୍ଡ ଦେଶର ଜାତୀୟ ପକ୍ଷୀ। କିୱି ପକ୍ଷୀମାନଙ୍କ ମଧ୍ୟରେ ବିବର୍ତ୍ତନମୂଳକ ଅନୁକୂଳନର ସବୁଠାରୁ ଉଲ୍ଲେଖନୀୟ ଉଦାହରଣ ମଧ୍ୟରୁ ଗୋଟିଏ, ଯାହା ନ୍ୟୁଜିଲାଣ୍ଡର ପ୍ରାକୃତିକ ପରିବେଶର ବିଚ୍ଛିନ୍ନତା ଏବଂ ଜୈବ ବିବିଧତାକୁ ପ୍ରତିଫଳିତ କରେ। ଅର୍ଥାତ୍ ପ୍ରକୃତିରେ ପରିବର୍ତ୍ତନକୁ ଗ୍ରହଣ କରି ଖାପ ଖୁଆଇ ଏହି ପକ୍ଷୀ ଆଜିର ସମୟରେ ମଧ୍ୟ ଜୀବିତ ଅଛନ୍ତି। ପିଲାମାନେ, ଏଥର ଆସ ଜାଣିବା କିୱି ପକ୍ଷୀର ବଂଶଜ ଏବଂ ପ୍ରଜାତି ବିଷୟରେ। କିୱି ରେଟାଇଡ୍ସ ଗୋଷ୍ଠୀରେ ଥିବା ଏକ ବଡ଼ ଉଡ଼ାଣହୀନ ପକ୍ଷୀଙ୍କ ଏକ ବର୍ଗ, ଯେଉଁଥିରେ ଓଟପକ୍ଷୀ, ଏମୁ, କାସୋୱାରି ଏବଂ ବିଲୁପ୍ତ ମୁଆ ମଧ୍ୟ ଅନ୍ତର୍ଭୁକ୍ତ। ତଥାପି କିୱି ଛୋଟ ଏବଂ ଭୂମିରେ ଜୀବନ ସହିତ ଉପସ୍ଥିତ। କିୱିର ପାଞ୍ଚଟି ସ୍ୱୀକୃତିପ୍ରାପ୍ତ ପ୍ରଜାତି ଅଛି। ପ୍ରଥମଟି ହେଲା ଉତ୍ତର ଦ୍ୱୀପ ବ୍ରାଉନ୍ କିୱି ବା ଆପ୍ଟେରିକ୍ସ ମାଣ୍ଟେଲି, ଯାହା ସବୁଠାରୁ ସାଧାରଣ ପ୍ରଜାତି। ଦ୍ୱିତୀୟଟି ହେଲା ଉକାରିଟୋ ମାଟିଆ କିୱି କିମ୍ବା ଆପ୍ଟେରିକ୍ସ ରୋଭି, ଏହା ଦକ୍ଷିଣ ଦ୍ୱୀପର ପଶ୍ଚିମ ଉପକୂଳରେ ଥିବା ଉକାରିଟୋ ଜଙ୍ଗଲରେ ସୀମିତ ଏକ ବିରଳ ପ୍ରଜାତି। ତୃତୀୟଟି ହେଲା ଦକ୍ଷିଣ ମାଟିଆ କିୱି ବା ଟୋକୋଏକା ଆପ୍ଟେରିକ୍ସ ଅଷ୍ଟ୍ରେଲିସ୍, ଏହା ଫ୍ୟୁଡ୍ଲ୍ୟାଣ୍ଡ ଏବଂ ଷ୍ଟିୱାର୍ଟ ଦ୍ୱୀପ ମଧ୍ୟରେ ଦେଖାଯାଆନ୍ତି। ଚତୁର୍ଥଟି ହେଉଛି ଲିଟିଲ୍ ସ୍ପେଡ୍ କିୱି ବା ଆପ୍ଟେରିକ୍ସ ଓୱେନି, ଏହା ସବୁଠାରୁ ଛୋଟ ପ୍ରଜାତି, ଯାହା ଉପକୂଳବର୍ତ୍ତୀ ଦ୍ୱୀପ ଏବଂ ଅଭୟାରଣ୍ୟରେ ଦେଖାଯାଆନ୍ତି। ପଞ୍ଚମଟି ହେଉଛି ଗ୍ରେଟ୍ ସ୍ପେଡ୍ କିୱି ବା ରୋରୋଆ, ଏହା ଦକ୍ଷିଣ ଦ୍ୱୀପର ପର୍ବତମୟ ଅଞ୍ଚଳରେ ବାସ କରୁଥିବା ସର୍ବବୃହତ୍ ପ୍ରଜାତି। ନ୍ୟୁଜିଲାଣ୍ଡରେ ଦେଖାଯାଉଥିବା ଏହି କିୱି ପ୍ରଜାତିରେ ପ୍ରତ୍ୟେକ ନିଜର ସ୍ୱତନ୍ତ୍ର ଆକାର ଆଚରଣରେ ପରିବର୍ତ୍ତନ ଦେଖାନ୍ତି ପରିବେଶ ଅନୁସାରେ। ପିଲାମାନେ, ଏଥର ଆସ ଜାଣିବା କିୱି ପକ୍ଷୀର ଶରୀରର ଗଠନ ଓ ଆକାର ବିଷୟରେ। ପିଲାମାନେ, କିୱିମାନେ ସେମାନଙ୍କର ଛୋଟ ଆକାର ଏବଂ ଅସାଧାରଣ ଆକୃତି ଯୋଗୁଁ ଭିନ୍ନ ଅଟନ୍ତି। ପ୍ରାପ୍ତବୟସ୍କ କିୱି ସାଧାରଣତଃ 35-65 ସେଣ୍ଟିମିଟର ଉଚ୍ଚତା ମଧ୍ୟରେ ଥାଆନ୍ତି ଏବଂ ପ୍ରଜାତି ଓ ଲିଙ୍ଗ ଆଧାରରେ 1.3-3.3 କିଲୋଗ୍ରାମ ମଧ୍ୟରେ ଓଜନ ହୁଏ। ସ୍ତ୍ରୀମାନେ ସାଧାରଣତଃ ବଡ଼ ହୋଇଥାନ୍ତି। କିୱି ପକ୍ଷୀର ଡେଣା ସ୍ତନ୍ୟପାୟୀ ପ୍ରାଣୀଙ୍କ ଲୋମ ସଦୃଶ ନରମ, କେଶ ପରି ପଞ୍ଜା। ଏହାର ଥଣ୍ଟ ଲମ୍ବା, ପତଳା ଏବଂ ସାମାନ୍ୟ ବଙ୍କା। ଅଗ୍ରଭାଗରେ ନାସିକା ସହିତ ସଜ୍ଜିତ, ଯାହା ଅସାଧାରଣ ସୁଗନ୍ଧ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହାର ଡେଣା ଅତି ଛୋଟ, ପ୍ରାୟ 2-3 ସେଣ୍ଟିମିଟର ଲମ୍ବା, ପର ଭିତରେ ଲୁଚି ରହିଥାଏ, ତେଣୁ ଏହା ଉଡ଼ିପାରେ ନାହିଁ। ଗୋଡ଼ ଓ ପାଦ ଶକ୍ତିଶାଳୀ, ଯାହା ଦୌଡ଼ିବା ପାଇଁ ସାହାଯ୍ୟ କରେ। ଏହାର ଆଖି ଛୋଟ, ରାତିରେ କାର୍ଯ୍ୟକଳାପ ପାଇଁ ଉପଯୁକ୍ତ। କିୱିର ଏହି ଶାରୀରିକ ଗୁଣଗୁଡ଼ିକ ତାକୁ ଜଙ୍ଗଲ ଭୂମିରେ ପ୍ରଭାବଶାଳୀ ଭାବରେ ଖାଦ୍ୟ ଖୋଜିବାକୁ ଏବଂ ଗୁପ୍ତ ଏବଂ ଛଦ୍ମବେଶ ମାଧ୍ୟମରେ ଶିକାରକୁ ଏଡ଼ାଇବାକୁ ଅନୁମତି ଦିଏ। ମୁଣ୍ଡରେ ଓ ଥଣ୍ଟ ଅଗ୍ରଭାଗରେ ନାକଛିଦ୍ର ଥାଏ, ଯାହା ମାଟି ତଳେ ଥିବା ପୋକ ଜୋକ ଖୋଜିବାରେ ତାକୁ ସାହାଯ୍ୟ କରେ। ପିଲାମାନେ, କିୱିମାନେ ନ୍ୟୁଜିଲାଣ୍ଡରେ ଜଙ୍ଗଲ, ସବ୍ ଆଲପାଇନ୍ ଏବଂ ସ୍କ୍ରବ୍ଲ୍ୟାଣ୍ଡ ପରିବେଶରେ ବାସ କରନ୍ତି। ସେମାନେ ଘନ ଉଦ୍ଭିଦ ଏବଂ ଅମେରୁଦଣ୍ଡୀ ପ୍ରାଣୀରେ ପରିପୂର୍ଣ୍ଣ, ଆଦ୍ର ମାଟି ଥିବା ଅଞ୍ଚଳକୁ ପସନ୍ଦ କରନ୍ତି ବାସ କରିବା ପାଇଁ। ମାନବ କାର୍ଯ୍ୟକଳାପ ତଥା ଶିକାରୀମାନଙ୍କ ଶିକାର ପାଇଁ ସମୟକ୍ରମେ କିୱି ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁକରି ଏହାର ସଂରକ୍ଷଣ ପାଇଁ ସଂରକ୍ଷିତ କ୍ଷେତ୍ର ଏବଂ ଶିକାରୀ ମୁକ୍ତ ଅଭୟାରଣ୍ୟ ନ୍ୟୁଜିଲାଣ୍ଡର ସରକାର ପ୍ରତିଷ୍ଠା କରିଛନ୍ତି। ସେଥିମଧ୍ୟରୁ ଜିଲାଣ୍ଡିଆ, କେପିଟି ଦ୍ୱୀପ ଏବଂ ଉକାରିଟୋ ଜଙ୍ଗଲ ଅନ୍ୟତମ। କିବିମାନେ ମୁଖ୍ୟତଃ ନିଶାଚର ଏବଂ ଏକାଗ୍ରୀ ଚଳପ୍ରଚଳ କରନ୍ତି, ଯଦିଓ ସେମାନେ ଏକକ ଯୋଡ଼ି ଗଠନ କରନ୍ତି ଯାହା ପ୍ରଜନନ ପାଇଁ ଆବଶ୍ୟକ। ସେମାନେ କ୍ଷେତ୍ରୀୟ ଡାକ ଏବଂ ସୁଗନ୍ଧ ଗ୍ରନ୍ଥି ସାହାଯ୍ୟରେ ସୀମା ଚିହ୍ନଟ କରନ୍ତି। ଜାଣିଛ ପିଲାଏ କିବିମାନେ କ'ଣ ଖାଆନ୍ତି? ସେମାନେ ମୁଖ୍ୟତଃ ଅମେରୁଦଣ୍ଡୀ ପ୍ରାଣୀ ଯେପରି କେଞ୍ଚୁଆ, ବିଟଲ୍ସ, ଲାର୍ଭା ଓ ମାଇକଡ଼ା ଖାଆନ୍ତି। ଏହାଛଡ଼ା ଫଳ, ବିହନ ଏବଂ ଛୋଟ ଉଭୟଚର ପ୍ରାଣୀଙ୍କୁ ମଧ୍ୟ ଖାଆନ୍ତି। କିବିର ଲମ୍ବା ଚୁଟି ଓ ସମ୍ବେଦନଶୀଳ ନାକ ଏହାକୁ ଗନ୍ଧ ବାରିବାରେ ଓ ସ୍ପର୍ଶ ଦ୍ୱାରା ମାଟି ଓ ପତ୍ରର ଅଲିଆ ତଳେ ଥିବା ଶିକାରକୁ ଚିହ୍ନଟ କରିବାରେ ସକ୍ଷମ କରିଥାଏ। କିବିମାନେ ବିଭିନ୍ନ ପ୍ରକାରର ଡାକ ମାଧ୍ୟମରେ ଯୋଗାଯୋଗ କରନ୍ତି। ପୁରୁଷମାନେ ଉଚ୍ଚ ସ୍ୱର କରନ୍ତି, ସେହି ସମୟରେ ମହିଳାମାନେ କମ୍ ସ୍ୱର କରନ୍ତି। ଏହି ଡାକ ଯୋଡ଼ି ବନ୍ଧନ ବଜାୟ ରଖିବା ପାଇଁ ଏବଂ ଅଞ୍ଚଳକୁ ରକ୍ଷା କରିବାରେ ଏକ ଅତ୍ୟାବଶ୍ୟକ ଭୂମିକା ଗ୍ରହଣ କରନ୍ତି। ଏଥର ଆସ ଜାଣିବା ଏହାର ପ୍ରଜନନ ଓ ଜୀବନକାଳ ବିଷୟରେ। କିବିର ପ୍ରଜନନ ଆଚରଣ ଏହାର ବଡ଼ଡିମ୍ବ, ଶରୀର ଆକାର ଅନୁପାତ ପାଇଁ ଉଲ୍ଲେଖନୀୟ, ଯାହା ସମସ୍ତ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼। ଏକ କିବି ଅଣ୍ଡା ମାଈ ଶରୀରର 20% ପର୍ଯ୍ୟନ୍ତ ଓଜନର ହୋଇପାରେ। ଅଣ୍ଡା ଦେବା ପରେ ପୁରୁଷ କିବି ପ୍ରାୟ 70-85 ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଫୁଙ୍କିଥାଏ। ଛୁଆମାନେ ସମ୍ପୂର୍ଣ୍ଣ ପକ୍ଷୀଯୁକ୍ତ ଏବଂ ସ୍ୱାବଲମ୍ବ ହୋଇ ବାହାରନ୍ତି। କୌଣସି ମାତାପିତାଙ୍କ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଯାହା ପକ୍ଷୀମାନଙ୍କ ମଧ୍ୟରେ ଏକ ବିରଳ ଗୁଣ ଅଟେ। କିଶୋରମାନେ ସ୍ୱାଧୀନ ହେବା ପୂର୍ବରୁ କିଛି ମାସ ପର୍ଯ୍ୟନ୍ତ ସେମାନଙ୍କ ମାତାପିତାଙ୍କ ଅଞ୍ଚଳରେ ରହିଥାନ୍ତି। କିବି ପକ୍ଷୀଙ୍କ ଜୀବନକାଳ 25-50 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଜଙ୍ଗଲମୟ ଏବଂ ମାନବ ବିକାଶ ପାଇଁ ସହରୀକରଣ, ଶିଳ୍ପକରଣ, ଶିକାରୀ ଯେପରିକି ଷ୍ଟ୍ରୁଟ୍ସ, କୁକୁର ଫେରେଟ୍ସ ଏବଂ ବିଲେଙ୍କଠୁ ବିପଦ ରହିଛି କିବିମାନଙ୍କୁ। ଅସୁରକ୍ଷିତ ଦୁର୍ବଳ ଅଞ୍ଚଳରେ ଅଣ୍ଡା ଓ ଛୁଆମାନଙ୍କ ବଞ୍ଚିବା 10%ରୁ କମ୍। ନ୍ୟୁଜିଲାଣ୍ଡ ସଂରକ୍ଷଣ ବିଭାଗ, ଡିପାର୍ଟମେଣ୍ଟ ଅଫ୍ କନଜରଭେସନ୍ ଏବଂ କିବି ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଦ୍ୱାରା ପରିଚାଳିତ ସଂରକ୍ଷଣ ପଦକ୍ଷେପଗୁଡ଼ିକ ଭଲ କାମ କରୁଛନ୍ତି। ଏହାଦ୍ୱାରା ଶିକାରୀ ନିୟନ୍ତ୍ରଣ କରାଯାଇଛି, କିବି ଜନସଂଖ୍ୟାରେ ମଧ୍ୟ ଉନ୍ନତି ହୋଇଛି। ଏହି ଚେଷ୍ଟା ସତ୍ତ୍ୱେ ପିଲାଏ ICUCN ବା ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଅନେକ କିବି ପ୍ରଜାତିକୁ ଦୁର୍ବଳ କିମ୍ବା ବିପଦଗ୍ରସ୍ତ ଭାବରେ ତାଲିକାଭୁକ୍ତ କରିଛି, ଯେଉଁମାନଙ୍କୁ ସୁରକ୍ଷାରେ ନିରନ୍ତର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ସମାଜରେ କିବି ଗଭୀର ସାଂସ୍କୃତିକ ଗୁରୁତ୍ୱ ବହନ କରେ। ଏଠାକାର ମାଉରି ଆଦିବାସୀଙ୍କ ପାଇଁ ଏହା ଟାଉଙ୍ଗା ବା ଏକ ମୂଲ୍ୟବାନ ସଭା। କିବଦନ୍ତୀ ଓ ପାରମ୍ପରିକ କଳାରେ ଏହାର ପ୍ରାଧାନ୍ୟ ରହିଛି। କିବିର ରାତିଚର, ପ୍ରକୃତି ଏବଂ ଗୁପ୍ତ ଦୃଶ୍ୟ ନମ୍ରତା ସମ୍ବେଦନଶୀଳତା ଓ ଭୂମି ସହିତ ସଂଯୋଗର ପ୍ରତୀକ। ଆଧୁନିକ ପରିପ୍ରେକ୍ଷୀରେ କିବି ନ୍ୟୁଜିଲାଣ୍ଡ ପରିଚୟର ଏକ ଜାତୀୟ ପ୍ରତୀକ ପାଲଟିଛି। ନ୍ୟୁଜିଲାଣ୍ଡବାସୀଙ୍କୁ ସ୍ନେହରେ କିବିଚ୍ କୁହାଯାଏ ଏବଂ ଏହି ପକ୍ଷୀ ସାମରିକ ଚିହ୍ନ, ମୁଦ୍ରା ଓ କ୍ରୀଡ଼ା ପ୍ରତୀକରେ ଦେଖାଯାଏ। କିବି ଶବ୍ଦଟି ଜାତୀୟ ଗର୍ବ ଏବଂ ଏକତାକୁ ପ୍ରତିପାଦିତ କରେ। ଜୈବିକ ପ୍ରଜାତି ବାହାରେ ବିସ୍ତାର କରି ଏହି ଦେଶର ସ୍ୱତନ୍ତ୍ର ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରତୀକ। କିବିର ବିକାଶ ମୂଳକ ବଂଶ ପକ୍ଷୀ ବିବର୍ତ୍ତନ ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରେ। ଜେନେଟିକ୍ ଅଧ୍ୟୟନରୁ ଜଣାପଡ଼ିଛି ଯେ କିବିମାନେ ନ୍ୟୁଜିଲାଣ୍ଡର ବିଲୁପ୍ତ ମୋଆ ସହିତ ପରୋକ୍ଷ ଭାବରେ ଏବଂ ମାଡାଗାସ୍କରର ହାତୀ ପକ୍ଷୀ ସହିତ ପ୍ରତ୍ୟକ୍ଷ ଭାବରେ ସମ୍ପର୍କିତ। କିବିର କେଶ ପରି ପର ଗନ୍ଧର ତୀବ୍ର ଅନୁଭବ ଏବଂ ରାତିଚର ଅଭ୍ୟାସ ପରିବେଶରେ ପରିବର୍ତ୍ତନ ସହିତ ଖାପ ଖୁଆଇ ଚଳିବାର ଲକ୍ଷଣକୁ ଦର୍ଶାଏ। ନିମ୍ନ ଶରୀର ତାପମାତ୍ରା, ବଣ୍ଡ ଅଣ୍ଡା ସହିତ ଏହାର ଶରୀର ବିଜ୍ଞାନ ବିବର୍ତ୍ତନ ପାଇଁ ଅନୁକୂଳ ଏବଂ ପ୍ରଜନନ ଜୀବବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ମଧ୍ୟ ପ୍ରେରିତ କରେ। ଆଧୁନିକ ଗବେଷଣା ଏବଂ ସଂରକ୍ଷଣ ପ୍ରଯୁକ୍ତି ବିଦ୍ୟା ଟ୍ରାକିଂ, ଜେନେଟିକ୍ ବିଶ୍ଳେଷଣ ଏବଂ ବାସସ୍ଥାନ ନିରୀକ୍ଷଣରେ ପ୍ରଯୁକ୍ତି ବିଦ୍ୟା ଉନ୍ନତି କିବି ସଂରକ୍ଷଣକୁ ବିପ୍ଳବୀ କରିଛି। ରେଡିଓ ଟ୍ରାନ୍ସମିଟର ଏବଂ GPS ଟ୍ରାକିଂ ବୈଜ୍ଞାନିକମାନଙ୍କୁ ଗତିବିଧି, ପ୍ରଜନନ ପଦ୍ଧତି ଏବଂ ବଞ୍ଚିବା ହାର ଅଧ୍ୟୟନ କରିବାକୁ ଅନୁମତି ଦିଏ। DNA ପ୍ରୋଫାଇଲିଂ ଜନସଂଖ୍ୟା ବିବିଧତାକୁ ବୁଝିବା ଏବଂ ପ୍ରଜନନ ରଣନୀତିକୁ ଉନ୍ନତ କରିବାରେ ସହାୟତା କରେ। ସାର୍ବଜନୀନ ଶିକ୍ଷା କାର୍ଯ୍ୟକ୍ରମ, ପରିବେଶ ପର୍ଯ୍ୟଟନ ପଦକ୍ଷେପ ଏବଂ ସ୍ୱେଚ୍ଛାସେବୀ ନେଟୱାର୍କଗୁଡ଼ିକ କିବି ପ୍ରଜାତି ପାଇଁ ଜାତୀୟ ପରିଚାଳନା ଭାବନାକୁ ପ୍ରୋତ୍ସାହିତ କରି ସଂରକ୍ଷଣ ପ୍ରୟାସକୁ ଆହୁରି ସୁଦୃଢ଼ କରିଛି। ମୋଟାମୋଟି କହିବାକୁ ଗଲେ ପିଲାମାନେ, କିବି କେବଳ ଏକ ପକ୍ଷୀ ନୁହେଁ, ବରଂ ଏହା ନ୍ୟୁଜିଲାଣ୍ଡର ସଂସ୍କୃତି ତଥା ସ୍ୱଦେଶୀ ପରିବେଶର ଏକ ପ୍ରକୃତ ପ୍ରତୀକ।
0: ଶୁଣିଲ ତ ପିଲାଏ ଜୀବଜଗତ କ୍ରମରେ ଆଲୋଚନା ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି। ତୁମ ପାଇଁ ଆଲୋଚନା କଲେ ବଡ଼ ଭାଇ ମହେଶ୍ୱର ବର୍ଗୀ। ଏହି ଆଲୋଚନାରୁ ଆମର ଆଶା ତୁମେମାନେ କିୱି ପକ୍ଷୀ ବିଷୟରେ ଅନେକ କିଛି ସୂଚନା ପାଇଥିବ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ବଡ଼ ଭାଇ ଆଶିଷ କୁମାର ପାତ୍ର। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଅପା ଜ୍ୟୋତ୍ସ୍ନା ରାଉତରାୟ।

ସୁଗମ ସଙ୍ଗୀତରେ ଅମୂଲ୍ୟପ୍ରସାଦ ମଲ୍ଲିକଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତି ଗୀତ। ଗୀତ ରଚନା ଭାସ୍କର ଚନ୍ଦ୍ର ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 9ଟାରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 12:30ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05ରେ ଶୁଣିବେ ସମ୍ବଲପୁରୀ ଗୀତ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମର ପ୍ରଗତିରେ ସମାଜସେବୀ ସୌଗତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର ଶୁଣିବେ। ଦିନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

0: ଝୁଲ ଝୁଲଣ ଆଏ ଝୁଲଣ ଆଏ କୁଆଡ଼େ ଗଲ ମ? ଆରେ ଶୁଣ,
1: ଥାଉ ତମର ସେ ମିଛ ସୁହାଗ ଡାକ।
0: ଆରେ ତମକୁ ପୁରା କହିକି ଯାଇଥିଲି, ଅଫିସରୁ ଫେରିଲା ବେଳେ ଗରମା ଗରମ ପକୁଡ଼ି ଆଉ ଚା କରିଥିବ, କରିଛ ନା?
1: ତମ ପାଇଁ ପକୁଡ଼ି ନା ଆଉ କିଛି କରିଥାନ୍ତି।
0: କ'ଣ ମୁଡ଼ ଆଜି ଭଲ ନଥିଲା ପରି ଜଣା ପଡ଼ୁଛି।
1: ହବନି, ତମ ପୁରୁଷ ଜାତିଟା ପରା ସେଇୟା ନରମାୟା ନାରାୟଣଙ୍କ ଗୋଚର।
0: ଆରେ ଆରେ ଆରେ ଆରେ ଆରେ ଆରେ, ଏ ପକୁଡ଼ି ଆଉ ଚା ଭିତରକୁ ନରମାୟା କୋଉଠି କେତେବେଳେ ପଳେଇ ଆସିଲା?
1: କୋଉଠି କେତେବେଳେ ମାନେ?
0: ଆରେ ସେ କଥା ଛାଡ଼, ପ୍ରବଳ ଭୋକ, ତମେ ପକୁଡ଼ି ନଦେଲ ନାହିଁ ଆଉ ଯାହା ଟିକେ ଖାଇବାକୁ ଦେଲ, ସିଧା ସିଧା ତ କହିବ ମନେ ପଡ଼ିଲାନି କି ଘରେ ବେସନ ଫେସନ ନଥିଲା ତେଣୁ ପକୁଡ଼ି ହେଇପାରିଲାନି, ଏଣୁ ତେଣୁ କଥା କହିକି ଲାଭ କ'ଣ କହିଲ? ତମେ ନରଙ୍କ ବିରୁଦ୍ଧରେ ଯେମିତି କହୁଛ ସେମିତି ନାରୀଙ୍କ ବିରୁଦ୍ଧରେ ମଧ୍ୟ ଅନେକ କଥା ଅଛି।
1: କ'ଣ ଅଛି କ'ଣ ଅଛି କହିଲ ଶୁଣେ।
0: ନାରୀ ମନର ରହସ୍ୟ ବିଶ୍ୱ ରହସ୍ୟ ଠାରୁ ଅଧିକ ରହସ୍ୟମୟ ଆଉ ଅଧିକ ଭୟଙ୍କର, କିନ୍ତୁ ଆମର କଥା ଅଛି ନର ଦେହେ ନାରାୟଣ।
1: ଓହୋ,
0: କୋଉଠି ନା କୋଉଠି କହିଲ ନାରୀ ଦେହେ ନାରାୟଣ ଅଛି? ହଉ ହଉ ଛାଡ଼ ଛାଡ଼ ଛାଡ଼, ଏ ଚର୍ଚ୍ଚା ଥାଉ, ଆଗ କ'ଣ ଦିଟା ଖାଇବାକୁ ଦେଲ?
1: ନିଅ, ଚୁଡ଼ା ଉପମା ଥୋଇଛି ଖାଅ।
0: ଆଉ ପକୁଡ଼ି?
1: ପକୁଡ଼ି ନା ଆଉ କିଛି?
0: ଆଉ କିଛି ଯଦି ପାରୁଛ ଭଲ, ଅତି ଉତ୍ତମ।
1: ରଖମ ତମର ସେ ଛପରିଆ କଥା, ତମ କଥା ଭାବିଲା ବେଳକୁ ମୋ ଦେହ ଜଳି ଯାଉଛି ବୁଝିଲ।
0: ମୁଁ ତାହେଲେ ତମ ଦେହରେ ପାଣି ପକେଇବି ନା ଦମକଳ ବାଲାକୁ ଡାକିବି।
1: ମତେ ଆଉ ରଗାଓ ନା, କହୁଛି କିଛି ଭଲ ହବନି।
0: ସତ କହିଲ, ତମର କଣ ହେଇଛି? ନା ନା କଣ ହେଇଛି ତମର?
1: ମୋର କାହିଁକି କଣ ହବ?
0: ଆଉ କିଛି ହେଇନି, ଏମିତି ନାଗ ସାପ ଭଳି ଲାଙ୍ଗୁଡ଼ରେ ଠିଆ ହେଇକିରି ଫଁ ଫଉଛ?
1: ହେବିନି, ତମର କୀର୍ତ୍ତି ଦେଖିଲି ତ।
0: ମୋ କୀର୍ତ୍ତି? ବିଶୁ ମହାରଣା ଆଉ ତା ପୁଅ ଧର୍ମପଦ ତ କୀର୍ତ୍ତି ସ୍ୱରୂପ କୋଣାର୍କ ମନ୍ଦିର କରିଯାଇଛନ୍ତି, ଶାହାଜାହାନଙ୍କ କୀର୍ତ୍ତି ତ ତାଜମହଲ, ମୋ କୀର୍ତ୍ତି ପୁଣି କ'ଣ? ଆରେ ଆଜି ଯାଏ ତ ଘର ଦି ବଖରା କରିପାରୁନି କି 8-10 ପୃଷ୍ଠାର ବହି ଖଣ୍ଡେ ବି ଲେଖିପାରୁନି, ମୋର ପୁଣି କୀର୍ତ୍ତି କ'ଣ?
1: ଘରେ ସିନା ଲେଖିପାରୁନ, ହେଲେ ବାହାରେ କୋଉଠି ଲେଖୁଥିବ? ନହେଲେ
0: ନହେଲେ ପୁଣି କ'ଣ? ଆରେ ଆରେ ଆରେ ଅଟକି ଗଲ କାହିଁକି?
1: ଆଜି ତମ କୀର୍ତ୍ତି ମୁଁ ଉଦ୍ଧାର କରିଛି ବୁଝିଲ।
0: ମୋ କୀର୍ତ୍ତି ଉଦ୍ଧାର କରିଛ କୋଉଠୁ? ଆରେ ହାଇସ୍କୁଲ କଲେଜରେ ଯୋଉ କପ୍ ପାଇଥିଲି ସେଇ କଥା କହୁନ ତ?
1: ସେମିତି ହେଇଥିଲେ ତ ଖୁସିରେ ମୋ ଛାତି ଫୁଲି ଉଠିଥାନ୍ତା, ହେଲେ ତମ ଗୁଣ ଜାଣିଲା ପରେ ଲାଜରେ ମୋ ମୁହଁ କଳା ପଡ଼ିଯାଇଛି।
0: ଦେଖେ ଦେଖେ ଦେଖେ ଦେଖେ, ଟିକେ ଭଲ କରି ଦେଖେ ତ, ନା ସ୍ନୋ ପାଉଡର ଲଗେଇଲା ଭଳି ବେଶ ତୋଫା ଚକଚକ ଦିଶୁଛି, ଆଉ କଳା ପଡ଼ିଲା କେତେବେଳେ? ହଉ ଆରେ ଟିକେ ଟିକେ କହିଲ କ'ଣ ହେଇଛି ତମର?
1: ମୋର କିଛି ହେଇନି କି ହବନି?
0: ନ ହେଇପାରେ ମାନୁଛି, ହେଲେ ହେଇନି କେମିତି କହୁଛ? ହେ ତମର ଇଏ ଦିଦିଟା ଛୁଆ ହେଇଛି କହୁନ।
1: ଏ ସଫା ସଫା କହିଦଉଛି, ସେ ଚୁଗୁଲିଆ କଥା ମତେ ବିଲକୁଲ ଶୁଣିବାକୁ ଭଲ ଲାଗୁନି।
0: ହଉ ତମେ ଶୁଣା, ଆରେ ଜୀବନ ସାରା ତ ଶୁଣି ଶୁଣି ଆସିଛି, ଆଜି ମଧ୍ୟ ଯାହା ପାରୁଛ ଶୁଣା।
1: ସାତ ତଳ ପଙ୍କ ଭିତରେ ସିନ୍ଧୁକ, ସିନ୍ଧୁକ ଭିତରେ ଫରୁଆ।
0: ଆରେ ଖାଲି ଫରୁଆ ନୁହେଁ, ସୁନା ଫରୁଆ, ସୁନା ଫରୁଆ, ତା ଭିତରେ ପୁଣି କଳା ମଚ ମଚ ଭଅଁର, ତାପରକୁ କ'ଣ କହ କହ?
1: ତାପରେ ନିଆ ଚୁଲି।
0: ଗପଟା ଏମିତି ଥିଲା କାହିଁ? ନାହିଁ ତ, ମୋର ତ କାହିଁ ସେମିତି ମନେ ପଡ଼ୁନି, ଟିକେ ଭାବିକି କହୁନ।
1: ସେ ଭଅଁର ଯେମିତି ଥିଲା ତମ ପ୍ରେମିକାର ଚିଠି ତାକ ମୁଁ ସେମିତି ପାଇଛି।
0: ପ୍ରେମିକାର ଚିଠି ମାନେ ପ୍ରମିଳାର ଚିଠି? ଆରେ ତା ରାଣ ଖାଇ ତ ସେ 2-3 ଚିଠି କାଗଜ ଡଙ୍ଗା କରି ନଈରେ ଭସେଇ ଦେଇଥିଲି, ଆରେ ତମ ପାଖକୁ କେମିତି ଆସିଲା? ନଈକୂଳରୁ ପାଇକି ରଖିଥିଲ ନା କ'ଣ?
1: ତା ମାନେ ପ୍ରମିଳା ବେଲି ତମର ଆଉ ଗୋଟେ ପ୍ରେମିକା ଥିଲା?
0: ଆଉ ଗୋଟେ ମାନେ?
1: ମାନେ ଆଉ କ'ଣ, ତମ ପ୍ରେମିକା ପ୍ରୀତିନନ୍ଦା ମ, ସେ ତମର କେତେ ନମ୍ବର ପ୍ରେମିକା କହିଲ?
0: ପ୍ରୀତିନନ୍ଦା? ସେ ପୁଣି କିଏ?
1: ହଁ ନ ଜାଣିବାର କେତେ ବାହାନା ଆଇଲେ କରିବ ନା, ଆଉ ଚିଠି ଭିତରେ ଲିପଷ୍ଟିକ୍ ଦାଗ କଥା କହିଲେ ବେଶ ମନେ ପଡ଼ିଯିବ ନା, ଆଉ କିଛି ଆଗକୁ କହିବି?
0: ନା କିଛି ତ ଜାଣିପାରୁନି, ଆଉ 2-4 ଟିକେ କ୍ଲୁ ଦେଲ।
1: ସେ ଭଅଁର ରହିଲା ଭଳି ତମ ପ୍ରୀତିନନ୍ଦାର ଚିଠି ଥାକ ଖବରକାଗଜ ଗୁଡ଼ା ହେଇ ଜରି ଭିତରେ, ଜରିଟା ଆଉ ଗୋଟେ ପ୍ଲାଷ୍ଟିକ ଖୋଳ ଭିତରେ, ଆଉ ଖୋଳଟା ଆମର ସେ ପୁରୁଣା ଟ୍ରଙ୍କ ଭିତରେ। ଏଥର ଜାଣିଲା ତ?
0: ଏଇ କଥା ତାହେଲେ ହେଲେ ତମେ ସେ ଗମ୍ଭୀରା ଭିତରେ କାହିଁକି ପଶୁଥିଲ କହିଲ? ଅଯଥା ମୁଣ୍ଡ ଖରାପ।
1: ସାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସାଗର ଜାତକ ଖୋଜୁ ଖୋଜୁ ଏଇଟା ପାଇଲି ନା।
0: ଆରେ ମହାଦେବଙ୍କୁ ପୂଜା କର, ଆପତ୍ତି ନାହିଁ, ହେଲେ ସେ ଖୋଳର ସମ୍ପତ୍ତିରେ ହାତ ମାରନି।
1: କାହିଁକି? ତମ ପ୍ରେମିକାର ବୋଲି ତମକୁ କଷ୍ଟ ଲାଗୁଛି?
0: ଆରେ ମୋତେ କାହିଁ କଷ୍ଟ ଲାଗିବ?
1: ହଁ, ତମକୁ କାହିଁକି କଷ୍ଟ ଲାଗିବ? ପ୍ରମିଳା, ପ୍ରୀତି, ନନ୍ଦା ଏମିତି କେତେ ପ୍ରେମିକା ତମର ଥିଲେ, ଆଉ ଏବେ ନୂଆ ନୂଆ କେତେ ହେଇଯିବେଣି ନା।
0: ଆରେ ସେ ବେପାରକୁ କଣ ଆଉ ବଡ ବୟସ ଅଛି?
1: ତମେ ପରା କହୁଥିଲ ମରଦ ପୁଅର ବୟସ ଗୋଟେ କଣ, ମଶାଣିକି ଗଲା ପର୍ଯ୍ୟନ୍ତ ମରଦଟା ମରଦ ନା।
0: ଆରେ କେତେବେଳେ କଣ କହିଥିଲି ନା, ହେଲେ ଏବେ ସେ ହାତୀ ସାଙ୍ଗରେ ଛେଳିଟେ ବାନ୍ଧି କାହିଁକି ହଳ କରୁଛ କହିଲ?
1: ପ୍ରୀତିନନ୍ଦାକୁ ତାହେଲେ ତମେ ଜାଣିନ?
0: କହିଲି ପରା ପ୍ରୀତିନନ୍ଦା ହେଲା ଅନ୍ୟର ସମ୍ପତ୍ତି, ତା ଉପରେ ମୋର କିଛି ଅଧିକାର ନଥିଲା।
1: ତାହେଲେ ତମ ନାଁ ଲେଖା ହେଇ ଏ ଚିଠି ଗୁଡାକ ଆସିଲା କାହିଁକି?
0: ଆସିଲା କାହିଁକି ମାନେ? ଓହୋ, ତମକୁ କଣ ଯେ କହିବି। ହେଇ ଶୁଣ, ତମ ନାଁ ହେଲା ଝୁଲଣ, ଆଉ ଆମ ବଡ ବାବୁଙ୍କ ସ୍ତ୍ରୀ ତା ନାଁ ବି ଝୁଲଣ।
1: ଆଚ୍ଛା,
0: ତା ମାନେ ତମେ ମୋ ସ୍ତ୍ରୀ ନା ସେ ବଡ ବାବୁ ଭୂଷଣ ବାବୁଙ୍କ ସ୍ତ୍ରୀ? ହେ କହୁନ, ଚୁପ୍ ରହିଲ କାହିଁକି? ଆରେ ରେ, ସେ ହେଲା ମୋ ମୈତ୍ରର ପ୍ରେମିକା ପ୍ରୀତିନନ୍ଦା, ବୁଝିଲ? ବିଚାରି
1: କଣ ଏକା ନାଁରେ ଏକା ଅଫିସରେ, ସେ ଚିଠି ତମ ପାଖକୁ ଆସିଲା କେମିତି?
0: ହଁ, ଆରେ ସେଇଟା ହେଲା ଗୋଟେ ସଂଯୋଗ।
1: ମୋ ମନ ବୁଝୁନି ବା, ତମର ପ୍ରେମିକା ଥିଲା ମାନେ ସେ ପ୍ରକୃତି ଏବେ ନଥିବ ବୋଲି କିଏ କହିବ? କଥାରେ ପରା ଅଛି, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୋଟେ।
0: ତାମାନେ ତମେ କଣ କହିବାକୁ ଚାହୁଁଛ? ଧର ତମ ପାଖକୁ କିଏ ଚିଠି ଦେଲା କି ଫୋନ କରିଦେଲା, ତାହେଲେ ତମେ ତା ପ୍ରେମିକା ହେଇଗଲ?
1: ଏଇ ମୋର ସାତ ଦୋଷ ଧରିବନି ବୋଲି ତ ବାହାବେଦୀରେ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଛ।
0: ଓହୋ, ଭଲ କଥା କହୁଛ। ତାମାନେ ହେ, ପୁଅମାନେ ଗୋଟେ ଦୋଷ କଲେ କ୍ଷମା ନାହିଁ, ଆଉ ଝିଅମାନେ ସାତ ଦୋଷ କଲେ କ୍ଷମା ପାଇବାକୁ ହକଦାର? ଭଲ ନ୍ୟାୟ ଏଇଟା। ଆଉ ହେଇଟି, ତମ ମନରେ ତାହେଲେ ମୋ ପ୍ରତି ସନ୍ଦେହ ହେଲାଣି, ହେ ମାନେ କଥାଟା ତମେ ଠିକ୍ ଜାଣିବା ଉଚିତ, ନହେଲେ ଭବିଷ୍ୟତରେ ଅସୁବିଧା ହବ, ବୁଝିଲ? ଶୁଣ, ଆରେ ଶୁଣୁନ,
1: କୁହ।
0: କଲେଜରେ ପଢ଼ିଲା ବେଳେ ମୋ ସହପାଠିନୀ ପ୍ରମିଳା ମୋତେ ଦି ତିନିଟା ଚିଠି ଲେଖିଥିଲା, ତାପରେ ତାର ବାହାଘର ହେଇଗଲା, ତାର ଏକ ତରଫା ପ୍ରେମ ବି ସମାଧିସ୍ଥ ହେଇଗଲା। ତା କଥା ରଖିକି ମୁଁ ସିଏ ଚିଠିକୁ ମୁଁ ନଈରେ ନେଇକି ଭସେଇଦେଲି, କାମ ଶେଷ। ହେଲେ ମୋ ମୈତ୍ର ସେ ଫଗୁଣ ମହାନ୍ତିର ପ୍ରେମିକା ପ୍ରୀତିନନ୍ଦା। ତମେ ଚିଠିରେ ପଢ଼ିଥିବ ସେ ମୋ ମୈତ୍ର ଫଗୁଣର ଭଉଣୀର ସାଙ୍ଗ, ହେଲେ ମୋର ତ କେହି ଭଉଣୀ ନାହାନ୍ତି, ଏକଥା ତମେ ଭଲ କି ଜାଣିଛ, ହଁ କି ନାହିଁ?
1: ହେଲେ ଚିଠି ତକ ତମେ କାହିଁକି ସାଇତିକି ରଖିଛ?
0: ଆରେ ସେ କଥା ମଧ୍ୟ କହୁଛି, ପ୍ରୀତିନନ୍ଦା ଭଲ ପାଇଲା ମୋ ମୈତ୍ରକୁ, ଆଉ ବାହା ହେଇଗଲା ଆଉ ଜଣକୁ ଧନ ଲୋଭରେ, ସେଇଥିପାଇଁ ବାଧ୍ୟ ହେଇକି ମୈତ୍ର ଅନ୍ୟତ୍ର ବାହା ହେଲା। ଆଉ ହେଲେ ତାର ପ୍ରଥମ ପ୍ରେମର ସନ୍ତକ ନଷ୍ଟ କରିବାକୁ ଚାହିଁଲାନି, ନିଜ ସଂସାରରେ କିଛି ଅସୁବିଧା ନ ହେବା ପାଇଁ ସେତକ ମୋତେ ଧରେଇଦେଲା, କହିଲା ରଖିଥାଉ।
1: ତମେ ସତ କହୁଛ?
0: ଓହୋ, ପୁଣି ସନ୍ଦେହ, ପ୍ରକୃତି ଦୋଷ, ହଉ ଦେଲ ଦେଲ, ସନ୍ଦେହ ମୋଚନ ପାଇଁ ମୁଁ ମୈତ୍ରକୁ ଫୋନ କରୁଛି, ଦିଅ, ଆରେ ଦିଅ ଫୋନଟା ଦିଅ,
1: ନିଅ।
0: ପ୍ରଭୁ, ନେଟୱାର୍କରେ ଆଜି ଠିକ୍ ଥାଉ, ମିଛରେ ନଟ୍ ରିଚେବୁଲ ଉତ୍ତର ନ ଫେରୁ। ଆଉ ହ୍ୟାଲୋ, ମୈତ୍ର, ମୁଁ ମୈତ୍ର କହୁଛି ରେ, ତମର ସେ ଯୋଉ ଅମାନତ ଚିଠି ପାଇଁ ଆରେ ଆମ ଘରେ ଗୋଟେ ତୁମୂଳ କାଣ୍ଡ ହେଇଗଲାଣି, ବୁଝିଲ? ଆରେ ବାପା, ତମେ ସେତକୁ ନେଇକି ମୋତେ ରକ୍ଷା କର, ନହେଲେ ସେ ଆଦେଶ ଦେଲେ ମୁଁ ସେଗୁଡ଼ାକ ସବୁ ନଷ୍ଟ କରିଦେବି। ହଁ, ଆରେ ଆଜିକାଲି ତ ମୋବାଇଲ ଯୁଗ ଆଉ ଇଣ୍ଟରନେଟ୍ ଯୁଗ, ସେ ଚିଠିର ଆଉ କ'ଣ କାମ ଅଛି କହିଲ? କ'ଣ କହିଲ? ହଉ ଠିକ୍ ଅଛି, ମୁଁ ତାହେଲେ ସେ ଚିଠିକି ନଷ୍ଟ କରିଦେବି, ଦେଖିଲ, ଶୁଣିଲ ତ? ନା ଶୁଣିଲ ଟି?
1: ମୋର ଭୁଲ ହେଇଯାଇଛି,
0: ବୁଝିଲ, କଥାଟା ନ ବୁଝିକି ଅଯଥା କେବେ ଅବିଶ୍ୱାସ କରିବନି। ଆରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ବୁଝାମଣା ଆଉ ବିଶ୍ୱାସର ସମ୍ପର୍କ। ହଉ, ସେ ଚିଠି ତକ ଜଳେଇକିରି ଏବେ ଦୁଇ କପ ଚା ବନେଇ ଦିଅ, ତମ ମନ ଶାନ୍ତି ହେଇଯାଉ।

ଶୁଣୁଥିଲେ ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଫଗୁ ବାବୁ, ଡାକ୍ତର ଅନନ୍ତ କୁମାର ଆଚାର୍ଯ୍ୟ, ଝୁଲଣ ଡକ୍ଟର ସବିତା ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଆଧୁନିକ ଗୀତ। ପ୍ରଥମେ ଅଶୋକ କୁମାର ରଥଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ, ଗୀତ ରଚନା ଋଷିକେଶ ପୁରୋହିତ।

କାର୍ଯ୍ୟକ୍ରମ ଶେଷରେ ଭାସ୍କର ଚନ୍ଦ୍ର ପୁହାଣଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, ଗୀତ ରଚନା ବୃନ୍ଦାବନ ଜେନା।

ସୁଗମ ସଙ୍ଗୀତରେ ଶୁଣୁଥିଲେ ଆଧୁନିକ ଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଉପସ୍ଥାପନା ମମତା ପଣ୍ଡା ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 0663241240 ଏବଂ 0663241231 ନମ୍ବରରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: हेलो अनुरोध आपण मानको मनपसंद कथाचित्र गीतर कार्यक्रम हेलो अनुरोध
1: हेलो हेलो जुहार आज्ञा किए कहते आपण परिचय श्रोता मानक देवे जाऊ आपण फोन टा आज पहला पहला लगी जाए छे आज्ञा
2: बहुत खुशी अच्छे
1: आ केनता अच्छा ना आपण
2: हां बहुत बढ़िया अच्छे आ तो बर्तन नंबर 40 में जो आइसक्रीम तार भले बाबू जा खुशी रे अच्छे
1: हां एचन तो आपण कर जोरदार गरम माने आइसक्रीम व्यापार चलवा ही चलवा
2: आज्ञा
1: आपण को सुहै छे बोलन तो ई गरम टा ଆଜ୍ଞା ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍ ଆପଣ କିଶୋର କୁମାର କୁ ଶୁଣବାକେ ଚାହିଁଛନ୍ ନିଶ୍ଚୟ ଆଜ୍ଞା ଆପଣଙ୍କର ଇ ଗୀତଟା ସମସ୍ତଙ୍କୁ ଖରା ଭିତରେ ଆଇସକ୍ରିମ ଖାଇଲା ବାଗି ବଢିଆ ଲାଗବା ତ ଆସୁନ୍ ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ନ ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଆଉ ଥରେ ସମସ୍ତଙ୍କୁ କହିଦଉଛୁ ଆଉ ସମସ୍ତେ ମିଶିକରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁଣୁ ଆଜ୍ଞା
2: ନମସ୍କାର
1: ନମସ୍କାର ଆଜ୍ଞା

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ହ୍ୟାଲୋ,
4: ହ୍ୟାଲୋ,
3: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ, ଅନୁରୋଧ କରିବି।
4: ନମସ୍କାର।
3: ନମସ୍କାର, କିଏ କହୁଥିଲେ? ଆପଣଙ୍କର ପରିଚୟ ଆମ ଶ୍ରୋତା ମାନଙ୍କୁ ଦେବେ। ଭୁବନେଶ୍ୱରରୁ କହୁଛନ୍ତି? ଆମେ ବି ବସିଛୁ ଆପଣ ମାନଙ୍କର ଫୋନ ନେବାର ଲାଗି। ଆଜ୍ଞା, ପ୍ରଥମେ କହିଦିଅନ୍ତୁ କୋଉ ପିକ୍ଚର ଆଜି ଗୀତ ଶୁଣିବେ। ଆଚ୍ଛା, ଠିକ ଅଛି। ଆଚ୍ଛା, ଆପଣ କଣ କରନ୍ତି କୁହନ୍ତୁ, ଆମର ଶ୍ରୋତା ମାନଙ୍କୁ ଟିକେ କହିଦିଅନ୍ତୁ। କହିବେ, ଲେକିନ ଶ୍ରୋତା ମାନଙ୍କୁ କହିଦିଅନ୍ତୁ ଆପଣ କଣ କରନ୍ତି। ହଁ, ନିଜ ଲାଗି ଫ୍ରି ଟାଇମ୍ ବାହାର କରିବାର ସବୁଠାରୁ ବଡ କଥା।
4: ଆଚ୍ଛା,
3: ବହୁତ ବଢିଆ କଥା। ଏଇଟା ଗୋଟେ ତାମାନେ ଛୁଆ ପାଇଁ ମା ବାପାଙ୍କ ପାଇଁ ଗୋଟେ ବହୁତ ବଡ ଜିନିଷ।
4: ଏଇଟା
3: ମା ବାପାଙ୍କ ପାଇଁ ଉଦ୍ଦିଷ୍ଟ ନାଇଁ କି? ସେମାନେ ଯୋଉ ସ୍ୱପ୍ନ ଦେଖିବେ ସେଥିରେ ସେଟା ପୁରା କରିବା ଆପଣଙ୍କର କର୍ତ୍ତବ୍ୟ। ମା ବାପା ସବୁବେଳେ ଚାହେଁସନ୍ କେନ୍ତା କରି ମୋର ଛୁଆ ଭଲ ହଉ।
4: ଆଉ
3: ଆପଣ MBA, ଆପଣ MBA କରୁଛନ୍ ହେଲା, ବିଜନେସ ଆଡମିନିଷ୍ଟ୍ରେସନ ରେ ଯେନ୍ତା କାମ କରୁଛନ୍, ଆପଣଙ୍କର ସେଥିର ଲାଗି ଭଲ ମୁନସଟେ ହେବାର ବହୁତ ଦରକାର। ଆପଣ ମୋର ଭାଷା ବୁଝିପାରୁଛନ୍ ତ? ସେଟା ବଢିଆ କଥା। ଆମର ଆଉ ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍, ରକ୍ଷାବନ୍ଧନ ର ବାଛିଛନ୍। ଧନ୍ୟବାଦ ମତେ ଡେଡିକେଟ କରିଛନ୍। ଆଉ ଆମର କାର୍ଯ୍ୟକ୍ରମ ଆପଣଙ୍କର ଫ୍ୟାମିଲି ନିଶ୍ଚୟ ଶୁଣୁଥିବେ।
4: ହଁ,
3: ଫେର ଫୋନ କଲେ ଫେର କଥା ହେମା। ଆପଣଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ, ଇ କାମନା ସଙ୍ଗେ ଆପଣଙ୍କର ପସନ୍ଦର ଗୀତଟା ଶୁଣମା।
4: ନମସ୍କାର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
3: ହଁ ମ୍ୟାଡମ, ବରଗଡ଼ ଜିଲ୍ଲା ବଟଲି ବ୍ଲକ ଖାଲୁପାଲି ପଞ୍ଚାୟତ ମହରା ଗାଁରୁ କହୁଥିଲୁ, ଅନିଲ ତାଣ୍ଡି। ମୋ ନାଁ, ମୋର ବାପା ନାଁ ରାଜମଣି ତାଣ୍ଡି। ଆମେ କମ ସେ କମ 30-35 ବରଷ ହେଲାନ ଫୋନ ଲଗାଉଥିଲୁ, ବାକି କମ ଲଗାଉଥିଲୁ, ବାକି ମୁଁ ଆଜ ଫାଷ୍ଟ ଭଲ ଟିକେ ଟାଇମ ଦେଇକରି ଲଗାଲି, ଲାଗିଗଲା ବହୁତ ଖୁସି, ପୁରା ବହୁତ ପୁରା ବହୁତ ଫିଲ ପ୍ରାଉଡ ଲାଗୁଛି ମତେ।
2: ବଢିଆ କଥା, ଆପଣ ଆଜି ମୋର ସଙ୍ଗେ କଥା ଲାଗୁଛନ୍, ସେଥିର୍ ଲାଗି ମୁଇଁ ନିଜକେ ଭାଗ୍ୟବାନ ବୋଲି ଭାବୁଛେ। ବେଲେ ଆପଣ ଭଲ ଅଛନ୍ ସମସ୍ତେ ତ?
3: ପୁରା ପୁରା ମ୍ୟାଡମ ପୁରା ଓକେ ଫାଇନ। ଆପଣଙ୍କର ଏ ସନ୍ଦେଶ ଯେନ ନା ଦଉଛନ୍ କେ ଆପଣ ଝୋ ମାରବାର ଲାଗି, ତ ସେତେ ବେଲିଲେ ଆମେ କାମ କେ ସକାଳୁ ଲି କରି କରି ଆଜି ନି ଆରାମ ପୁରା ଘରେ ଛାଇରେ।
2: ଆଜ୍ଞା ବୁଝିଲେ କି? ଯାଉ, ଆପଣ ଆମର କଥାକେ ଶୁଣୁଛନ୍, ସେଥିର୍ ଲାଗି ତ ଆମେ ଲୁକର ଭଲ ଲାଗି ଆମର ଆକାଶବାଣୀ ସବୁବେଳେ ବହୁଜନ ହିତାୟ ବହୁଜନ ସୁଖାୟ ସମସ୍ତଙ୍କର ଭଲ ହିଁ ଚାହେଁସି। ତ ଏଛେନ୍ ଅଂଶୁଘାତ ଗୁଟେ ତାମାନେ ପୁରା ବଡ଼ ବିପତ୍ତି ହିସାବେ ଆଉଛେ, ବୋଲେ ଇଠି କେତେ ଯେ ଧନ ଜୀବନ ନଷ୍ଟ ହେଇଯିବା, ସେଥିର୍ ଲାଗି ଆମେ ସବୁବେଳେ ବାରମ୍ବାର ପ୍ରଚାର କରୁଛୁଁ, ଆପଣ ଝାଉ ମାରିଦେବାର ଆଗୁ ସାବଧାନ ରହୁନ୍। ବେଲେ ହେତିର୍ ଲାଗି ନିଜେ ଛାଇ ତଲେ ରହିବାର ସଙ୍ଗେ ଆମର ଜଷ୍ଟ ଇହାଦେ ଯେନ୍ତା ବାଜୁଥିଲା ଆମର ପ୍ରୋମୋ ଗୁଟେ, ଆମର ଗୃହପାଳିତ ପଶୁପକ୍ଷୀ ଆମର ଗାଁ ମାନକେ ଆମେ ଯେନ୍ ଗାଏ ଦାମୁର ରଖିଛୁ, ତାକୁ ବି ଆଜ୍ଞା ଅଂଶୁଘାତ ଠୁ ଆମେ ରକ୍ଷା କର୍ମା।

0: ସେମାନଙ୍କୁ ବି ସେମାନଙ୍କୁ ବି ପାନ୍ ପିଇବାକେ ଦମା, ଥିର୍ ପିଇବାକେ ଦମା, ହଁ, ଆଉ ସେମାନଙ୍କୁ ବି ଛାଇ ଜାଗାରେ ରଖମା ବେଲେ ଠିକ୍ ରହିବା। ଆଉ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା।
1: ମ୍ୟାଡ଼ାମ ଟିକେ ଗୋଟେ ସନ୍ଦେଶ ଦେବାକେ ଚାହୁଁଛ।
0: ହଁ କହୁନ।
1: ଆମର ଯେତେ ବି ଶ୍ରୋତା ଅଛନ୍, ହଜାର ଦୁଇ ହଜାର ଲୋକ ଶୁଣୁଥିବେ କମ ସେ କମ ମୋର ହିସାବରେ।
0: ବହୁତ ଲୋକ ଶୁଣୁଛନ୍ ଆଜ୍ଞା, ପୃଥିବୀ ଯାକ ଲୋକ ଶୁଣୁଛନ୍ ଆମର ଆକାଶବାଣୀ କେ ଆପ୍ ମାଧ୍ୟମ ଥି।
1: ବେଲେ କିନି ମ୍ୟାଡ଼ାମ ଆମର ଚାଷୀ ମାନଙ୍କର ପ୍ରଶିକ୍ଷଣ ଯେନ ହଉଛି, ଚାଷୀ ମାନଙ୍କୁ ଆହୁରି ପ୍ରଶିକ୍ଷଣ ଦରକାର। କାହା କରିକି ମୁଁ ନିଜେ ଚାଷୀ ବି
0: ଆଜ୍ଞା,
1: ବୁଝିଲେ କିନି, ଆହୁରି ପ୍ରଶିକ୍ଷଣ ଦରକାର। କାହା କରିକି ଆମର ତିରିଶ ଏମ ଏଲ ଦେବ ବୋଲି ଦୁକାନ ବାଲା ବତେଇ ଦେବି ବୋଲେ ଆସିକରି ପଚାଶ ଷାଠିଏ ଏମ ଏଲ ଦେଇ ନେସନ୍, ସେଥିର୍ ଲାଗି ଖାଉଛନ୍ ସେଟାକେ ଫେରି ଖାଉଛନ୍ ସମସ୍ତେ, ଆଉ ବିଭିନ୍ନ ରୋଗରେ ରୋଗୀତ ହଉଛନ୍ ବୁଝିଲେ କିନି। ସେଥିର୍ ମେଡିସିନ ହିଁ ନା ମିଳିବାର
0: ଆଜ୍ଞା।
1: ଆଉ ଯେନ୍ ଅଂଶୁଘାତ ହଉଛି ମ୍ୟାଡମ, ସେଥିର୍ ଲାଗି କହିମି, ଅଂଶୁଘାତ ଲାଗି ତ ପ୍ରଚାର ଆପଣ କରୁଛନ୍, ଆମେ ବି ମାନୁଛୁ। ବାକି ଅଫିସ ଟାଇମ ମାନେ ନିକେ
0: ଆଜ୍ଞା
1: ସାଢେ ସାତ ବଜେନୁ ତ ହେବା, ଟିକେ ଗୋଟେ ଗୋଟେ ଅଫିସ ପାତି ଟିକେ ମୁସ୍କିଲ ହେବା, କି ସାଢେ ଆଠ ଭିତରେ ଯଦି ଅଫିସ ପାତି ଖୁଲତା ବୋଲେ କିନି ପ୍ରାୟ କମ ଆଉ ଟିକେ ଅଂଶୁଘାତ ମାନେ କମି ଯାତା।
0: ଆମର ପଶ୍ଚିମ ଓଡ଼ିଶାରେ ଆଜ୍ଞା ପୁରା ଷ୍ଟାଣ୍ଡିଂ ସାର୍କୁଲାର ରହିଛେ, ଏପ୍ରିଲ ଦଶ ତାରିଖ ନୁ, ଏପ୍ରିଲ ଦଶ ତାରିଖ ନୁ ଜୁନ ପନ୍ଦର ତାରିଖ ତକ ଆମର ସକାଳର ସାତ ବଜେ ନୁ ଦିନର ଏକ ବଜେ ତକ ଅଫିସ ଚାଲସି ଆଜ୍ଞା। ନାଇଁ ଆଜ୍ଞା, ବ୍ୟାଙ୍କ ହସ୍ପିଟାଲ ତ ନାଇଁ, ହସ୍ପିଟାଲ ସାତ ବଜେ ନୁ, ହସ୍ପିଟାଲ କଥା ମୁଇଁ କନଫର୍ମ ସାତ ଆଠ ବଜେ ଆଉଟଡୋର ଖୁଲୁଛେ, କିନ୍ତୁ ବ୍ୟାଙ୍କରେଟା ଦଶ ବଜେ ଦିନ ବେଲେ ହିଁ ତାଙ୍କର କାମ ଚାଲସି ବ୍ୟାଙ୍କରଟା, କିନ୍ତୁ ବାକି ଅଫିସ ମାନେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଫିସ ମାନେ ସକାଳର ସାତ ବଜେ ନୁ ଦିନର ଏକ ବଜେ ତକ ଚାଲସି ଆଜ୍ଞା।
1: ଯଦି ଆମର ବଡ଼ ବଡ଼ ଅଧିକାରୀ ମାନେ ଯେନ୍ ଅଛନ୍, ସେଟା ଯଦି ହେତ୍କି ଟାଇମ ରିଙ୍ଗରେ ଯଦି ରଖିପାରତେ ବୋଲେ ବହୁତ ବଢ଼ିଆ ହେତା, କାଁ କରିକି ଲୋକକୁ ବହୁତ ସୁବିଧା ହେତା, ଆହୁରି ଲୋକ ବି ଯାଇକରି କାମ ନିଜର ଶୁଦ୍ଧଭାବେ କରିକରି ଆସତେ, ଖରା ବିଲକୁଲ ହିଁ ନାଇଁ ଖାଇତେ ବୁଝିଲେ। କାଲି କାମ ଯାଇଥିଲି ମ୍ୟାଡମ ହସ୍ପିଟାଲ ଟିକେ ବେଲେ ବହୁତ ଖରା ହେଇଗଲା, ଆମର ଟେଷ୍ଟ ଫେଷ୍ଟ ରିପୋର୍ଟ ବାହାରିକରି ଦେଖୁନ ଦେଖୁନ ଡକ୍ଟର କେ ବହୁତ ଲେଟ ହେଇଗଲା।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କର ଯେନ୍ ଜନପ୍ରତିନିଧି ଅଛନ୍ ସେମାନଙ୍କର ଥ୍ରୁରୁ ଆମେ ସରକାରଙ୍କୁ ଏ କଥା ଆପଣ ଜନଉନ୍, ଆଉ ଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଯେନ୍ ମାନେ ବି ଶୁଣୁଛନ୍ ସେମାନେ ତ ଶୁଣୁଛନ୍, ଆଉ ଲୋକର ସୁବିଧା କରବାକେ ତ ସରକାର ହିଁ ଅଛନ୍, ତ ସେ କଥା ଉପରେ ତ ଆମେ ଅଧିକା କିଛି କହି ନାଇଁ ପାରୁ, କିନ୍ତୁ ଆପଣଙ୍କର କଥାଟା ଆପଣ ଜଣାବେ, ତ ଆପଣଙ୍କର ପସନ୍ଦର ଗୀତଟା ଆସୁନ୍ ଶୁନମା ଆଜ୍ଞା। ଠିକ୍ ଅଛି, ଠିକ୍ ଅଛି, ସମସ୍ତେ ମିଶିକିରି ଆସୁନି, ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ଠିକ୍ ଅଛି ମ୍ୟାଡମ, ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ତୁମେ ଯେବେ ଆସ ସକାଳର ସୁନେଲି କିରଣରେ ସୂର୍ଯ୍ୟମୁଖୀ ହସି ହସି ପାଖୁଡ଼ା ମେଲାଏ, ପାଇବାକୁ ତୁମ ବର୍ଷ ମମନ ଉପବନେ। ତୁମେ ଯେବେ ଆସ ବସନ୍ତର ଆଦ୍ୟ କାକଳିରେ, ହଜିବାକୁ ଭଲ ଲାଗେ ଆମ୍ବ ବଉଳର ମିଠା ମିଠା ବାସ୍ନା ଆଉ କୋଇଲିର କୁଶରେ। ତୁମେ ଯେବେ ଆସ ମୋ ସ୍ୱପ୍ନର ସହରରେ, ଏ ମନ ମୋର ଲୋଟି ପଡ଼େ ଆନମନା ହୋଇ ତୁମ ପ୍ରଶସ୍ତ ବକ୍ଷରେ। ତୁମେ ଯେବେ ଆସ ବାସ୍ନାହିତ ଗୋଦୋଳି ସନ୍ଧ୍ୟାରେ, ଶୁଭ ପ୍ରଦୀପ ମୁଁ ଜାଳୁଥାଏ ବସି ମୋ ହୃଦୟ ଚଉରା ମୂଳରେ। ନମସ୍କାର ଆଣ୍ଡ ଗୁଡ ମର୍ଣ୍ଣିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ଧନ୍ୟବାଦ ଆଜ୍ଞା, ଆପଣ ଆକାଶବାଣୀକୁ ଏମିତି ଗୋଟେ ଜାଗା ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯାଉ ଆପଣ ମୋତେ ଆଜି କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ।
0: ନିଶ୍ଚୟ ଆଜ୍ଞା, ଆମେ ତ ବସିଛୁ, ଆମେ ଯିଏ ଫୋନ୍ କରିବା ଆମେ ତାକେ କାର୍ଯ୍ୟକ୍ରମରେ ସାମିଲ କରିବାକେ, ଆପଣଙ୍କୁ ଗୀତ ଶୁଣାବାକେ ଆମର କାମ ହିଁ ହେଉଛି ଏଇଟା। ତ ଆଜି କେନ୍ ଗୀତ ଶୁଣମା କହୁନ?
1: ମୋତେ ଶୁଣେଇଦେବେ ଯେ ସଲମାନ ଖାନ ମୋର ଫେଭରାଇଟ ହିରୋ, ଆଉ ତ ମୋତେ ତାଙ୍କର ସବୁ ଫିଲ୍ମ ଗୁଡିକ ଭଲ ଲାଗେ। ମୋତେ ସେଇ ତେରେ ନାମ ଫିଲ୍ମର ଶୁଣେଇଦେବେ ଗୀତ। ଗୀତଟି ହେଲା ତୁମସେ ଦିଲ ନା ବାତ କରୋ ନା ବଡା ଆଚ୍ଛା ଲଗତା ହେ।
0: ଆପଣଙ୍କର କବିତା ଆଉ ଆପଣଙ୍କର ଗୀତ କହୁଛି ଆପଣ ଗୋଟେ ଭଲ କଳାକାର।
1: ଆଜ୍ଞା,
0: ଆପଣ ଗୋଟେ ଗୀତକୁ କବିତାକୁ ଭଲ ପାଉଥିବାର ମଣିଷ, କଳାକୁ ଭଲ ପାଉଥିବାର ମଣିଷ, ତ କେନ୍ତା ଅଛନ୍ କହୁନ? ଆପଣ କେନ୍ତା ଅଛନ୍? ଯାଉ ଆଉ ନିଶ୍ଚିନ୍ତ କହିଲି କଟକରୁ କହୁଛନ୍ ଆପଣ। ଆଉ ଏବେ ଗ୍ରୀଷ୍ମ ପ୍ରବାହ କେନ୍ତା ଅଛେ କଟକରେ? ହଁ ଆଜ୍ଞା, ଏବେ ଗୋଟେ ଭଉଣୀ କଟକରୁ ଫୋନ କରିଥିଲେ, ସେ ଆମର ସମସ୍ତଙ୍କୁ କହିଲେ ଗଛ ଲଗାନ୍ତୁ, ପ୍ରବଳ ପାଣି ପିଅନ୍ତୁ। ଠିକ କଥା ଆଜ୍ଞା, କିନ୍ତୁ ନିଶ୍ଚୟ ଆଜ୍ଞା, ଏଇ ଯେନ୍ ଗରମ ଗୁଲଗୁଲି ଯେନ୍ ସୁପର ଏଲିନୋ ପଡିଛେ, ସବୁ ଲାଗି ଦାୟୀ ହଉଛୁ ଆମେ ନିଜେ। ତ ଆମେ ଯଦି ସୁଧୁରି ଯିମା ଆମର ଭବିଷ୍ୟତ ବଂଶଧର ବି ସୁଧୁରି ଯିବେ। ନାଇଁ
1: ଜଙ୍ଗଲ ମାନଙ୍କରେ ଆମେ ପିକନିକ କରିବା ପାଇଁ ଯାଉଛେ, ଯେତେବେଳେ ଜାଗାରେ ଯାଉଛେ ଆମେ ନିଆଁ ଲଗେଇ ଦଉଛେ, ସିଗାରେଟ ଫିଗାରେଟ ସ୍ମୋକିଂ କରି ଯୋଉମାନେ ପକେଇ ଦଉଛନ୍ତି, ମାନେ ଆମର ଯୁବକ ମାନେ ଯାଉଛନ୍ତି କି ପିକନିକ ଭାବରେ, କି ପିକନିକ କରିକି ନିଆଁ ନିଭଉ ନାହାନ୍ତି ପଳେଇ ଯାଉଛନ୍ତି, ସେଇ ନିଆଁରୁ ମଧ୍ୟ ଜଙ୍ଗଲ ମଧ୍ୟ ନିଆଁ ଲାଗିଯାଉଛି, ଯାହାଫଳରେ ବହୁତ ବଡ କ୍ଷତି ହଉଛି ଆମର। ସେଇ ଜଙ୍ଗଲ ପଡିଗଲା ପରେ ଆମ ମଣିଷକୁ ଖରାଦିନ ହେଲାକୁ ଗରମ ଲାଗୁଛି, ତ ସେଥିପ୍ରତି ମାନେ ଯୋଉମାନେ ପିକନିକ କରିବାକୁ ଯାଉଛନ୍ତି ନିଆଁ ଲିଭିଲା କି ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ। ଆଉ ସିଗାରେଟ କୁ ଯଦି ବା ସ୍ମୋକିଂ କରୁଛନ୍ତି, ଇଆଡ଼େ ସିଆଡ଼େ ନିଆଁ ଲଗେଇକି ଫିଞ୍ଜନ୍ତୁନି, ପାଣିରେ ଲିଭେଇ ଦିଅନ୍ତୁ।
0: ଠିକ କଥା ଆଜ୍ଞା, ଆପଣ ବି ବହୁତ ସୁନ୍ଦର ଜଙ୍ଗଲ ନିଆଁ ଉପରେ ଗୋଟେ ସୁନ୍ଦର ବିସ୍ତୃତ ଭାବେ ଆମର ଯେନ୍ ଶ୍ରୋତାମାନଙ୍କୁ ଆପଣ ଦେଲେ ଯେନ୍ ଟିପ୍ପଣୀଟା ବଢ଼ିଆ ଲାଗ୍ଲା। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା। ଫୋନ୍ କରିଥିବା ଲାଗି ଆପଣଙ୍କୁ ଧନ୍ୟବାଦ, ଆପଣ ଫେର୍ ଫୋନ୍ କଲେ କଥା ଲାଗ୍ମା। ନିଶ୍ଚୟ ଆଜ୍ଞା, ନିଶ୍ଚୟ ସକାଳ 9ଟାରୁ 10ଟା ଭିତରେ ଆପଣ ଫୋନ୍ କରୁନ୍, କଥା ଲାଗ୍ମା ଆଉ ଆପଣଙ୍କର ପସନ୍ଦର ଗୀତ ଶୁନ୍ମା। ଆଜ୍ଞା, ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହଁ ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର।
1: ନମସ୍କାର।

0: ଫୋନ କରୁଛନ୍ ମାନେ ସେମାନେ ନିଶ୍ଚେ ଆମର ଆକାଶବାଣୀ ସମ୍ବଲପୁର କେ ଶୁଣୁଛନ୍ ଆଜ୍ଞା,
1: ଆଜ୍ଞା
0: ସେଟା ଆମର ଗର୍ବ ଆଉ ଗୌରବ ଏ। ଆମେ ଆମର ପାଖଟା ସିନା ଶୁନମା, କିନ୍ତୁ ବେଲେ ବହୁତ ଭଲ ଲାଗୁଛେ ସେଟା। ଆଉ କେନ୍ତା ଅଛନ୍ ଆପଣ? ଏତକେ ଆପଣ ଟିକେ ଫ୍ରି ପାଇଯିବେ ଯେ ଏଇଟା ସରିଗଲେ। ଆଜି ଆଜି କେନ୍ ଗୀତ ଶୁଣମା କହୁନ? ଆଚ୍ଛା, ଆପଣ ବି ବହୁତ ସୁନ୍ଦର ଗୀତଟେ ବାଛିଲେ। ଏଛେନକା ଆପଣଙ୍କର ଯେନ୍ତା ତାମାନେ ସେ ପତର ତୁଲା କାମ ବୋଲୁଛନ୍ ବେଲେ ତାପରେ ଫେର ଫରେଷ୍ଟ୍ରି ଖରା ପଡ଼ିଗଲେ ଫରେଷ୍ଟ୍ରି କରି ବସ୍ବେ ଟିକେ, ଫେର ସବୁ ଗଛ ନୂଆ ନୂଆ ଲଗାବେ ନାଇଁ? ହଁ, ଯେ ଆପଣ ସେ ତାମାନେ ଆପଣଙ୍କର ଏରିଆରେ ଯେନ୍ଟା ଲଗାବେ ଆପଣଙ୍କର ଅଣ୍ଡର୍ରେ ରହିବା ଫେର ନାଇଁ କାଁ? ବେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା, କହୁନ୍ କାହା କାହାକେ କରିବେ କହୁନ୍। ନିଶ୍ଚୟ ନିତୁ ବୋଉକେ ଜରୁର କର୍ମା। ଠିକ ଅଛି।
1: ତାପରେ ଆମର ଶ୍ରୋତା ମାନେ ହେଲେ ଆଜ୍ଞା, ଆମର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ମନୋଜ ପଟେଲ, କ୍ଷମା ସାଗର ସାହୁ, ଆମର ଅଛନ୍ ଯେ ନାଗୁ ପାତ୍ର, ଜଣେ ଅଛନ୍ ଆମର ଲିଙ୍ଗରାଜ ମେହେର, ଆମର ଗୋବିନ୍ଦ ମେହେର, ନାୟଣ ମେହେର, ନାୟଣ ପ୍ରଧାନ, ଯେତିକି ଶ୍ରୋତା ଆଜ୍ଞା ସମସ୍ତଙ୍କୁ, ଯେତିକି ଆକାଶବାଣୀ ଶୁଣୁଛନ୍, ଆମର ବାହାରୁ ବି ଯେତିକି ଶୁଣୁଛନ୍, ବାହାର ଆଉଟ୍ ଅଫ୍ ଷ୍ଟେଟ୍ରୁ ବି ଯେତିକି ଶୁଣୁଛନ୍, ସବୁଙ୍କୁ ମୋର ଆମେ ଟିକେ ମ୍ୟାଡ଼ାମ।
0: ଠିକ ଅଛି ଆଜ୍ଞା, ଆପଣଙ୍କର ଗୀତ ଆପଣଙ୍କର ପଛଆଡ଼ୁ ବାଜିଲାନ, ତ ଆପଣ ଆସନ୍ ସବୁ ମିଶିକି ଶୁନମା ଏ ସୁନ୍ଦର ଗୀତଟା।
1: ନମସ୍କାର, ନମସ୍କାର ମ୍ୟାଡ଼ାମ,
0: ନମସ୍କାର।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଦିମୁଇ ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଆଶିଷ କୁମାର ସାହୁ। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କ ନିଜର ପସନ୍ଦର ଗୀତ ଶୁଣବାର୍ ଲାଗି ଆମମାନଙ୍କେ ଫୋନ୍ କରୁନ୍ ସବୁ ଶନିବାର ଆଉ ରବିବାର ସକାଳ 9 ବଜେରୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର୍ ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶେଷେ ଉଦିତ ନାରାୟଣ ଆଉ ନିବେଦିତା ଗାଇଥିବାର ରାଜା ଝିଅ ସଙ୍ଗେ ହେଇଗଲା ଭାବ ସିନେମାର ଇ ଗୀତଟା ଶୁଣୁନ୍। ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ ଆଉ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ଏହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ ଗୋଟେ ହିନ୍ଦୀ ସିନେମା କ୍ରମଥି ଆଜି ଶୁଣିପାରବେ ମେଟ୍ରୋ ଇନ୍ ଡାଇନୋ ସିନେମାର ଗୀତମାନଙ୍କୁ ଗୀତମାନଙ୍କୁ ସଙ୍ଗୀତର ସୁର ଦେଇଛନ୍ ପ୍ରୀତମ କାର୍ଯ୍ୟକ୍ରମର ପହେଲା ଗୀତକେ ଶୁଣୁନ୍ ଅରିଜିତ ସିଂ ଆର୍ ଶାଶ୍ୱତ ସିଂଙ୍କର କଣ୍ଠନୁ ସଙ୍ଗୀତ ଦେଇଛନ୍ ପ୍ରୀତମ ଗୀତକେ ଲେଖିଛନ୍ କେଶର ଚାଫ୍ରି ଆର୍ ସନ୍ଦୀପ ଶ୍ରୀବାସ୍ତବା।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଶ୍ରୋତାମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା କ୍ରମଥି ମେଟ୍ରୋ ଇଣ୍ଡିନୋ ସିନେମାର ଗୀତମାନଙ୍କୁ ସଙ୍ଗୀତର ସୁର ଦେଇଛନ୍ ପ୍ରୀତମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ୍ ଅରିଜିତ ସିଂଙ୍କର କଣ୍ଠନୁ। ଗୀତକେ ଲେଖିଛନ୍ ସନ୍ଦୀପ ଶ୍ରୀବାସ୍ତବା।

ଆଇନଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି

ଆପଣମାନେ ଶୁଣୁଥିଲେ ଗୋଟିଏ ହିନ୍ଦୀ ସିନେମା କ୍ରମ ଥି ମେଟ୍ରୋ ଇଣ୍ଡିନୋ ସିନେମାର ଗୀତମାନଙ୍କୁ ଗୀତମାନଙ୍କୁ ସଙ୍ଗୀତର ସୁରେ ସଜାଇଥିଲେ ପ୍ରୀତମ ଆକାଶବାଣୀ ସମ୍ବଲପୁର ଏହାତେ ଶୁଣିପାରବେ ହିନ୍ଦୀତି ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ ଏ କିଛି ସମୟ ଉତରୁ।

0: ଚାଷୀ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ତରୁଲତା ସୁନାନୀଙ୍କର କଣ୍ଠନୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ୍। ଗୀତକେ ଲେଖିଛନ୍ ମିତ୍ରଭାନୁ ଗୌତିଆ।

ଏଇ ଶେଷ କରୁଛୁ ଆମର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ତେଜରାଜ ନାୟକ, ତରୁଲତା ସୁନାନୀ, ଶ୍ରୀରାମ ଲୋହରା ଆର୍ ଚିତ୍ତରଞ୍ଜନ ବେହେରା।

ଆମର ଯୁବବର୍ଗମାନେ ପହେଲା ସଜାଗ ହେବାର୍କେ ପଡ଼୍ବା ତାଙ୍କର କ୍ୟାରିୟର୍କେ ଦୀର୍ଘକାଳୀନ କର୍ବାର୍ ଲାଗି, ଯେନ୍ଟା ତାଙ୍କୁ ଠିକ୍ ରାସ୍ତା ଦେଖାବା। କେହେନି କାମ୍କେ ସଜାଗ ତତ୍ପରତା ସାଙ୍ଗେ କର୍ବାର୍ ଦରକାର। ସମୟର ମୂଲ୍ୟ ସଭେ ଶିଖବାର୍ କଥା। ଇହାଦେ ଶୁଣୁନ୍ ସିନେମା ଏୟାରଲିଫ୍ଟ ନୁ ଇ ଗୀତ୍କେ। ଗୀତ୍କେ ଗାଇଛନ୍ ଅଙ୍କିତ ତିୱାରୀ ଆର୍ ଅରିଜିତ ସିଂ। ଗୀତ୍କେ ଲେଖିଛନ୍ ଆର୍ ସଙ୍ଗୀତ ଦେଇଛନ୍ ଅଙ୍କିତ ତିୱାରୀ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ବଜରଙ୍ଗୀ ଭାଇଜାନରୁ ଏହି ଗୀତଟି ଜୁବିନ ନଟିଆଲଙ୍କ କଣ୍ଠରେ। ଗୀତ ରଚନା ନୀଲେଶ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ହେଡ୍ ଷ୍ଟୋରୀ 4 କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ମିଥୁନ, ଜୁବିନ ନଟିଆଲ ଏବଂ ଅମୃତା ସିଂ। ଗୀତ ରଚନା ମନୋଜ ମୁନ୍ତସିର, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

ମନୋଜ ମୁନ୍ତସିଂଙ୍କର ଗୀତ ରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶ୍ରେୟା ଘୋଷାଲ ଏବଂ ଜୁବିନ ନଟିଆଲଙ୍କ କଣ୍ଠରୁ। ସଙ୍ଗୀତ ନିର୍ଦ୍ଦେଶନା ରକି ସେଫ, କଥାଚିତ୍ର ମା।

ଜୁବିନ୍ ନଟିଆଲଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, କଥାଚିତ୍ର ତୁ ଛୁଟି ମେ ମକ୍କାର। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଅବ୍ ଦିଲ୍ଲୀ ତୁ ନେହି କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଜୁବିନ୍ ନଟିଆଲଙ୍କ କଣ୍ଠରୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଜୟ ସିଂ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠରୁ। ଗୀତ ରଚନା ସନ୍ତୋଷ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶନା ପ୍ରିୟବ୍ରତ ଦାସ, କଥାଚିତ୍ର ଜି ପାରିବିନି ମୁଁ।

କୁଲଦୀପ ପଟ୍ଟନାୟକ କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଗୀତରଚନା ରାକେଶ ଦାସ, କଥାଚିତ୍ର ତୁ ମୋରି ଦୁନିଆ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁପ୍ରଜିତ ମହାନ୍ତି।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସଂଯୁକ୍ତ ପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ଭୋଜରାଜ ପରୁଆ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧୀରେନ୍ଦ୍ର କୁମାର ନାୟକ କଣ୍ଠରୁ ଏହି ଗୀତଟି। ଗୀତ ରଚନା ବିରଞ୍ଚି ମଲ୍ଲିକ।

0: ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ରାମଚନ୍ଦ୍ର ମେହେର, ସଂଯୁକ୍ତ ପାତ୍ର ଏବଂ ଧୀରେନ୍ଦ୍ର କୁମାର ନାୟକ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଘର ସଂସାର। କାର୍ଯ୍ୟକ୍ରମ ପ୍ରଯୋଜନା କୈବର୍ତ୍ତ ସାହୁ। ଶ୍ରୋତା ଭଉଣୀ, ମଣିଷ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବସବାସ କରି ନିଜର ଜୀବନକୁ ସାର୍ଥକ କରେ। ସମାଜର ଉନ୍ନତି ପାଇଁ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଷ୍ଠୀମାନେ ହେଉଛି ଏକତା, ସହଯୋଗ, ଭାଇଚାରା ଓ ସାମୂହିକ ଉନ୍ନତିର ପ୍ରତୀକ। ରାଜ୍ୟର ଉନ୍ନତି, ସମାଜର ସଂଗଠନ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ଗୋଷ୍ଠୀ ଦିବସ ପାଳନ କରାଯାଏ। ଏହି ଦିବସ ଲୋକମାନଙ୍କୁ ଏକତ୍ର କରି ସାମୂହିକ ଶକ୍ତିର ମହତ୍ତ୍ୱକୁ ବୁଝାଏ। ରାଜ୍ୟ ଗୋଷ୍ଠୀ ଦିବସ କେବଳ ଏକ ଆନୁଷ୍ଠାନିକ ଦିନ ନୁହେଁ, ବରଂ ଏହା ଏକ ସଚେତନତା ଅଭିଯାନ। ଏହି ଦିବସ ଆମକୁ ଶିଖାଏ ଯେ ଏକତା ଓ ସହଯୋଗ ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ସମ୍ଭବ। ତେବେ ରାଜ୍ୟ ଗୋଷ୍ଠୀ ଦିବସର ଅର୍ଥ କ'ଣ? ରାଜ୍ୟ ଗୋଷ୍ଠୀ ଦିବସର ଅର୍ଥ ହେଉଛି ରାଜ୍ୟର ବିଭିନ୍ନ ଗୋଷ୍ଠୀ ସଂଗଠନ, ସମିତି ଏବଂ ସାମାଜିକ ଦଳମାନଙ୍କର ଏକତା ଏବଂ ସଫଳତାକୁ ସମ୍ମାନ ଦେବାର ଦିନ। ଏହି ଦିନରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଏ। ଗୋଷ୍ଠୀ ହେଉଛି ସାମାଜିକ ସାମୂହିକ ଶକ୍ତିର ଉଦାହରଣ। ଯେତେବେଳେ ଲୋକମାନେ ଏକ ସାଙ୍ଗରେ କାର୍ଯ୍ୟ କରନ୍ତି, ସେତେବେଳେ ବଡ଼ରୁ ବଡ଼ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରନ୍ତି। ଏହି ଦିବସ ଲୋକମାନଙ୍କୁ ସାମୂହିକ କାର୍ଯ୍ୟର ମହତ୍ତ୍ୱ ବିଷୟରେ ସଚେତନ କରେ। ତେବେ ଏହାର ଉଦ୍ଦେଶ୍ୟ ହେଉଛି ଏକତା ସୃଷ୍ଟି କରିବା, ଯେପରି ଏହି ଦିନ ଲୋକମାନଙ୍କ ମଧ୍ୟରେ ଭାଇଚାରା ଏବଂ ସମ୍ମିଳନର ଭାବନା ଜାଗ୍ରତ କରେ। ସମାଜର ସମସ୍ତ ବର୍ଗର ଲୋକ ଏକ ସାଥିରେ ଆସି ସାମୂହିକ ଉନ୍ନତି ପାଇଁ କାର୍ଯ୍ୟ କରନ୍ତି। ଏହା ସମାଜ ସେବାକୁ ପ୍ରୋତ୍ସାହନ ଦିଏ। ଯେଉଁମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସମ୍ମାନ ଏବଂ ପ୍ରେରଣା ଦିଆଯାଏ। ଏହା ଅନ୍ୟମାନଙ୍କୁ ସମାଜ ସେବାରେ ଆଗକୁ ଆସିବାକୁ ପ୍ରେରିତ କରେ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସ୍ୱଚ୍ଛତା ଏବଂ ସାମାଜିକ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରାଏ। ଗୋଷ୍ଠୀ ସମାଜର ମୂଳ ଆଧାର। ଏକ ମଣିଷ ଏକାକୀ ଭାବେ ସମସ୍ତ କାମ କରିପାରେ ନାହିଁ, କିନ୍ତୁ ଗୋଷ୍ଠୀ ମାଧ୍ୟମରେ ବଡ଼ ବଡ଼ ସଫଳତା ହାସଲ କରାଯାଇପାରେ। ଯେପରି ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଗୋଷ୍ଠୀ ଓ ସମିତି ମାଧ୍ୟମରେ ଗରିବ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଦିଆଯାଏ, ପୁସ୍ତକ ବଣ୍ଟନ, ଶିକ୍ଷା ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ। ରାଜ୍ୟ ଗୋଷ୍ଠୀ ଦିବସ ହେଉଛି ଏକତା, ସହଯୋଗ ଏବଂ ସାମୂହିକ ଉନ୍ନତିର ପର୍ବ। ଏହି ଦିବସ ଆମକୁ ସମାଜ ପ୍ରତି ନିଜର କର୍ତ୍ତବ୍ୟ ବିଷୟରେ ସଚେତନ କରେ। ଗୋଷ୍ଠୀ ମାଧ୍ୟମରେ ଆମେ ଏକ ସୁନ୍ଦର, ସମୃଦ୍ଧ ଏବଂ ସୁସଂଗଠିତ ସମାଜ ଗଢ଼ିପାରିବା। ଆମେ ସମସ୍ତେ ଏହି ଦିବସର ମହତ୍ତ୍ୱକୁ ବୁଝି ସମାଜର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବା ଉଚିତ। ଏକତାରେ ଶକ୍ତି, ଏହି ମହାନ ବାଣୀକୁ ଜୀବନରେ ଅନୁସରଣ କରି ଆମେ ଆମର ରାଜ୍ୟ ଏବଂ ଦେଶକୁ ଆଗକୁ ନେଇପାରିବା। ତେବେ ଶ୍ରୋତା ଭଉଣୀ, ଏଥର ଶୁଣିବା ଆସ ସୌଗତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର। ତାଙ୍କୁ ଭେଟିଛନ୍ତି ବିଶ୍ୱଭାରତୀ ମିଶ୍ର।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଫର୍ଦ ପ୍ରଗତିରେ ଆମେ ନେଇଆସୁ ଏମିତି ନିଆରା ମଣିଷଙ୍କୁ, ଯେଉଁମାନଙ୍କର ଅନୁଭୂତି ଆମକୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ। ଏମିତି ଅନେକ ମହିଳା ଆମ ସମାଜରେ ବସବାସ କରୁଛନ୍ତି, ଯେଉଁମାନଙ୍କର ଜୀବନ କୌଣସି ସଂଘର୍ଷଠାରୁ କମ୍ ନୁହେଁ। ତେବେ ନୀତି ପ୍ରତିଦିନ ଜୁଝି ଜୁଝି ଯେଉଁମାନେ ନିଜକୁ ଗୋଟିଏ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଭାବରେ ସମାଜରେ ପ୍ରତିଷ୍ଠା ଦେଇଛନ୍ତି, ନିଜ ପାଇଁ ସମ୍ମାନ ଆଣିଛନ୍ତି, ଅନ୍ୟମାନଙ୍କ ପାଇଁ ଭରସା ପାଲଟିଛନ୍ତି, ସେହି ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଏମିତି ହାତଗଣତି କେତେ ମଣିଷ ଅଛନ୍ତି ଯେଉଁମାନେ ନିଜର ଜୀବନକୁ ଉତ୍ସର୍ଗ କରିଦିଅନ୍ତି ଅନ୍ୟମାନଙ୍କ ପାଇଁ। ଏଇଭଳି କେତେ ମଣିଷଙ୍କୁ ଆମେ ବାଛିବା ଭିତରେ ଆଜି ଆମ ଗହଣରେ ପାଇଛୁ ସମ୍ବଲପୁରର ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଯାହାଙ୍କ ନାଁ ଆମେ ଖୁବ୍ ଗର୍ବରେ ନେଉ। ସମ୍ବଲପୁରର ଜଣେ ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହେଉଛନ୍ତି ସୁଶ୍ରୀ ସୌଗତା ଷଡ଼ଙ୍ଗୀ। ଆସନ୍ତୁ ଆଜି ତାଙ୍କୁ ଭେଟିବା, ତାଙ୍କ ଜୀବନ ସମ୍ପର୍କରେ କିଛି ଜାଣିବା, ଆଉ ଆମେ ତାଙ୍କଠାରୁ କେଉଁଭଳି ଶିକ୍ଷା ଗ୍ରହଣ କରିବା ତା ତ ନିଶ୍ଚୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିଲେ ଜାଣିପାରିବେ। ଆରମ୍ଭ କରିବା ଆଜିର କଥାବାର୍ତ୍ତା, ସ୍ୱାଗତ ଜଣାଇବା ତାଙ୍କୁ। ନମସ୍କାର ମ୍ୟାଡ଼ାମ, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
2: ନମସ୍କାର
1: ମ୍ୟାଡ଼ାମ, ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟ ଟିକିଏ ଆମର ଶ୍ରୋତାବନ୍ଧୁମାନଙ୍କୁ ଜଣାଇବା।
2: ମୁଁ ସୌଗତା ଷଡ଼ଙ୍ଗୀ, ଏବେ ସମ୍ବଲପୁରର ଶ୍ରୀ ସାଇଚରଣ ମନ୍ଦିରର ଟ୍ରଷ୍ଟି ଏବଂ ମୁଖ୍ୟ ସଞ୍ଚାଳିକା ଅଛି। ତା ସହିତ ଶ୍ରୀ ଶିରିଡ଼ି ସାଇବାବା ପବ୍ଲିକ୍ ସ୍କୁଲ ଅନ୍ୟ ଏକ ଅନୁଷ୍ଠାନ, ତାହାର ପ୍ରିନ୍ସିପାଲ ଅଛି, ଏବଂ ସାଇ କଳା କେନ୍ଦ୍ର ସମ୍ବଲପୁରର କୋଅର୍ଡ଼ିନେଟର ଅଛି, ଯେଉଁଟାକୁ ମୁଁ ନିଜେ ଚଲାଏ।
1: ଆଜ୍ଞା, ଏତେ ଗୁଡ଼ିଏ ଆପଣଙ୍କର କାମ କରିବାର କ୍ଷେତ୍ର, ଯାହା କାର୍ଯ୍ୟକ୍ଷେତ୍ର ଆପଣ ଆପଣେଇ ନେଇଛନ୍ତି ମ୍ୟାଡ଼ାମ, ସେ ବ୍ୟସ୍ତତା ଭିତରୁ ସମୟ କାଢ଼ିଛନ୍ତି, ଆମ ପାଖକୁ ଆସିଛନ୍ତି, ସେଇଥିପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ତେବେ ଆମର କଥାବାର୍ତ୍ତାରେ ଆଜି ଆମେ ମୁଖ୍ୟତଃ ତିନୋଟି ଭାଗକୁ ଯିବା। ପ୍ରଥମରେ ଆମେ ଆଲୋଚନା କରିବା ଆପଣଙ୍କର ଶୈଶବଠାରୁ ଏ ଯାବତ ଯାତ୍ରା ବିଷୟରେ, ସେ ବିଷୟରେ କିଛି ସଂକ୍ଷେପରେ କହିବେ।
2: ଦେଖନ୍ତୁ, ମୋର ଜନ୍ମ 1975 ଅଗଷ୍ଟ 17 ସମ୍ବଲପୁରରେ ହୋଇଥାଏ। ସମ୍ବଲପୁରରେ ବାପା ଆର୍ତତରାଣ ଷଡ଼ଙ୍ଗୀ ସଂସ୍କୃତ ବିଭାଗର ଅଧ୍ୟାପକ ଏବଂ ମିନତୀ ଷଡ଼ଙ୍ଗୀ ଜଣେ ସଂସ୍କୃତ ପ୍ରେମୀ, ତେଣୁ ସେମାନଙ୍କ କନିଷ୍ଠା କନ୍ୟା ସନ୍ତାନ ଭାବରେ ମୁଁ ଜନ୍ମଗ୍ରହଣ କରିଥିଲି। ଜନ୍ମ ଯଦିଓ ବାରିପଦାରେ ମୋର ହୋଇଥିଲା, ମୋ ମାମୁଁ ଘର ବାରିପଦା, ତ ସେଠୁ ଆସିଲା ପରେ ଆମେ ପଶ୍ଚିମ ଓଡ଼ିଶାରେ ହିଁ ନିଜର ଶୈଶବ ବିତେଇଛୁ। ପ୍ରଥମେ ଆମର ସ୍କୁଲିଂ ମୋର ଯେଉଁଟା ଆରମ୍ଭ ହେଲା ବିଦ୍ୟାଳୟ ଯିବାଟା, ସମ୍ବଲପୁର ମୁଦିପଡ଼ାରେ ଯେଉଁ ଛୋଟ ସ୍କୁଲ ଅଛି ସେଇଠୁ ଆମେ ପ୍ରଥମେ ଗଲୁ ସ୍କୁଲକୁ। କ୍ଲାସ୍ 2 ବେଳକୁ ମୁଁ ବରଗଡ଼ ଚାଲି ଆସିଲି, ନିଶାମଣି ସ୍କୁଲରେ ମୋର 2 ଠାରୁ 4th ଶ୍ରେଣୀ ଯାଏଁ ପଢ଼ିଲି। ତାପରେ ଆମର ବଲାଙ୍ଗୀର ଟ୍ରାନ୍ସଫର ହୋଇଗଲା, ବଲାଙ୍ଗୀରରେ ବିଦ୍ୟୁତ କଲୋନୀ ଉପରା ବିଦ୍ୟାଳୟରେ 5 ପଢ଼ିଲି, ଏବଂ ତାପରେ ସେଠୁ ବଲାଙ୍ଗୀର ଗର୍ଲସ୍ ସ୍କୁଲରେ 3 ପାଠ ପଢ଼ିଲି। ବଲାଙ୍ଗୀର ଗର୍ଲସ୍ ସ୍କୁଲ ପଢ଼ିସାରିଲା ପରେ ବାପାଙ୍କର ଟ୍ରାନ୍ସଫର ହୋଇଗଲା ସମ୍ବଲପୁର ଜେଏମ୍ କଲେଜକୁ, ତ ସେତେବେଳେ ଆମେ ପୁଣି ସମ୍ବଲପୁର ଚାଲି ଆସିଲୁ। ଏବଂ ମ୍ୟୁନିସିପାଲିଟି ଗର୍ଲସ୍ ସ୍କୁଲ, ଯେଉଁଟା ଏବେ ବୋଧେ ନାହିଁ, ଆଗରୁ ଥିଲା, ଆମେ ଆସିଲା ବେଳକୁ ସେତେବେଳେ ଆମେ ଆସି ସେଠି 9th-10th କ୍ଲାସ୍ ପାଠ ପଢ଼ିଲି। ସେଠୁ ସରିଲା ପରେ ହଠାତ୍ ମୋର ମନ ହେଲା ମୁଁ କେମିତି ହଷ୍ଟେଲରେ ରହିବି, ତ ମାଆ ମୋତେ ପଠାଇଦେଲେ ଭୁବନେଶ୍ୱରରେ ଶ୍ରୀ ସତ୍ୟସାଇ ଓମେନ୍ସ କଲେଜ ହଷ୍ଟେଲକୁ। +2 2 ମୁଁ ହଷ୍ଟେଲରେ ରହିଲି, ପାଠ ପଢ଼ିଲି, ଏବଂ ସେଇ ଭିତରେ ହିଁ ମୁଁ ମୋ ଜୀବନକୁ କି ପ୍ରକାର ଭାବରେ ଗଢ଼ି ତୋଳିବି ବହୁତ କଥା ଶିଖିଲି ସେଠି। ଶୃଙ୍ଖଳିତ ଜୀବନଯାପନ, ଯାହା ଘରେ ଆମ ସାଙ୍ଗରେ ମାଆ ମୂଳଠୁ ଯେହେତୁ ଶିଖଉଥିଲେ ସେସବୁ ଜିନିଷ ଥିଲା, କିନ୍ତୁ ସେ ହଷ୍ଟେଲରେ ରହିଲା ପରେ ଆମେ ବହୁତ କଥା ଶିଖିପାରିଲୁ। ସେଇଟା ସରିଲା ପରେ ମୁଁ ଏଗେନ୍ +2 ମୁଁ ଫେରି ଆସିଲି ସମ୍ବଲପୁର ଜେଏମ୍ କଲେଜରେ, +3 ପଢ଼ିଲି, ପୋଷ୍ଟ ଗ୍ରାଜୁଏସନ୍ ସଂସ୍କୃତରେ କଲି, ଏବଂ ତାପରେ PMISCରୁ BEd ମଧ୍ୟ କରିସାରିଲି। ଏଇଟା ହେଲା 1997 ମୋର ପାଠପଢ଼ା ସରିଲା, ଏବଂ ପାଠପଢ଼ା ସରିଲା ପରେ ତାପରେ ମୋର ଆରମ୍ଭ ହେଲା ଯେ ସ୍କୁଲ ସେତେବେଳେ ଅଲରେଡ଼ି ମାଆ ଆରମ୍ଭ କରିଦେଇଥିଲେ, ଏସବୁ ମୂଳରେ ମାଆ ହିଁ ଆମର ମୁଖ୍ୟ ସୂତ୍ରଧାର ଥିଲେ, ତ ସ୍କୁଲ ଆରମ୍ଭ ହୋଇଯାଇଥିଲା। ମୁଁ ସେଥିପାଇଁ BEd କରିଥିଲି କି ମୋତେ ସ୍କୁଲ ଚଲାଇବାର ଥିଲା ବୋଲି, ଯାହା ମାଆ ସବୁବେଳେ କହୁଥିଲେ, ବାପା ବି କହୁଥିଲେ। ତାପରେ ମୋ କଲେଜ ସରିଗଲା ପରେ BEd ସରିଗଲା ପରେ ମୁଁ ଆରମ୍ଭ କଲି, ସ୍କୁଲରେ ଜଏନ୍ କଲି ଏବଂ ପିଲାମାନଙ୍କୁ ପାଠ ପଢ଼ାଇବା ଷ୍ଟାର୍ଟ କଲି। ସେତେବେଳେ ଯାଏ ଅନୌପଚାରିକ ଭାବରେ ଆମେ ଟ୍ୟୁସନ୍ସ କରୁଥିଲୁ ଘରେ 2 ମିଶିକି, କିନ୍ତୁ ସ୍କୁଲରେ ମୁଁ ଜଏନ୍ କଲି ଆଉ ସ୍କୁଲରେ ପାଠ ପଢ଼ାଇବା ଷ୍ଟାର୍ଟ କଲି। ତ ସେଇଟା ହେଲା ପ୍ରଥମ ଜର୍ଣ୍ଣି, ଯେତେବେଳେ ସ୍କୁଲର ମୂଳଦୁଆ ପଡ଼ିଥିଲା ସ୍କୁଲ ସାଙ୍ଗେ ଜଡ଼ିତ ହେବାର। ତା ପୂର୍ବରୁ 1993 କହି ରଖେ ଯେ ଏଇ ଯେଉଁ ସ୍ପିରିଚୁଆଲ ଜର୍ଣ୍ଣି ଏବେ ଆପଣମାନେ ଦେଖୁଛନ୍ତି କି ସାଇଚରଣ ମନ୍ଦିର ସଞ୍ଚାଳିକା ମୁଁ ଅଛି, ତ ସେଇ ଜର୍ଣ୍ଣିର ମୂଳଦୁଆ ପଡ଼ିସାରିଥିଲା। ମୋର ମାମୁଁ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀ, ଯିଏ ସେ ବାବାଙ୍କର ବହୁତ ବଡ଼ ଭକ୍ତ ଶିରିଡ଼ି ସାଇଙ୍କର, ତ ସିଏ ଦେଶ ବିଦେଶରେ ବୁଲି ବୁଲି ବାବାଙ୍କ ଆଦେଶ କ୍ରମେ ବହୁତ ସାରା ଶିରିଡ଼ି ସାଇଙ୍କ ମନ୍ଦିର ବନେଇଛନ୍ତି, ସେଇଥିରୁ ଏଇ ମନ୍ଦିର ବି ଗୋଟିଏ। ତ ସେ 1993 ତାର ମୂଳଦୁଆ ପଡ଼ିଥିଲା।
1: ଏବେ ଆମେ ମ୍ୟାଡ଼ାମ ଆମ କଥାବାର୍ତ୍ତାର ଦ୍ୱିତୀୟ ଭାଗକୁ ଯିବା, ସାଇ କଳା କେନ୍ଦ୍ର, ଏ କଥା ଟିକେ ଆଲୋଚନା କରିବା, କେବେଠୁ ଆରମ୍ଭ ହେଇଛି ଆଉ କିଏ କରିଛନ୍ତି
2: ସାଇ କଳା କେନ୍ଦ୍ର ଅନୁଷ୍ଠାନଟା? ଦେଖନ୍ତୁ, ଯେତେବେଳେ ସମ୍ବଲପୁରରେ କଳା ବିଷୟରେ ବହୁତ ଲୋକ ଜାଣିବି ନଥିଲେ, ବହୁତ ସାରା ଅନୁଷ୍ଠାନ ନଥିଲା, 2000 କଥା କହୁଛି, ସେତେବେଳେ ମୋ ମା ମିନତୀ ଷଡ଼ଙ୍ଗୀ ସାଇ କଳା କେନ୍ଦ୍ର ଆରମ୍ଭ କରିଥିଲେ। ଗୋଟେ କ୍ୱାର୍ଟର୍ରେ ଆମେ ରହୁଥିଲୁ, ସେଇଠି ହିଁ ଆରମ୍ଭ ହେଇଥିଲା। କାହିଁକି ନା ସିଏ ଯେଉଁ କୁଙ୍କୁମ ମହାନ୍ତି ଆଉ ସଂଯୁକ୍ତା ପାଣିଗ୍ରାହୀ, କେଳୁଚରଣ ମହାପାତ୍ର, ଏମାନଙ୍କର ସବୁ ପାଖରେ ଭୁବନେଶ୍ୱରରେ ଯେହେତୁ ରହୁଥିଲେ, ସେମାନଙ୍କ ପାଖରେ ଓଡ଼ିଶୀ ନୃତ୍ୟ ଶିଖିଥିଲେ। ତାଙ୍କର ମୂଳଠୁ କଳା ପ୍ରତି ଗୋଟେ ଆଗ୍ରହ ଥିଲା, ଡ୍ରଇଂ ବି ବହୁତ ଭଲ କରୁଥିଲେ, ଗୀତ ବି ବହୁତ ଭଲ ଗାଉଥିଲେ, ନାଟକ ବହୁତ ଭଲ କରୁଥିଲେ, ଦାସକାଠିଆ ବହୁତ ଭଲ ବଜାଉଥିଲେ, ତ ପାଲା ବି ଗାଉଥିଲେ, ତ ସେଥିପାଇଁ ସେ ଚାହୁଁଥିଲେ ଯେ ସମ୍ବଲପୁରକୁ ଆସିଲା ପରେ ସେ ସମ୍ବଲପୁରକୁ ନିଜର କର୍ମକ୍ଷେତ୍ର କରିନେଇଥିଲେ, ତେଣୁ ସମ୍ବଲପୁରରେ କେମିତି କଳାର ଉନ୍ନତି ହେବ ସେଥିପାଇଁ ସେ ଚେଷ୍ଟା କରିଥିଲେ ଗୋଟେ ଛୋଟିଆ ଅନୁଷ୍ଠାନ ଗଢ଼ିବା ପାଇଁ। ତ ମନ୍ଦିର ସେତେବେଳେ ପ୍ରତିଷ୍ଠା ହୋଇସାରିଥିଲା ଆଉ 2000 ଓଡ଼ିଶୀ କ୍ଲାସ୍ ଆଉ ଡ୍ରଇଂ କ୍ଲାସ୍ରୁ ଆରମ୍ଭ ହୋଇଥିଲା, ଏଇଟା ସେଦିନ ଅଦ୍ୟାବଧି ଏଇଟା ଚାଲି ଆସିଛି।
1: ବର୍ତ୍ତମାନ ସାଇ କଳା କେନ୍ଦ୍ର କେଉଁଠି ଅଛି, କେତେ ପିଲା ଅଛନ୍ତି, ଆଉ କ'ଣ କ'ଣ ଶିକ୍ଷା ଦିଆଯାଉଛି ସେ ବିଷୟରେ କିଛି କହିବେ?
2: ଆଜ୍ଞା, ସାଇ କଳା କେନ୍ଦ୍ର ଏବେ ସାଇ ମନ୍ଦିର ପଛପଟେ ହିଁ ଅଛି, ଶିରିଡ଼ି ସାଇ ପବ୍ଲିକ୍ ସ୍କୁଲର ବିଲ୍ଡିଂରେ କ୍ଲାସ୍ ଗୁଡ଼ାକ ହୁଏ। ଆଉ ସେଠି ଓଡ଼ିଶୀ, ସମ୍ବଲପୁରୀ, ମଡର୍ଣ୍ଣ ଡ୍ୟାନ୍ସ ହୁଏ, ଆପଣଙ୍କର ତବଲା କ୍ଲାସ୍ ହୁଏ, ସଙ୍ଗୀତର ଶ୍ରେଣୀ ହୁଏ, ତା ସାଙ୍ଗରେ ସିନ୍ଥେସାଇଜର ଶିଖାଯାଏ ଏବଂ ଡ୍ରଇଂ କ୍ଲାସ୍ ବି ହେଇଥାଏ। ପ୍ରାୟ 200 ପାଖାପାଖି ପିଲା ଅଛନ୍ତି।
1: ଆଜ୍ଞା, ଆପଣଙ୍କର ଆଉ ଭବିଷ୍ୟତରେ କ'ଣ ବିଚାର ରହିଛି, ଯୋଜନା ରହିଛି କି କିଛି ନୂଆ କରିବା ପାଇଁ ଏଇ କଳା କେନ୍ଦ୍ରକୁ ନେଇ?
2: ହଁ, କଳା କେନ୍ଦ୍ରକୁ ନେଇ ଆମେ ଚେଷ୍ଟା କରୁଛୁ ଓଡ଼ିଶୀକୁ ଆହୁରି ପ୍ରାଧାନ୍ୟ ଦେବୁ, ଏବଂ ଓଡ଼ିଶୀ ଓଡ଼ିଶାର ପରିଚୟ ଏବଂ ଫୋକ୍ ଡ୍ୟାନ୍ସ ଯେଉଁ ଅଛି ତାକୁ ବି ଆମେ ପ୍ରାଧାନ୍ୟ ଦେବୁ, ଅନ୍ୟାନ୍ୟ ଫୋକ୍ ଡ୍ୟାନ୍ସ ଆରମ୍ଭ କରିବୁ ବୋଲି ଭାବୁଛୁ। ପିଲାମାନଙ୍କୁ କେମିତି ସୁଯୋଗ ମିଳିବ ନିଜର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ି ହେବା ପାଇଁ, ତା ବିଷୟରେ ଡିଫରେଣ୍ଟ ସେମିନାର୍ସ ସବୁ ଆୟୋଜନ କରିବୁ ଏବଂ ପିଲାଙ୍କୁ ଆମେ ଜଣାଇବାକୁ ଚେଷ୍ଟା କରିବୁ ଯେ କଳା ଓ ସଂସ୍କୃତି ସହିତ ଜଡ଼ିତ ହୋଇ ରହିପାରିଲେ ହିଁ ସେମାନେ ଆଗକୁ ବଢ଼ିପାରିବେ ଏବଂ ନିଜକୁ ରିପ୍ରେଜେଣ୍ଟ କରିପାରିବେ ବାହାରକୁ ଯେତେବେଳେ ସେମାନେ ଯିବେ। ଯଦି ଗୋଟେ ପିଲା ଓଡ଼ିଶୀ ଶିଖିଛି କି ସମ୍ବଲପୁରୀ ଜାଣିଛି, ଆଜିକାଲି ଆମେ ଦେଖୁଛୁ ବାହାରେ ଯେକୌଣସି ଜାଗାକୁ ସେମାନେ ଇଣ୍ଟରଭ୍ୟୁ ପାଇଁ ବି ଯାଉଛନ୍ତି, ଝିଅମାନେ ବି, ତାଙ୍କୁ ପଚରା ହେଉଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କ'ଣ ଅଛି। ତ ଯଦି ପିଲା ଶିଖୁଛି ତାହେଲେ ଆମେ ତାକୁ ପ୍ରୋତ୍ସାହନ ଦେବା ଏବଂ ପ୍ରପର୍ଲି ଶିଖେଇବା। ବରଂ ସେ ଗୋଟିଏ ଜିନିଷ ଶିଖ, ମୁଁ ସବୁବେଳେ କହେ ପ୍ୟାରେଣ୍ଟସ୍ମାନଙ୍କୁ ଯେ ଯଦି ପିଲା ଶିଖିବାକୁ ଚାହୁଁଛି ତାକୁ ଗୋଟିଏ ଜିନିଷ ଶିଖାନ୍ତୁ, ଭଲକି ଶିଖାନ୍ତୁ, ଆଉ ତାକୁ ସେଇ ଲାଇନ୍ରେ ହିଁ ଆପଣମାନେ ପ୍ରମୋଟ୍ କରନ୍ତୁ, ତାହେଲେ ସେଇଟା ତାକୁ ଆଗକୁ ବଢ଼ିବାରେ ସାହାଯ୍ୟ ନେବ।
1: ଆଜ୍ଞା, ଖୁବ୍ ସୁନ୍ଦର କଥା କହିଛନ୍ତି ଯେ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି କଥା ଆମେ ଚିନ୍ତା କରିବା, ତାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାକୁ ଆମେ ଚିହ୍ନିବା, ଆଗକୁ ବଢ଼େଇବା, ସେଥିପାଇଁ ଆପଣ ଚେଷ୍ଟିତ ଅଛନ୍ତି, ସେଥିପାଇଁ ଆମେ ଆପଣଙ୍କୁ ସାଧୁବାଦ ଜଣାଉଛୁ ମ୍ୟାଡ଼ାମ। ଏବେ ଆଉ ଗୋଟିଏ ବିଭାଗ, ଯାହା ମୁଖ୍ୟ ବିଭାଗ କହିଲେ ଚଳେ, ଆପଣଙ୍କ ଜରିଆରେ ଚାଲିଛି ସୁଚାରୁ ରୂପେ ସେ ଅନୁଷ୍ଠାନଟି, ଶିରିଡ଼ି ସାଇବାବା ପବ୍ଲିକ୍ ସ୍କୁଲ।
2: ଆଜ୍ଞା,
1: ତ ସେଇ ସ୍କୁଲ ଆନୁକୂଲ୍ୟରେ କ'ଣ କ'ଣ କାର୍ଯ୍ୟକ୍ରମ ସବୁ ହେଉଛି ସେ କଥା ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ। କେବେଠୁ ଆରମ୍ଭ ହେଇଛି ସ୍କୁଲଟି, ଆଉ କେତେ ପିଲା ଅଛନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, କେଉଁଠି ଅଛି ସେସବୁ ବିଷୟରେ?
2: ଆଜ୍ଞା, ଶ୍ରୀ ଶିରିଡ଼ି ସାଇବାବା ପବ୍ଲିକ୍ ସ୍କୁଲ, ଏହା ଅଫିସିଆଲି ପ୍ରତିଷ୍ଠିତ ହୋଇଥିଲା ମିନତି ଷଡ଼ଙ୍ଗୀ ମୋ ମାଆଙ୍କ ଦ୍ୱାରା। ଅନ୍ଅଫିସିଆଲି ସ୍ଟାର୍ଟ ହୋଇଥିଲା 1993 ମସିହାରେ ଏବଂ ସେଟା ରେଜିଷ୍ଟର୍ଡ ହୋଇଥିଲା 2000 ମସିହାରେ। ତ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହୋଇସାରିଲା ସେତେବେଳେ ଆମେ ମନ୍ଦିର ପଛପଟ ବିଲ୍ଡିଂରେ ହିଁ ସ୍କୁଲକୁ ଆରମ୍ଭ କରିଥିଲୁ। ଆଉ ଅଫିସିଆଲି ସ୍କୁଲ ଯେତେବେଳେ ଷ୍ଟାର୍ଟ ହେଲା ସେଟା କ୍ଲାସ୍ ପଞ୍ଚମ ଶ୍ରେଣୀ ଯାଏଁ ସେଥିରେ ଥିଲା। ବହୁତ ସାରା ପିଲା ଆମ ପାଖରୁ ପାସ୍ କରିକି ଯାଇଛନ୍ତି, କିନ୍ତୁ ପ୍ରକୃତିର ନିୟମ ବିଚିତ୍ର, ମଝିରେ ସେ ସ୍କୁଲକୁ ସମ୍ଭାଳି ହେଲାନି ବିକଜ୍ ବାପା ମାଙ୍କର ଦେହ ଖରାପ ହେଲା ବୋଲି, ସେଟାକୁ ଆମକୁ ସଟ୍ଡାଉନ୍ କରିବାକୁ ପଡ଼ିଲା। କ୍ଲାସ୍ 1-5 ଆମେ ବନ୍ଦ କରିଦେଲୁ ଏବଂ ବର୍ତ୍ତମାନ ସ୍କୁଲର ଯେଉଁ ପରିସ୍ଥିତି ଅଛି, ପ୍ଲେ ଗ୍ରୁପ, ନର୍ସରୀ, KG1, KG2 ଏମିତି 4 ଶ୍ରେଣୀ ଚାଲେ। 15 ଖଣ୍ଡେ ଶିକ୍ଷକ ଶିକ୍ଷିକା ଅଛନ୍ତି ଆଉ ସେମାନଙ୍କୁ ନେଇକି ସ୍କୁଲଟା ଚାଲେ। ଆମେ ବିଶ୍ୱାସ କରୁ ଯେ 95% ମସ୍ତିଷ୍କର ବିକାଶ 5-6 ଭିତରେ ପିଲାର ହେଇଯାଇଥାଏ।
1: ସେଇ କଥା ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହୁଁଥିଲି।
2: ତେଣୁ ଆମେ ଯାହା ବି ପିଲାଙ୍କୁ ଶିଖୁ ସେଇ ବର୍ଷର ପିଲାମାନେ ମୋ ପାଖରେ ଆସନ୍ତି, 2.5-6 ଭିତରେ ପିଲାମାନେ ମୋ ପାଖରେ ରୁହନ୍ତି। ତ ଆମେ ସେମାନଙ୍କୁ ଭାରତର ସଂସ୍କୃତି ପରମ୍ପରା ଠାରୁ ଆରମ୍ଭ କରି ହାଇଜିନ୍ ହେଲ୍ଥ ଠାରୁ ଆରମ୍ଭ କରି ଆଜିକାଲିର ମଡର୍ଣ୍ଣ ଯୁଗରେ ଯାହା ଦରକାର ସେ ପାଠପଢ଼ାରୁ ଆରମ୍ଭ କରି ସବୁ ଜିନିଷ ଏଟ୍ ଏ ଟାଇମ୍ ଶିଖେଇଥାଉ, କାରଣ ଏଇ ସମୟ ଭିତରେ ପିଲାକୁ ଯାହା ଶିଖେଇବେ ସେଇଟା ହିଁ ତାର ପରବର୍ତ୍ତୀ ଜୀବନକୁ ନିୟନ୍ତ୍ରିତ କରେ। ଏଇଟାକୁ ମା ବି ବିଶ୍ୱାସ କରୁଥିଲେ ଆଉ ଏଇଟାକୁ ହିଁ ମୁଁ ନେଇକରି ଆଗକୁ ଚାଲିଛି ବର୍ତ୍ତମାନ ଯାଏ। ତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଆମେ ବେସ୍ କରୁଛୁ, ଯୋଉଟାକି ଆମେ 2000 ମସିହାରୁ।
1: ମୂଳ ଆଧାର କ'ଣ ରହିଛି?
2: ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ମଣିଷ ତିଆରି କାରଖାନା, ସବୁ ସ୍କୁଲ ଗୋଟେ ଗୋଟେ ମଣିଷ ତିଆରି କାରଖାନା ବୋଲି ଆମେ ବିଶ୍ୱାସ କରୁ। ତେଣୁ ସେ ସ୍କୁଲରେ ଏମିତି ହେବା କଥା, ଶିକ୍ଷକ ଜଣେ ଆଦର୍ଶ ଶିକ୍ଷକ ହେବା କଥା, ଆପଣଙ୍କର ଅଧ୍ୟକ୍ଷ ଜଣେ ଆଦର୍ଶ ଅଧ୍ୟକ୍ଷ ହେବା କଥା, ଯେଉଁ ଲୋକମାନେ କାମ କରୁଛନ୍ତି ସେମାନେ ଜଣେ ଆଦର୍ଶ ହେବା କଥା, ତାକୁ ଦେଖିକି ପିଲାମାନେ ଶିଖିବେ। ତେଣୁ ପିଲାମାନେ ଯେତେବେଳେ ଏଇ ସ୍କୁଲରୁ ବାହାରିକି ଯାଆନ୍ତି ସେମାନେ ଯେଉଁ ସଂସ୍କୃତି ପରମ୍ପରା ଶିଖିକି ଯାଆନ୍ତି ବାହାରେ, ସେମାନେ ସେଇଟାକୁ ବହୁତ ସୁନ୍ଦର ଭାବରେ ପ୍ରଚାର କରନ୍ତି। ତ ସେତେବେଳେ ବହୁତ ଗର୍ବିତ ଅନୁଭବ କରୁ ଆମେ ଯେ ଯାହା ହଉ ଆମ ଛୁଆମାନେ ଦେଖ କେତେ ସୁନ୍ଦର କରୁଛନ୍ତି, ଅନ୍ୟ ଛୁଆମାନେ ତ ଏତେ ଇନ୍ଡିସିପ୍ଲିନ୍ ହେଉଛନ୍ତି, ଆମ ଛୁଆମାନେ କେତେ ଶୃଙ୍ଖଳିତ ଭାବରେ ଆସି ଶିକ୍ଷକଙ୍କ ପାଦଟା ଛୁଉଁଛନ୍ତି। ଭିଡ଼ ଭିତରୁ ବି ସେମାନେ ଖୋଜି ଦିଅନ୍ତି, ମ୍ୟାମ୍ ବୋଲି ଆସିକି କହିବେ ଆଉ ମୁଣ୍ଡଟାକୁ ଛୁଇଁଦେବେ, ପାଦଟାକୁ ଧରିଦେବେ ଆଉ ଗେଲ ହେଇକି ପଳେଇଯିବେ। ତାଠୁ ବଡ଼ ବୋଧେ ଅପୁରସ୍କାର କିଛି ନାହିଁ।
1: ନାହିଁ ମ୍ୟାଡ଼ାମ, ଆପଣ କହିଲା ବେଳକୁ ସେଇ ଅନୁଭୂତି ମୁଁ ସ୍ପଷ୍ଟ ବାରିପାରୁଛି, ଆଉ ସେଇ ମନୋଭାବ ପ୍ରତ୍ୟେକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ରହିବା କଥା, ଆଉ ପିତାମାତାଙ୍କର ମଧ୍ୟ ରହିବା କଥା। ଖୁବ୍ ସୁନ୍ଦର ଆପଣଙ୍କର ପ୍ରଚେଷ୍ଟା। ଏବେ ମ୍ୟାଡ଼ାମ ଆମେ ମନ୍ଦିର କଥା ଟିକେ ଆଲୋଚନା କରିବା। ଶ୍ରୀ ସାଇଚରଣ ମନ୍ଦିର, ସାଇବାବାଙ୍କର ଏଇ ମନ୍ଦିରଟି କେବେ ପ୍ରତିଷ୍ଠା ହେଇଥିଲା ଆଉ ତା ସହିତ ଜଡ଼ିତ କିଛି କଥା ଆମେ ଆଲୋଚନା କରିବା ମ୍ୟାଡ଼ାମ୍। କେଉଁଭଳି ଭାବେ ଏଇ ମନ୍ଦିରର ପରିକଳ୍ପନା ହେଇଥିଲା, ଆପଣ ବିଭୁକୃପା କେମିତି ଲାଭ କରିଥିଲେ ସେଇ ବିଷୟରେ କହିବେ କିଛି?
2: ଦେଖନ୍ତୁ, ଯେତେବେଳେ 1993 ଆମେ ସମ୍ବଲପୁର ଟ୍ରାନ୍ସଫର ହେଇକି ଆସିଲୁ, ସମ୍ବଲପୁରରେ ଗୋଟେ ଛୋଟ କ୍ୱାର୍ଟରରେ ରହୁଥିଲୁ, ସେତେବେଳେ ବି ମାଙ୍କ ପାଖରେ ଅର୍ଗାନାଇଜେସନ ଥିଲା ସତ୍ୟସାଇ ବାଳ ବିକାଶ ମାଧ୍ୟମରେ। ସେ ବହୁତ ସାରା ପିଲାଙ୍କୁ ଟ୍ରେନିଂ ଦେଉଥିଲେ ଆଉ ଆମେ ବହୁତ ସାରା ଜିନିଷ ଶିଖୁଥିଲୁ ସେଠି। ତ ଆମ ପାଖରେ ଅର୍ଗାନାଇଜେସନ ସେତେବେଳେ ଥିଲା, ଗୁଡ଼ାଏ ଲୋକ ଇନଭଲ୍ଭ ଥିଲେ, ବାର୍ଷିକ ଉତ୍ସବ ହେଉଥିଲା, ବହୁତ ସାରା ଜିନିଷ ମା କରୁଥିଲେ। ତ ଆମେ ତାଙ୍କ ସାଙ୍ଗରେ ରହି ରହି ଏସବୁ ଜିନିଷ ଶିଖିଥିଲୁ। ସେଠୁ ଯେତେବେଳେ ଆମେ ପହଞ୍ଚିଲୁ ସମ୍ବଲପୁରରେ 1993 ସଡନ୍ ମୋ ମାଙ୍କର ବଡ଼ ଭାଇ ହେବେ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀ, ଆପଣମାନେ ସମସ୍ତେ ନାଁ ଶୁଣିଥିବେ, ତାଙ୍କୁ ଗୁରୁଜୀ ବୋଲି ଲୋକ ଡାକନ୍ତି। ସେ ଏଯାବତ 160 ମନ୍ଦିର ବୋଧେ ବାବାଙ୍କ ଆଦେଶରେ କରିସାରିଲେଣି। ଏଇ ମନ୍ଦିରର ପରିକଳ୍ପନା ମଧ୍ୟ ତାଙ୍କରି ମାନସପଟରୁ ବାହାରିଥିଲା ଏବଂ ସେ ଆସି କହିଲେ ଯେ ସମ୍ବଲପୁରରେ ଗୋଟେ ଅନୁଷ୍ଠାନ ହେବାକୁ ଯାଉଛି ଯେଉଁଟାର ଲିଡରସିପ୍ ମା ନେବେ ବୋଲି। ତ ସେଟା ଶୁଣିଲା ପରେ ମାଙ୍କୁ ଲାଗିଲା କ'ଣ, ଏମିତି ଅଲରେଡି ତ ସବୁ ଜିନିଷ ଅଛି ଏଠି, ଆଉ କ'ଣ ଲିଡରସିପ୍ ନେବାର ଅଛି। ତ ତାପରେ ସେ କହିଲେ କି ନାଇଁ, ଗୋଟେ ସୁନ୍ଦର ଭବ୍ୟ ମନ୍ଦିର ବନିବାର ଅଛି, ଆଉ ଏଇ ଯେଉଁ ମନ୍ଦିର ବନିବାର ଏବେ ଲାଇନ୍ ଚାଲିଛି, ସବୁ ଜାଗାରେ ଲୋକ ତିଆରି କରୁଛନ୍ତି, ବାବା ବହୁତ ପ୍ରତିଷ୍ଠିତ ହେଇସାରିଲେଣି, ତମେମାନେ ହୁଏତ ଜାଣିନ, ତମେ ଓଡ଼ିଶା ଭିତରେ ଅଛ, ଆଉ ଓଡ଼ିଶାରେ ବି ବହୁତ ସାରା ମନ୍ଦିର ହେବାକୁ ଯାଉଛି। ସେତେବେଳେ ପ୍ରଥମେ ଭୁବନେଶ୍ୱର ମନ୍ଦିର ପ୍ରତିଷ୍ଠା ହେଲା ଏବଂ ସେଇ କ୍ରମରେ 2000 ସମ୍ବଲପୁର ମନ୍ଦିର ପ୍ରତିଷ୍ଠା ହେଲା, ଆଉ 1993 ପ୍ରଥମ କରି ଭୂମି ପୂଜନ ହେଇଥିଲା ଆମର ସମ୍ବଲପୁର ମନ୍ଦିରର।
1: ଆଜ୍ଞା, ତେବେ କ'ଣ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଆଉ କେବେ କେବେ ମ୍ୟାଡ଼ାମ ମନ୍ଦିରରେ?
2: ଆଜ୍ଞା, ଯେତେବେଳେ ମନ୍ଦିର ତିଆରି ହେଉଥିଲା ଗୋଟେ ବହୁତ ବଡ଼ ଷ୍ଟ୍ରକ୍ଚର ତିଆରି ହେଲା ସେଠି, ଆପଣ କହିରଖେ ଏଠି ସେଇ ଏରିଆରେ ସେତେବେଳେ କିଛି ନଥିଲା, କ୍ଷେତ ଥିଲା, କ୍ଷେତ ଭିତରେ ଗୋଟେ ମନ୍ଦିର ଯେତେବେଳେ ବହୁତ ବଡ଼ ତିଆରି ହେଲା, ଲୋକ ଭାବିଲେ ହଲ୍ ଫଲ୍ ହେଉଛି କି ମ୍ୟାରେଜ୍ ହଲ୍ ହେଉଛି କି ବହୁତ ବଡ଼ ଘର ବନାଉଛନ୍ତି ବୋଲି। କିନ୍ତୁ ଯେତେବେଳେ ମନ୍ଦିର ହେଲା ଲୋକଙ୍କର ବିଶ୍ୱାସ ଏତେ ବଢ଼ିଗଲା ଯେ

0: ଏ ଏରିଆ ଭିତରେ ଗୋଟେ ମନ୍ଦିର ହେଲା, ତାପରେ ଭାବିପାରିବେନି ଯେତେବେଳେ ଡିସମିଲ୍ 8,000 ଥିଲା, ତାପରେ ସେ ଜାଗାର ମୂଲ୍ୟ 1,50,000 ଟଙ୍କା ହେଇଗଲା, ମୂଲ୍ୟରେ କେତେ ଇନକ୍ରିଜ୍ ହୁଏ। ତ ସେତେବେଳେ ବାପା କହିଲେ, ଯେଉଁ ବନା ହେଇଛି ମନ୍ଦିରଟା ଯଦି ବନିଲା ସେଇଠି, ତାହେଲେ ଆମେ ଅନ୍ୟ ଜାଗାରେ ଘର ବନେଇକି ରହିବା, ବାବାଙ୍କ ପାଖରେ ଆମେ ରହିବାନି ଏଠି, କାହିଁକିନା ଯେଉଁମାନେ ଠାକୁରଙ୍କ ପାଖରେ ରୁହନ୍ତି ସେମାନେ ଠାକୁରଙ୍କ ଠୁ ଦୂରେଇ ଯାଆନ୍ତି। ବାପାଙ୍କର ଚିନ୍ତାଧାରା ଥିଲା ଦୂରରୁ ଆସିକି ସେବା କରିବା।
1: ଆଜ୍ଞା।
0: ଆଉ ବହୁତ ସାରା ଘର ସେଠି ତିଆରି ହେଲା, ମନ୍ଦିର ଥିଲାବେଳେ କିଛି ନଥିଲା, ତାପରେ ଧୀରେ ଧୀରେ ଧୀରେ ସେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ହେଲା, ଟେଲିଫୋନ୍ ଲାଇନ୍ ଠୁ ଆରମ୍ଭ କରି ପାଣି ଲାଇନ୍ ଠୁ ଆରମ୍ଭ କରି ସବୁ ଜିନିଷ ଧୀରେ ଧୀରେ ଫାଷ୍ଟ କରି ସେ ଏରିଆକୁ ଆସିଲା। ଆସିଲା ପରେ ମନ୍ଦିର ପ୍ରତିଷ୍ଠିତ ହେଲା ପରେ ଲୋକଙ୍କର ଗୋଟେ ବିଶ୍ୱାସ ହେଲା କି ମନ୍ଦିର ଯଦି ହେଇଛି ମାନେ କିଛି ନିହାତି ଭାବରେ ଭଲ କାମ ସେଠି ହବ।
1: ଆଜ୍ଞା।
0: ତ ସେ ବିଶ୍ୱାସକୁ ରଖିବାକୁ ଯାଇକି ଆମେ ମନ୍ଦିରରେ ପ୍ରତ୍ୟେକ ବର୍ଷ ସ୍ଥିରୀକୃତ ହେଇଥାଏ କ'ଣ କ'ଣ ଫେଷ୍ଟିଭାଲ ସବୁ ପାଳନ କରାଯିବ, କାହିଁକିନା ମନ୍ଦିର ସେତେବେଳେ ଯାଏଁ ଜୀବିତ ରହେ ଯେତେବେଳେ ଯାଏଁ ସେଠି ଆକ୍ଟିଭିଟି ହୁଏ, ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲେ। ଲୋକ ଯେତେବେଳେ ମନ୍ଦିରକୁ ଯାଆନ୍ତି, ଭକ୍ତମାନେ ଭଗବାନଙ୍କୁ ଦେଖିବାକୁ ଯାଆନ୍ତି, ତାହେଲେ ମନ୍ଦିରଟା ଜୀବିତ ରହେ। ତ ସେଥିପାଇଁ ବହୁତ କାର୍ଯ୍ୟକ୍ରମ ହୁଏ, ଯେମିତି ଆରମ୍ଭ ହେଲା ପ୍ରଥମେ ମହାଶିବରାତ୍ରିରେ ବାବାଙ୍କୁ ରୁଦ୍ରାବତାର ମନାଯାଏ, ତେଣୁ ଶିବରାତ୍ରି ଦିନ ତାଙ୍କର ଦୁଗ୍ଧରେ ଅଭିଷେକ ହୁଏ। ତାପରେ ଆସିଲା ରାମନବମୀ, କଥାରେ ଅଛି ଆମେ ମାନୁଛୁ ଯେ ବାବାଙ୍କ ରାମନବମୀ ଦିନ ହିଁ ଶିରିଡ଼ି ସାଇଙ୍କର ଜନ୍ମଦିନ ହେଇଥିଲା ବୋଲି, ଯଦିଓ ଏହାର କିଛି ପ୍ରତ୍ୟକ୍ଷ ପ୍ରମାଣ ନାହିଁ, ତଥାପି ଆମେ ସେଇ ଦିନଟିକୁ ମାନୁ। ଶ୍ରୀରାମନବମୀ ଉତ୍ସବ ହୁଏ, ପୁରା 9 ଦିନିଆ ପୂଜା ହୁଏ, ତାପରେ ଗୁରୁ ପୂର୍ଣ୍ଣିମା ଉତ୍ସବ ହୁଏ, ଆଉ ତାପରେ ଦଶହରା ହୁଏ, ବିଜୟା ଦଶମୀ। ତ ସେଇ 9 ଦିନ ଯାକ ପୁରା ପୂଜା ହୁଏ। ତ ଏମିତି ଅନେକ ପ୍ରକାର ଉତ୍ସବ ସେଠି ପାଳିତ ହୁଏ। ସେଇ ଉତ୍ସବମାନଙ୍କ ଭିତରେ ଛୋଟ ଛୁଆମାନଙ୍କୁ କାହାକୁ ଗ୍ରୁପରେ ଖାଇବାକୁ ଦିଆଯାଏ, ତାହେଲେ ପ୍ରଥମେ ବହୁତ ସାରା ଅନାଥାଶ୍ରମ ଥିଲା, ସେତେବେଳେ ଛୁଆମାନେ ଖାଇବାକୁ ଆସୁଥିଲେ, ତାପରେ କିଛି କଟକଣା ଲାଗିବାରୁ ସେମାନେ ଖାଇବାକୁ ଆସିଲେନି। ତ ଆମେ ଚେଷ୍ଟା କରୁ ସେମାନଙ୍କୁ ରନ୍ଧା ଖାଦ୍ୟ ପହଞ୍ଚାଇ ଦେବା ପାଇଁ।
1: ଆଜ୍ଞା, ସେଇ କଥା ପଚାରିବା ପାଇଁ ଚାହୁଁଥିଲି ମ୍ୟାଡମ, ଯେ ଶିରିଡ଼ି ସାଇବାବାଙ୍କର ମୂଳ ଆଧାର ତ ମାନବ ସେବା ଟ୍ରଷ୍ଟ ପକ୍ଷରୁ, ସେମିତି ଦରିଦ୍ର ନାରାୟଣଙ୍କର ସେବା ପାଇଁ କି,
0: ଆଜ୍ଞା,
1: ଆଉ ମନ୍ଦିରର ଆନୁକୂଲ୍ୟରେ ସେମିତି କ'ଣ କ'ଣ କାର୍ଯ୍ୟକ୍ରମ କରାଯାଉଛି କି?
0: ମନ୍ଦିର ଆନୁକୂଲ୍ୟରେ ଏମିତି ବହୁତ ପ୍ରକାର କାର୍ଯ୍ୟକ୍ରମ କରାଯାଏ, ଯେଉଁଥିରେ କି ଯେମିତି ଜଣେ ପଢ଼ିପାରୁନି, ତାର ତା ପାଖରେ ଶିକ୍ଷାର ପାଇଁ ସୁଯୋଗ ଅଛି କିନ୍ତୁ ପଇସାର ଅଭାବ ଅଛି, ତାକୁ ଆମେ ଆର୍ଥିକ ସହଯୋଗ ବି କରିଥାଉ। କାହାର ଦେହ ଖରାପ ଅଛି, ତାଙ୍କୁ ବିନା ମୂଲ୍ୟରେ ମେଡିସିନ୍ ଦିଆଯାଏ, ତାଙ୍କୁ ସହଯୋଗ କରାଯାଏ। ଗ୍ରୁପରେ ପିଲାମାନଙ୍କୁ କାହାର ଛତା ଦରକାର, କାହାର କ'ଣ ଦରକାର, ପ୍ରତ୍ୟେକ ଯେତେବେଳେ ଗୋଟେ ଫଙ୍କସନ୍ ହୁଏ, ଗୋଟେ ଫଙ୍କସନ୍ ହେଲାବେଳକୁ ନାରାୟଣ ସେବାରେ ସେସବୁ ଜିନିଷ ଇନକ୍ଲୁଡେଡ୍ ଥାଏ, ପିଲାମାନଙ୍କୁ ସବୁ ସାହାଯ୍ୟ କରାଯାଏ। ଆଉ ହ୍ୱିଲ୍ ଚେୟାର ଦିଆହେଉଛି, ଯେତେବେଳେ ଦରକାର ପଡ଼ିଲା କାହାକୁ ଜଣେ ଯଦି କେହି କହିଲେ ଆସିକି ହ୍ୱିଲ୍ ଚେୟାର ଦିଆହେଉଛି। ଏବଂ ଯେମିତି ସ୍ଥାନୀୟ ଲୋକମାନଙ୍କର ବସ୍ତି ପଡ଼ାରେ ବହୁତ ସାରା ଲୋକ ରହୁଛନ୍ତି, ସେମାନେ ଆସିକି ପାଣି ନିଅନ୍ତି ମନ୍ଦିରରୁ, ଯାହାକୁ ପାଣି ମିଳେନି, ବର୍ଷ ସାରା ପାଣି ନିଅନ୍ତି କିଛି ଲୋକ ଅଛନ୍ତି। ଆଦି ଅନେକ ପ୍ରକାର କାର୍ଯ୍ୟକ୍ରମ ଯେମିତି ସାହାଯ୍ୟ କଲେ, ଯେହେତୁ ବାବା ମୂଳଠୁ କହିଛନ୍ତି କି ମାନବ ସେବା କଲେ ହିଁ ତମେ ମୋତେ ପାଇବ, ତେଣୁ ଆମେ ଚେଷ୍ଟା କରୁ ମନ୍ଦିର ମାଧ୍ୟମରେ କିଛି ଲୋକଙ୍କୁ ବେନିଫିଟ୍ ଦେବା ପାଇଁ। ଆଉ ସେଠି 15ଟା ତ ଫ୍ୟାମିଲି ଏବେ ବର୍ତ୍ତମାନ ଚଳୁଛନ୍ତି, ତେଣୁ ସେଟା ବି ଗୋଟେ ପ୍ରକାର ଦେଖିବାକୁ ଗଲେ ଆପଣ ଯଦି କିଛି
1: ସୁକ୍ଷ୍ମ ଭାବେ ଆମେ ଯଦି ବିଚାର କରିବା, ନିହାତି ଭାବରେ ସେ
0: ମଧ୍ୟ ଗୋଟେ
1: ମାନବ ସେବା କହିଲେ
0: କୁହାଯିବ, ଯେହେତୁ ଆମେ ତାଙ୍କୁ ବି ମନ୍ଦିର ଥ୍ରୁରେ ସେମାନେ ପରିପୋଷିତ ହୋଇଛନ୍ତି, ତାଙ୍କ ପରିବାର ଚଳୁଛନ୍ତି, ମାନେ ଆମେ ତାଙ୍କ ପାଇଁ ୱାର୍କ ଜେନେରେଟ୍ କରିଛୁ, ତାଙ୍କ ପାଇଁ ସୁବିଧା ଦେଇଛୁ କି ସେମାନେ ବି ପରିବାରକୁ ଭଲ ମାଧ୍ୟମରେ କାମ କରିକି ପରିଶ୍ରମ କରିକି ଏମିତି ନିଜ ପରିବାର ଭଲ ଭାବରେ ଚଳେଇ ପାରିବେ।
1: ଆଜ୍ଞା, ଖୁବ ସୁନ୍ଦର କଥାଟିଏ। ତେବେ ଏଥର ଟିକେ ବ୍ୟକ୍ତିଗତ କଥା ହେବା ମ୍ୟାଡମ।
0: ଆଜ୍ଞା,
1: ବ୍ରାହ୍ମଣ ପରିବାରର ଝିଅଟିଏ, ପୁଣି ଏମିତିରେ ପିତାମାତା ଉଭୟ ସଂସ୍କୃତ ବିଦ୍ୟାର ଅଧିକାରୀ, ଆପଣଙ୍କୁ ଯେତେବେଳେ ଆମେ ଦେଖୁଛୁ, ଦେହରେ ତନ୍ତାବୁଣା ଲୁଗା ଅଛି, ମଥାରେ ଅଳ୍ପ ଚୁଟି ଅଛି, କୁଙ୍କୁମ ଅଛି, ଇଏ କେମିତି, ଏଇ ବିଷୟରେ କିଛି?
0: ଦେଖନ୍ତୁ, ମୋତେ ବହୁତ ସିମ୍ପଲ ରହିବାକୁ ଭଲ ଲାଗେ। ଛୋଟ ଥିଲି ସେତେବେଳେ ଅଲଗା ପ୍ରକାର ସ୍ୱରୂପ ଥିଲା ମୋର। 2013 ମସିହାରେ ବାପାଙ୍କର ଶ୍ରାଦ୍ଧ କରିବାକୁ ପଡ଼ିଲା, ଭାଇ ଆମେରିକାରେ ରହେ, ସେ ପହଞ୍ଚି ପାରିଲାନି, ତେଣୁ ସେତେବେଳେ ବହୁତ ଲମ୍ବା ଚୁଟି ଥିବା ସହିତ ଚୁଟି ପକେଇ ଦେଇଥିଲି, ତାପରେ ଆଉ ଇଚ୍ଛା ହେଲାନି ବଡ଼ ଚୁଟି ରଖିବା ପାଇଁ। ସେଇଟା କଲା ପରେ ସେଇ ଯେଉଁ ଲୁକ୍ଟାକୁ ମୁଁ ଗଲି, ତାପରେ ମୋତେ ଆଉ ଇଚ୍ଛା ହେଲାନି କି ଆଉ ମୁଁ କେମିତି ପ୍ରକାର ଅଲଗା ଡ୍ରେସ୍ ପିନ୍ଧିବି କି ଝିଅମାନଙ୍କ ପରିକା ଡ୍ରେସ୍ ପିନ୍ଧିବି, ଇଚ୍ଛା ବି ହେଲାନି। ତ ମୁଁ ସେଇ ହିସାବରେ ନିଜକୁ ଢଳେଇ ନେଲି, ନିଜକୁ ଗୋଟେ ଆବଦ୍ଧ କରିନେଲି ସେ ଭିତରେ କି ନାଇଁ ଏମିତି ରହିଲେ ହିଁ ମୋତେ ସେଫ୍ ଫିଲ୍ ହେଉଛି ଆଉ ମୋତେ ବହୁତ ରେସ୍ପେକ୍ଟେଡ୍ ଫିଲ୍ ହେଉଛି, ତ ସେଥିପାଇଁ ମୁଁ ନିଜେ ଚେଞ୍ଜ କରିଦେଲି। ଆଉ କରୋନା ମଝିରେ ଏମିତି ହେଲା କି ଷ୍ଟାଫ୍ମାନଙ୍କର ସାଲାରୀ ଯେତେବେଳେ ମନ୍ଦିର ଫନ୍ଦିର ସବୁ ବନ୍ଦ ହେଇଗଲା, ବହୁତ କଷ୍ଟ ହେଲା ସଂସ୍ଥା ଚଳେଇବାଟା। ତ ସେଇ ଭିତରେ ବି ଆମେ ମନ୍ଦିରରେ ବହୁତ ସାରା ଡେଭଲପମେଣ୍ଟ କାମ କଲୁ, ତା ସାଙ୍ଗରେ ଷ୍ଟାଫ୍ମାନଙ୍କ ସାଲାରୀ ବାହାର କରିବା ପାଇଁ ଅନଲାଇନ୍ ଯେତେବେଳେ କାମ ଷ୍ଟାର୍ଟ ହେଲା, ମୁଁ ଚେଷ୍ଟା କଲି କି ସମ୍ବଲପୁରୀ ଲୁଗା ବିକିକି ସେମାନଙ୍କର କିଛି ହେଲେ ଷ୍ଟାଫ୍ମାନଙ୍କ ପାଇଁ ସାଲାରୀ ବାହାର କରିବି ବୋଲି। ସେଇଟା ମୋର ପ୍ରଥମ ପ୍ରଯତ୍ନ ଥିଲା କି ନିଜ ଉଦ୍ୟମରେ କିଛି କରିବା, ଆଉ ସେଇ ଭିତରେ ମୁଁ ପ୍ରେମରେ ପଡ଼ିଗଲି ସମ୍ବଲପୁରୀ ଲୁଗାର। ତାପରଠୁ ମୁଁ ସେ ଷ୍ଟାଫ୍ମାନଙ୍କ ସାଲାରୀ ତ ବାହାରିଲା ଯାହା ହେଲା, ତାପରେ ମୁଁ ନିଜେ ବି ସମ୍ବଲପୁରୀକୁ ପୁରା ଢଳିଗଲେ, ଆଉ ଯେତେ କବାଟ ଥିଲା ପ୍ରାୟ ଖାଲି ହେଇଗଲା, ଆଉ ସମ୍ବଲପୁରୀ ଲୁଗା ଭରିବାରେ ଚାଲିଲା। ତ ମୁଁ ଆଉ କିଛି ପିନ୍ଧେନି ଆଜ୍ଞା, ଆମ ହାତ ବୁଣା ଲୁଗା ଆମ ସମ୍ବଲପୁରର ପରିଚୟ, ସେଇଟା ହିଁ ମୋତେ ଆରାମ ଦେଲା। ମୁଁ ସମସ୍ତଙ୍କୁ କହେ, ପ୍ରଚାର ପ୍ରସାର ବି କରେ, ଆଉ ମୁଁ ବ୍ୟକ୍ତିଗତ ଭାବରେ ସମ୍ବଲପୁରୀ ନ ପିନ୍ଧିଲେ ମୋତେ ଆଉ କୌଣସି କପଡ଼ା ଭଲ ହିଁ ଲାଗେନି।
1: ସେଇଥିପାଇଁ ମ୍ୟାଡମ୍ ଆମେ ଆପଣଙ୍କୁ ଆହୁରି ମଧ୍ୟ ଅନ୍ତରରୁ ଧନ୍ୟବାଦ ଜଣାଉଛୁ ଯେ ସମ୍ବଲପୁରୀ ତନ୍ତବୁଣା ଲୁଗାର ମଧ୍ୟ ଆପଣ ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଛନ୍ତି। ଜୀବନରେ ଏମିତି ଅନେକ ଝଡ଼ଝଞ୍ଜା ଆସିଥିବ ମ୍ୟାଡମ୍, ଯେଉଁଟାକି ଆପଣ ସାମ୍ନା କରିଥିବେ ନିହାତି ଭାବରେ, ଆଉ ଏମିତି କିଛି ସ୍ମୃତି ଯାହା ଆନନ୍ଦ ଦେଇଥିବ, କିଛି ଦୁଃଖ ଦେଇଥିବ, ସେ ଭିତରୁ କିଛି ଆମ ସହିତ ବାଣ୍ଟିବା ପାଇଁ ଚାହିଁବେ କି?
0: ନିହାତି ଭାବରେ ଯେତେବେଳେ ଆପଣ ପଚାରିଛନ୍ତି ନିଶ୍ଚୟ କହିବି ଯେ ଗୋଟେ ଝିଅ ଯେତେବେଳେ ଡିସାଇଡ୍ କରେ ସେ ବାହା ନ ହେଇକି ରହିବ, ସେଟା ଗୋଟେ ବହୁତ ବଡ଼ କଥା। ବହୁତ କିଛି କଥାର ସାମ୍ନା କରିବାକୁ ତାକୁ ପଡ଼ିଥାଏ, ବହୁତ କଷ୍ଟ ହୁଏ। ନିଜକୁ ଭଲ ଭାବରେ ସଂଯତ ରଖି ସୋସାଇଟି ଭିତରେ ଆପଣ ନିଜେ ଚଳିବେ, ଆଉ ଗୋଟେ ଏଜ୍ ପାର ହେଇଗଲା ପରେ ତ ଲୋକ କୁହନ୍ତିନି, କିନ୍ତୁ ଯେତେବେଳେ ଆପଣଙ୍କର ବୟସ ଥାଏ ଲୋକ ବହୁତ କଥା କୁହନ୍ତି। ସେସବୁକୁ ଶୁଣିକି କାନକୁ ବନ୍ଦ କରିକି ଆପଣଙ୍କୁ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ପଡ଼େ। ବହୁତ କଷ୍ଟ ହୁଏ ଶୁଣିଲେ ବି, କିନ୍ତୁ ଧୀରେ ଧୀରେ ଏମିତି ହେଇଗଲା ଯେ ଆମେ କାନ ବନ୍ଦ କରିଦେଲି, ଆଉ କାନ ଖୋଲିବାର ନାହିଁ କି ସେମାନଙ୍କ କଥା ଶୁଣିବାର ନାହିଁ। ମୋତେ ସାମ୍ନାରେ ଦେଖାଯାଏ ମୋର ଟାର୍ଗେଟ୍ ଏଇଟା, ମୋତେ ଏଇଟା କରିବାର ଅଛି, କିଏ କ'ଣ କହିଲେ ନ କହିଲେ ବେପରୁଆ ସେଥିରେ ଛାଡ଼ିଦେଲି ମୁଁ। ତ ସେଥିପାଇଁ ଯେତେବେଳେ ଏତେ 20-25 ବର୍ଷର ଜର୍ନି, ନିହାତି ଭାବରେ ପ୍ରତ୍ୟେକଟା ଷ୍ଟେପ୍ରେ ଆପଣ ବହୁତ ସାରା ଲୋକଙ୍କୁ ଫେସ୍ କରିଥିବେ, ବହୁତ ପ୍ରକାର ଲୋକଙ୍କୁ ଫେସ୍ କରିଥିବି, ଆଉ ବହୁତ ସାରା ସିଚୁଏସନ୍ ଦେଇକି ଯାଇଥିବି ଯେଉଁଟାକି ହୁଏତ ନ ହେଇଥିଲେ ମୁଁ ଆଜି ଏଇ ଜାଗାରେ ନଥାନ୍ତି। ମୁଁ ସେସବୁକୁ ମୋର ଯେଉଁ ଷ୍ଟୋନ୍ ଗୁଡ଼ାକ ପଡ଼ିଛି ମୋ ଉପରେ, ମୁଁ ତାକୁ ବନ୍ଧ ବାନ୍ଧିକି ନିଜେ ଉପରକୁ ଚାଲି ଆସିଛି। ମୁଁ ଚେଷ୍ଟା କରେ ସବୁବେଳେ କି ଯିଏ ଯେତେ ନେଗେଟିଭ୍ ମୋ ବିଷୟରେ କହିଲା ମୋତେ ସେତିକି ଭଲ ଲାଗେ କି ଆଟ୍ଲିଷ୍ଟ ସେ ଲୋକର ସାହସ ଅଛି ସେ ନେଗେଟିଭ୍ କହିପାରିଲା।
1: କିନ୍ତୁ
0: ସାମ୍ନାରେ ଭଲ କହିକି ପଛରେ ନେଗେଟିଭ୍ କହିବାର ମତଲବ ମୋତେ ଭଲ ଲାଗେନି। ତେଣୁ ସାମ୍ନାରୁ ଯଦି ଆସିକି ଗୋଟେ ଲୋକ ଖରାପ କରୁଛୁ କି ଭୁଲ କରୁଛୁ କହିଦେଉଛି, ମୁଁ ସେସବୁକୁ ସବୁବେଳେ ସ୍ୱାଗତ କରେ। ଆଉ ଗୋଟେ ଜିନିଷ କହିବାକୁ ଚାହିଁବି, ଯେତେବେଳେ ବି ଗୋଟେ ଝିଅ ଏକୁଟିଆ ରହେ ନା, ସମାଜ ସେତେବେଳେ ତାର ସୁବିଧା ନେବା ପାଇଁ ବହୁତ ଚେଷ୍ଟା କରେ, ଆଉ ସେତେବେଳେ ବହୁତ କଷ୍ଟ ହୁଏ। ଲୋକ ବହୁତ ଭଲ ଲୋକ ହେଇକି ଆସନ୍ତି, କିନ୍ତୁ ପ୍ରକାରାନ୍ତରେ ସେମାନେ ଆପଣଙ୍କର ଖରାପ ହିଁ କରିକି ଯାଆନ୍ତି, ଆପଣଙ୍କ ବିଶ୍ୱାସରେ ବିଷ ଦେଇକି ଯାଆନ୍ତି। ଏମିତି ଅନେକ ଘଟଣା ଘଟିଛି, କିନ୍ତୁ ସେ ଘଟଣା ଗୁଡ଼ାକ ହିଁ ମୋତେ ଆଜିର ସ୍ୱଗତା ଷଡ଼ଙ୍ଗୀ ବନେଇବାରେ ବହୁତ ସାହାଯ୍ୟ କରିଛି। ତେଣୁ ସେ ଘଟଣା ପରେ ମୁଁ କେବେ ପଛକୁ ବୁଲିକି ଚାହିଁନି କି ସେମାନଙ୍କ ଦ୍ୱାରା ମୋର ଖରାପ ହେଲା କି ଭଲ ହେଲା। ଆଉ ଯଦି ପଜିଟିଭ୍ ଆପଣ ରହିବେ, ସବୁବେଳେ ଆଗକୁ ଦେଖିବେ, ତାହେଲେ କେବେ ବି ସେ ନେଗେଟିଭ୍ ଜିନିଷ ଗୁଡ଼ାକ ଆପଣଙ୍କୁ ଭିଡ଼ିକି ରଖିପାରିବନି।
1: ଖୁବ୍ ସୁନ୍ଦର କଥା ମ୍ୟାଡମ୍, ଯେ ଆମେ ଦୁଃଖ ଆସୁ, ଝଡ଼ଝଞ୍ଜା ଆସୁ, ପ୍ରତିବନ୍ଧକ ଆସୁ, ସବୁକୁ ଏଡ଼େଇ ଆମେ ଯଦି ଆଗକୁ ବଢ଼ିବା, ନିଜର ଲକ୍ଷ୍ୟ ସ୍ଥିର କରିବା, ତେବେ ନିଶ୍ଚିତ ଭାବରେ ଆମେ ଭିନ୍ନ ପରିଚୟ ସୃଷ୍ଟି କରିପାରିବା। ତେବେ ଆପଣଙ୍କର ଆଉ ଅନ୍ୟ କ'ଣ ସବୁ ରୁଚି ରହିଛି, ସେଇଥିପାଇଁ ଏତେ ବ୍ୟସ୍ତତା ଭିତରୁ କେମିତି ସମୟ ବାହାରେ?
0: ମୋର ସବୁଠୁ ପ୍ରିୟ କାମ ହେଲା ଗଛ ଲଗେଇବା ଆଜ୍ଞା। ତ ଏଇ ପରିପ୍ରେକ୍ଷୀରେ କହିବି, ମନ୍ଦିର ଥ୍ରୁରେ ଆମେ ମଝିରେ ମଝିରେ ପ୍ଲାଣ୍ଟେସନ କ୍ୟାମ୍ପେନ୍ କରୁ, ତ ଲୋକମାନଙ୍କୁ ସମସ୍ତଙ୍କୁ ଚାରା ଆଣିକି ବାଣ୍ଟୁ, ଦିଆଯାଏ ଗଛ ସବୁ। କିନ୍ତୁ ମୋର ପର୍ସନାଲି ମୁଁ ଦେଖେ ଯେ ଯେଉଁ ଜାଗାରେ ଗଛ ନାହିଁ ସେଠି ମୁଁ ନାହିଁ, ଜଙ୍ଗଲ ଆଉ ଗଛ ମୋତେ ବହୁତ ଭଲ ଲାଗେ। ମୋ ଘରେ ବି ମୁଁ ରହେ, ମୋ ସାଙ୍ଗରେ ମୋ ଗଛମାନେ ରୁହନ୍ତି, ପୁରା ଶାଗୁଆ ଘର, ଘର ଭିତର ସାରା ଗ୍ରୀନ। ତ ସବୁଠି ଆମେ ଗଛମାନଙ୍କ ସାଙ୍ଗରେ ହିଁ ରହୁ, ଆଉ ଯଦି ଗଛ ନାହିଁ ତେବେ ଜୀବନ ନାହିଁ, ଏଇଟା ବି ମୁଁ ବିଲିଭ୍ କରେ। ତେଣୁ ସମସ୍ତେ ଜାଣିଛୁ, ସମସ୍ତେ ସମସ୍ତଙ୍କୁ କହୁଛୁ, କିନ୍ତୁ ତା ପାଇଁ ଆମେ କ'ଣ କ'ଣ କରୁଛୁ ସେଇଟା ଦେଖିବାକୁ ପଡ଼ିବ। ଯଦି ଆପଣ ଗଛଟିଏ ଲଗେଇଛନ୍ତି, ତାହେଲେ ଗଛଟି ମରିଗଲେ ଯେଉଁ କଷ୍ଟଟା ହେବ ସେଇଟା ଯଦି ଆମେ ଫିଲ୍ କରିପାରିଲା, ତାହେଲେ ଯେ ଆମେ ଗଛଟିର ଯତ୍ନ ନେଇପାରିବା। ଏମିତି ଲଗାଉଛନ୍ତି ବହୁତ ଲୋକ, ଫେସବୁକ୍ରେ ପୋଷ୍ଟିଂ ଆସୁଛି ଏତେ ଗଛ ଲଗେଇଲୁ, ଏଇଟା ଦେଖିଲୁ, ସେଇଟା ଦେଖିଲୁ, ତାହେଲେ ଜଙ୍ଗଲ ଗୁଡ଼ା କୁଆଡ଼େ ଯାଉଛି ମୋ କହିବା କଥା। ତେଣୁ ଯଦି ଆମେ କରୁଛୁ, ଗଛ ଲଗେଇବାକୁ ଚାହୁଁଛୁ, ଗଛର ପରବର୍ତ୍ତୀ ଯତ୍ନ ବି ନେବା, ଯେଉଁ ବି ସଂସ୍ଥା ମାଧ୍ୟମରେ ଆପଣ ଗଛ ଲଗାନ୍ତୁ, ଯାହା ବି କରନ୍ତୁ, ମୁଁ ତ ଘରେ ରଖିଛି। ଆଉ ମୋତେ ସବୁଠୁ ଭଲ ଲାଗେ କୁକିଂ, ମୁଁ ବହୁତ ସୁନ୍ଦର ରନ୍ଧାବଢ଼ା ବି କରେ, ମୋତେ ଭଲ ବି ଲାଗେ ରାନ୍ଧିବାକୁ। ତାପରେ ଭଲ ଲାଗେ ଟ୍ରାଭେଲିଂ, ବହୁତ ସାରା ଜାଗା ମୁଁ ବୁଲିଛି, ଆହୁରି ବୁଲିବାକୁ ଇଚ୍ଛା ରଖିଛି। 50 ତ ହେଇଗଲାଣି, ତାପରେ ଆଉ 50 ବର୍ଷ ଯଦି ବଞ୍ଚିଲି କି 20 ବର୍ଷ ବଞ୍ଚିଲି ଜଣା ନାହିଁ, ଯେତିକି ଦିନ ବଞ୍ଚିବି ମୁଁ ଚେଷ୍ଟା କରିବି ଭାରତକୁ ଏକ୍ସପ୍ଲୋର କରିବା ପାଇଁ। ବିଦେଶରେ ମୁଁ ଏତେ ଇଣ୍ଟରେଷ୍ଟେଡ୍ ନୁହେଁ, ଭାରତ ଭିତରେ ଯେତିକି ଜାଗା ଅଛି ସେତିକି ଯଦି ମୁଁ ବୁଲିପାରିଲି, ତାହେଲେ ମୋ ଜୀବନ ସାର୍ଥକ ହେଇଛି।
1: ନିହାତି ଆମେ ମଧ୍ୟ ଆଶା କରିବୁ ଯେ ଆପଣ ଯାହା ସବୁ ମନୋକାମନା ରଖିଛନ୍ତି, ସବୁ ମନୋବାଞ୍ଛା ଆପଣଙ୍କର ପୂର୍ଣ୍ଣ ହଉ, ଈଶ୍ୱର ସେଥିପାଇଁ ସହାୟ ହୁଅନ୍ତୁ। ତେବେ ଜୀବନରେ ଲାଭ କ୍ଷତିର ହିସାବ ରଖନ୍ତି ନା ରଖନ୍ତି ନାହିଁ, ଅନୁକୂଳ ଆଉ ପ୍ରତିକୂଳ ଉଭୟ ପରିସ୍ଥିତି ଦେଖିବାକୁ ପଡ଼େ ଜୀବନରେ, ମ୍ୟାଡମ୍ କେମିତି ଆପଣଙ୍କର ମାନସିକତା ସଜାଡ଼ନ୍ତି?
0: ଲାଭ କ୍ଷତିର ହିସାବ ଆଜ୍ଞା କେବେ କରିନି, ଯଦି କରିଥାନ୍ତି ମୁଁ ବୋଧେ ଏଠି ନଥାନ୍ତି, ମୁଁ ଆଜି ବିଦେଶରେ କେଉଁ କମ୍ପାନୀରେ କାର୍ଯ୍ୟ କରୁଥାନ୍ତି କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଏମ୍ପ୍ଲୟ ହେଇକି ଅନ୍ୟ ଜାଗାରେ ରହିଥାନ୍ତି। ବାପାଙ୍କ ଦେହ ଖରାପ ହେଲା, ସେଇ ଟାଇମ୍ରେ ମୁଁ ମୋର ଓଏସ୍ ପରୀକ୍ଷା ଦେଇଥିଲି, ମେନ୍ କ୍ୱାଲିଫାଏ କରିଯାଇଥିଲି, ଚାହିଁଥିଲି ଆଗକୁ ବି କରିପାରିଥାନ୍ତି, କିନ୍ତୁ ମୁଁ ସେସବୁ କଲିନି କି ସେପଟେ ଗଲିନି। କାହିଁକି ନା ମୋତେ ଦରକାର ଥିଲା ମୋ ବାପା ମାଙ୍କ ପାଖରେ ମୋ ଜୀବନସାରା ତାଙ୍କର ଲାଇଫ୍ ଏଣ୍ଡ ଯାଏ ମୁଁ ରହିବି, ତ ସେଇଟାକୁ କରିକି ଯଦି ମୁଁ ଲାଭ କ୍ଷତି ହିସାବ କରିବି ତ ମୋତେ ନିଜକୁ କଷ୍ଟ ହେବ, କିନ୍ତୁ ମୋତେ ପ୍ରାଉଡ୍ ଫିଲ୍ ହୁଏ ସେଟାକୁ ଦେଖିଲେ ଯେ ମୁଁ ହିଁ ଜଣେ ପିଲା ତିନିଟା ପିଲା ଭିତରୁ ଯିଏକି ତାଙ୍କ ପାଖରେ ରହିପାରିଲା ଆଉ ଆଜୀବନ ତାଙ୍କର ସେବା କରିପାରିଲା, ତାଙ୍କ ପାଖରେ ରହିପାରିଲା, ଆଉ ବାପା ମାଙ୍କ ବ୍ଲେସିଂ ଠୁ ବଡ଼ି ବ୍ଲେସିଂ ଆଉ ଦୁନିଆରେ ନାହିଁ। ତେଣୁ ସେଇଟାକୁ ମୁଁ ଦେଖିକି ଆଜି ଯେ ମୁଁ ଗର୍ବରେ ରାତିରେ ବି ଯେତେବେଳେ ମିରର ଦେଖେ ନା, ମୋର ଗୋଟେ ନିୟମ ଅଛି, ରାତିରେ ଡେଲି ଶୋଇବା ଆଗରୁ ଦର୍ପଣ ଦେଖିକି ଶୋଇବି, ଦର୍ପଣ ଦେଖିକି ଶୋଇକି ନିଜକୁ ନିଜେ ତର୍ଜମା କରେ କି ମୁଁ ଆଜି କ'ଣ ଖରାପ କରିଛି, କାହାର ଖରାପ କରିଛି। ଜାଣତରେ ଆଜି ଯାଏ ମୁଁ କେବେ ନିଶ୍ଚିନ୍ତ ହେଇକି ମାନେ ରହିନି କି ମୁଁ କାହାର ଖରାପ କରିଛି ବୋଲି। ସେଥିପାଇଁ ବହୁତ ପ୍ରାଉଡ୍ ଫିଲ୍ ହୁଏ କି ବାପା ମା ଶିଖେଇ ନାହାନ୍ତି କି ଜାଣିକିରି ତୁ କାହାରି ବି ଖରାପ କର, କେହି ବି କହିପାରିବନି ଯେ ଜାଣିକିରି ଲୋକଟା ମୋତେ ହଇରାଣ କରିଛି କି କ'ଣ କରିଛି ବୋଲି। ହଁ, ଅଜାଣତରେ ଆମେ ବହୁତ ଜିନିଷ ଜାଣିନୁ ଆମ ଦ୍ୱାରା ହେଇଯାଏ, ତା ପାଇଁ ମୁଁ ଦାୟୀ ନୁହେଁ। ସେ ପରିସ୍ଥିତି ଦାୟୀ କି କ'ଣ ହେଇଥିବ କି କାହାକୁ କଷ୍ଟ ଦେବା କି କାହାକୁ ହଇରାଣ କରିବା ମୋର ମୋଟିଭରେ କେବେ ନଥାଏ।
1: ମ୍ୟାଡ଼ାମ ଆମେ ଅନେକ କଥା ତ ହେଲେ, ସୁନ୍ଦର କଥା ସବୁ ଆପଣ କହିଲେ, ତେବେ ଯିବା ପୂର୍ବରୁ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବି ଆଉ କହିବାକୁ ମୁଁ ଚାହିଁବି ଯେ ଆଜିର ଦୁନିଆରେ ଯଦି ଆମମାନଙ୍କୁ ବଞ୍ଚିବାର ଅଛି, ସ୍ଥିର ରହିବାର ଅଛି, ସୁସ୍ଥ ସବଳ ରହିବାର ଅଛି, ଦୀର୍ଘାୟୁ ହେବାର ଅଛି, ତାହେଲେ ନିୟମ ଶୃଙ୍ଖଳା ମାନିକି କେତେଟା ଆମେ ଚଳିବା। ଯେମିତି ଆଜିକାଲିର ଯୁଗରେ ସବୁ କାମ ମେସିନ୍ କରୁଛି, ତାପରେ ଆମେ ଧୀରେ ଧୀରେ ଶରୀରଟାକୁ ବେମାର କରିଦେଉଛୁ। ଚେଷ୍ଟା କରିବା ଆମେ ମେସିନ୍ର ହେଲ୍ପ ନେବା, କିନ୍ତୁ ତା ସାଙ୍ଗରେ ନିଜେ ବି ଆକ୍ଟିଭ୍ ରହିବା, କର୍ମଠ ରହିବା ଆଉ ସବୁ କାମ ଚେଷ୍ଟା କରିବା ହାତରେ କରିବା ପାଇଁ, ଯେମିତି ଆମ ମାଆମାନେ ଆଗରୁ କରୁଥିଲେ, ତାହେଲେ ଆପଣମାନେ ନିଜକୁ ସୁସ୍ଥ ରଖିପାରିବେ। ସୁସ୍ଥ ଶରୀର ରଖିଲେ ହିଁ ଆପଣଙ୍କର ସୁସ୍ଥ ମସ୍ତିଷ୍କ ରହିବ, ମସ୍ତିଷ୍କ ଠିକ୍ ରହିଲେ ହିଁ ଆପଣମାନେ ସବୁ କାମକୁ ଠିକ୍ ଭାବରେ କରିପାରିବେ। ଆଉ ତାପରେ ଆଉ ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ କଥା ମୁଁ ଯେଉଁଟା ବିଲିଭ୍ କରେ କି ସ୍ପିରିଚୁଆଲି ଆପଣଙ୍କୁ ବହୁତ ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ ଆଜିର ଦୁନିଆରେ ବଞ୍ଚିବା ପାଇଁ। ଯେଉଁ ଠାକୁରଙ୍କୁ ଆପଣ ବିଶ୍ୱାସ କରୁଛନ୍ତି କରନ୍ତୁ, କିନ୍ତୁ ଏତିକି ଷ୍ଟ୍ରଙ୍ଗ୍ ହୁଅନ୍ତୁ, ଏତେ ରଖନ୍ତୁ ବିଶ୍ୱାସଟାକୁ, ଭରସାଟାକୁ ଏତେ ରଖନ୍ତୁ ଯେ ଠାକୁର ଯଦି ମୋ ପାଇଁ ଏଇଟା କରିଛନ୍ତି ତାହେଲେ ସେଇଟା ଭଲ ପାଇଁ ହିଁ କରିବେ, ଠାକୁର କେବେ ଖରାପ କରନ୍ତି ନାହିଁ। ଯଦି ଆମେ ଏଇଟା ବାହାବାଇକି ଚଲିବା ତାହେଲେ ପିଲାମାନଙ୍କୁ ମଧ୍ୟ ଆପଣ ନିଜେ ଆଦର୍ଶ ହେଇକି ରାସ୍ତା ଦେଖେଇ ପାରିବେ। ମା ବାପା ଯଦି ମନ୍ଦିର ଯାଉନଥିବେ ପିଲା କେବେ ମନ୍ଦିର ଯିବନି, ଆମେ ନିଜେ ଯିବା, ଆମେ ନିଜେ କରିକି ତାଙ୍କୁ ଦେଖେଇବା, ତାହେଲେ ଯାଇ ସମାଜରେ କିଛିଟା ଚେଞ୍ଜେସ୍ କିଛିଟା ପରିବର୍ତ୍ତନ ଆସିବ। ମୋର ଛୋଟ ଅନୁଷ୍ଠାନ ଜରିଆରେ ମୁଁ ଚେଷ୍ଟା କରୁଛି ଆଜ୍ଞା ସମସ୍ତଙ୍କୁ ଏଇ ଜିନିଷଟା ଶିଖେଇବା ପାଇଁ। ଗୋଟେ ଛୁଆକୁ ସୁଧୁରେଇକି ଆମେ ତା ପରିବାରକୁ ସୁଧୁରଉଛୁ, ତେଣୁ ସେଇ ପରିବାର ସମାଜକୁ ସୁଧୁରଉ, ସେଇ ସମାଜ ରାଜ୍ୟକୁ ସୁଧୁରଉ, ସେଇ ରାଜ୍ୟ ଦେଶକୁ ସୁଧାରୁ। ତେଣୁ ବ୍ୟକ୍ତି ଚରିତ୍ରର ପରିବର୍ତ୍ତନରେ ହିଁ ସମାଜର ସଂସ୍କାର ସମ୍ଭବ। ଯଦି ବ୍ୟକ୍ତି ଠିକ୍ ନାହିଁ ତେବେ ସମାଜର କୌଣସି ସଂସ୍କାର ହେଇପାରିବ ନାହିଁ। ଏଇଟାକୁ ମୁଁ ଭାବେ ବୋଲି ମୁଁ ଛୋଟ ଛୋଟ ଛୁଆଙ୍କ ପାଖରୁ ହିଁ ସବୁ ପରିବର୍ତ୍ତନ ଆରମ୍ଭ କରେ, ଆଉ ତାଙ୍କ ପାଖରେ ହିଁ ସବୁ ଏକ୍ସପେରିମେଣ୍ଟ କରେ, ତାଙ୍କୁ ହିଁ ଶିଖାଏ। ଆଉ ସେଥିପାଇଁ ବୋଧେ ଶିରିଡି ସାଇବାବା ପବ୍ଲିକ୍ ସ୍କୁଲରେ ଅଟିଷ୍ଟିକ୍ ପିଲା ବି ଆସିକି ଠିକ୍ ହେଇକି ଯାଆନ୍ତି। ଏଇଟା ବହୁତ ଗର୍ବରେ ମୁଁ କହୁଛି କି ବାବାଙ୍କର ଆଶୀର୍ବାଦ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମୋ ଉପରେ ରହିଛି। ଅଟିଷ୍ଟିକ୍ ଛୁଆମାନେ ବି ଯେଉଁମାନେ ସେ ରୋଗର ଶିକାର, ଆଜିକାଲି ମୋବାଇଲ୍ ଦୁନିଆର ପିଲା ସେମାନେ ବହୁତ ଜଲ୍ଦି ଅଟିଷ୍ଟିକ୍ ହେଇଯାଉଛନ୍ତି, ମାନେ 100ରେ 5ଟା ପିଲା ଆମ ପାଖକୁ ଅଟିଷ୍ଟିକ୍ ପିଲା ଆସୁଛନ୍ତି। ତ ସେଇ ପିଲାମାନଙ୍କୁ ନର୍ମାଲି ଅନ୍ୟ କ'ଣ
1: ଯେଉଁଭଳିଆ ନିଜକୁ ଅନ୍ୟ ପାଇଁ ନିୟୋଜିତ କରିଛନ୍ତି, ସମାଜ ପାଇଁ ନିୟୋଜିତ କରିଛନ୍ତି, ମ୍ୟାଡ଼ାମ ନିଶ୍ଚିତ ଭାବରେ ଇଏ ସହାୟକ ହେଇଛି ଆପଣଙ୍କର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ। ଆମର ଏ କାର୍ଯ୍ୟକ୍ରମକୁ ଆସିଥିବାରୁ, ଆମକୁ ସମୟ ଦେଇଥିବାରୁ ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଘର ସଂସାର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ।
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରି

ରହିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 11 ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1 ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡା ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଛାତ୍ର ଏବଂ 32 ଛାତ୍ରୀଙ୍କୁ ମିଶାଇ 4 ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତା

0: ଅଧୀନ ରହିଛି। ଆଇପିଏଲ୍ କ୍ରିକେଟରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicketରେ ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡର ଜେଭରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବ୍ସାଇଟ୍ ଏବଂ news.aar ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership between the two countries. External Affairs Minister Dr. S. Jaishankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Devanshu Panda secures massive lead in West Bengal's Falta Assembly constituency re-polling. Government advises all Indian citizens to avoid non-essential travel to Congo, Uganda and South Sudan in view of Ebola outbreak. 24 people killed in a blast near railway track in Quetta in Pakistan's Balochistan province. And in tennis, French Open Grand Slam begins today in Paris. External Affairs Mr. Dr. S. Jaishankar and U.S. Secretary of State Marco Rubio today held wide-ranging discussions in New Delhi. Both leaders reaffirmed the strength of the India-U.S. strategic partnership and outlining key areas of cooperation, including trade, energy, mobility and regional security. Dr. Jaishankar said India and the U.S. share a comprehensive global strategic partnership with deep and broad-based cooperation. He said both countries' ties impact and influence the world and that they have converging interests across several regions. He noted that discussions took place in a complex global environment and expressed confidence in open and productive talks. He also highlighted the need to conclude a trade agreement at the earliest, welcomed the expansion in energy trade, and stressed that diversified energy supplies are vital for India's energy security.
2: Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India. We devoted some time to nuclear energy cooperation as well. The passage of the Shanti Act has opened up new possibilities.
1: Dr. Jaishankar also underlined the importance of people-to-people ties and said legal mobility should not be adversely affected.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆହେବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର ଚାରିଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008 ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନକରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାମାନେ ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ସତ୍ୟ ପ୍ରେମ କି କଥାରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ଅରିଜିତ ସିଂ ଏବଂ ତୁଲସୀ କୁମାର। ଗୀତ ରଚନା ଗୁରପ୍ରୀତ ସାଇନି ଏବଂ ଅଲି ସେଠ। ସଙ୍ଗୀତ ନିର୍ଦ୍ଦେଶନା ରୋଚକ କୋହଲି ଏବଂ ଅଲି ସେଠ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପରବର୍ତ୍ତୀ ଗୀତ କଥାଚିତ୍ର କ୍ରାକ୍ରୁ କଣ୍ଠ ଦେଇଛନ୍ତି ପେଶାଲ ମିଶ୍ର ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କୁରପ୍ରୀତ ସାଇନି ଏବଂ ଅଲି ଜାଫର। ସଙ୍ଗୀତ ନିର୍ଦ୍ଦେଶନା ତନିସ୍ ବାଗ୍ଚି ଏବଂ ଅଲି ଜାଫର।

0: ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାରବା କଥାଚିତ୍ରରୁ ଗୀତଟିକୁ କଣ୍ଠ ଦେଇଛନ୍ତି ଅରିଜିତ ସିଂ, ଗୀତ ରଚନା ଆକର୍ଷ ଖୁରାନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅନୁରାଗ ସାଇକିଆ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଇଠି ଶେଷ କରୁଛୁ ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ଜୀବନଧାରା ଉପରେ ପର୍ଯ୍ୟବେସିତ ଆମର ସ୍ୱତନ୍ତ୍ର କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍ଗ। ଆଜି ଏଥିରେ ଶୁଣିବେ ମଧୁସୂଦନ ପିଙ୍ଗ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ କିଷାନ ଗୀତ।

ଆକୁନ୍ତା ନାମ ବୈଠକି ଗୀତୁନ୍ ମେଞ୍ଜକାତ୍ ହେଲେ ଯେତେବେଳେ ନାମେ ଇ କୁଣାର୍ଗେ ବେଞ୍ଜାମାନି ବେଞ୍ଜାବାକେନ୍ ଭି ନାମ ଗୀତୁ ପାର୍ଦାତ୍ ନାଲ୍ଦାତ୍ ଆରୁ ହେଲୁ ଭି ଆସଦାତ୍ ହେଲେ ହନ୍ନେ ଅଣ୍ଟା ବେଞ୍ଜା ଗୀତୁନ୍ ଫିର୍ ଘା ମେନତ୍ ଆ ଗୀତୁନ୍ ହି ପାଡ଼କାନାର ମଧୁସୂଦନ ପିଂ ଆଉ ତମେ ଦଲ୍ ଆବଡ଼ାର ମଞ୍ଜାର ଦୁଲାର ପିଂ ସୁଧାକର ପିଂ ପିମି ପିଂ ଭଗବାନ ପିଂ ଶ୍ରୀବତ୍ସ ପିଂ କମଳ ପିଂ ଶୁଭା ପିଂ ପ୍ରମିଳା ପିଂ ଆଉ ଝରଣା ପିଂ।

0: ହେଲେ ଇନ୍ନାତା ନାମ ମାକ୍କା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମନୁ ଗୀତୁ ମେଞ୍ଜକାତ ହେଲେ ଇନ୍ନାନ୍ତା ଇ କାର୍ଯ୍ୟକ୍ରମ ବନ ନାମ ଇଶାନିୟତ ଜୁହାର।
1: ଏଇଠି ଶେଷ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ଜୀବନଧାରା ଉପରେ ପର୍ଯ୍ୟବେସିତ ଆମର ସ୍ୱତନ୍ତ୍ର କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା କରିଥିଲେ ସନ୍ତୋଷ ପିଙ୍ଗ। ଏଥିରେ ଶୁଣିଲେ ମଧୁସୂଦନ ପିଙ୍ଗ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ କିଷାନ ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ ମନମର୍ଜିଆ କଥାଚିତ୍ରରୁ ଏହି ଗୀତଟି ହର୍ଷଦୀପ କୌର ଏବଂ ଜଜିମ ଶର୍ମାଙ୍କ କଣ୍ଠରେ। ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସୁରମା କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଏହସାନ ନୁରାନୀ, ଶଙ୍କର ମହାଦେବନ ଏବଂ ହେମନ୍ତ ବ୍ରିଜବାସୀ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଏସ୍ପି ଚୌହାନ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ମାଷ୍ଟର ଶ୍ରେୟାନ ଅଦନାନ, ଗୀତ ରଚନା ସୁଭାଷ ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ବିଭାସ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଆକା ଗୋଲାରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଆଶା ଭୋସଲେ। ଗୀତ ରଚନା ଅଞ୍ଜନ, ସଙ୍ଗୀତ ଦେଇଛନ୍ତି ବପି ଲେହରୀ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। କିଛି ସମୟ ପରେ

0: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଉ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ଭିତରେ ହେଲା ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀନ ମତଗଣନା ଜାରି, ବିଜେପି ପ୍ରାର୍ଥୀ ଅଛନ୍ ଆଗାଡ଼େ। ଇବୋଲା ସଂକ୍ରମଣକେ ନଜରଥି ରଖିକରି କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଡ଼ାନ ଗସ୍ତକେ ନେଇକରି ସତର୍କ ରହିବାର୍କେ ସରକାରଙ୍କ ପରାମର୍ଶ। ରାଇଜେ ଖରା ଆଉ ଗୁଳୁଗୁଳିକେ ନେଇକରି ଲୋକମାନଙ୍କୁ ସତର୍କ ରହିବାର୍କେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଇବା ପାଞ୍ଚଦିନ ତକ ଜାରି ରହିବା ଜବର ଖରା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତୀ କାମ ଆଇଷ୍ଠାନ ରହିଛେ ସ୍ଥଗିତ। ଭିତର କାଠପାଶୁ ମହାପ୍ରଭୁମାନଙ୍କୁ ଦର୍ଶନ କରୁଛନ୍ ଶ୍ରଦ୍ଧାଳୁ। ଜାପାନଠାରେ ହେବାର୍କେ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଭାଗ ନେବାର ଲାଗି ଓଡ଼ିଶା ସହିତ 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଦିଲ୍ଲୀନୁ ମୂଲ କଲେ ଯାତ୍ରା। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳନ ଚଲତି ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ରକେ ଫେରିଗଲେ ଅଲିଭ୍ ରିଡ୍ଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଲାଗି ବାହାରିଲା କାର୍ଯ୍ୟସୂଚୀ। ଆଇବା 31 ତାରିଖ ବିଏଡ୍ ଆଉ ଜୁନ୍ 3 ତାରିଖ ଦିନ ହେବା ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା। ଆଖ୍ୟାକୁ ପୁନର୍ବିଚାର କରନ୍ତୁ ଆଉ ନିଜ କାହାଣୀକୁ ଫେରିପାରନ୍ତୁ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ। ରାଜ୍ୟର 14 ଆଇପିଏସ୍ ଆଉ 4 ବରିଷ୍ଠ ଓପିଏସ୍ ଅଧିକାରୀଙ୍କର ବଦଳି ନେଇକରି ଗୃହ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି। ଆଇପିଏଲ୍ T20 କ୍ରିକେଟ୍ର ଆଜି ଖେଳାଯିବା ଯୁଡ଼େ ମ୍ୟାଚ୍। ପହିଲା ମ୍ୟାଚ୍ ଥି ରାଜସ୍ଥାନ ରୟାଲ୍ସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଚାଲିଛି ଖେଳ। ଆଉ ଆଇବା 3-4 ଦିନ ଭିତରେ ରାଇଜେ ତାତି ଆଉ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି। ଏଛିନ୍ ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।
1: ହ୍ୟାଲୋ, ଜୁହାର ଆଜ୍ଞା, କିଏ କହୁଥିଲେ? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ। ଯାଉ, ଆପଣଙ୍କର ଫୋନଟା ଆଜି ପହିଲା ପହିଲା ଲାଗି ଯାଇଛି ଆଜ୍ଞା। ଆଉ କେନ୍ତା ଅଛନ୍ ଆପଣ? ହଁ, ଏଛେନ୍ ତ ଆପଣଙ୍କର ଜୋରଦାର ଗରମ, ମାନେ ଆଇସକ୍ରିମ ବେପାର ଚାଲବା ହିଁ ଚାଲବା। ଆପଣଙ୍କୁ ସୁହେଇଛେ ବୋଲୁନ୍ ତ ଏଇ ଗରମଟା? ହଁ, ପରେ ପାଣିପାଗ ବିଭାଗର ଯେନ୍ଟା ତା ମାନେ ଆକଳନ ଅଛେ ଯେ ବହୁତ ଗରମ ରହିବା ଏଇ ବର୍ଷ ବୋଲି, ସୁପର ଏଲ୍ ନିନୋ ଆଉଛେ ବୋଲି। ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା?

0: ହଁ ଆଜ୍ଞା, ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ଆପଣ କିଶୋର କୁମାର କୁ ଶୁଣିବାକୁ ଚାହିଁଛନ୍। ନିଶ୍ଚୟ ଆଜ୍ଞା, ଆପଣଙ୍କର ଇ ଗୀତଟା ସମସ୍ତଙ୍କୁ ଖରା ଭିତରେ ଆଇସକ୍ରିମ ଖାଇଲା ବାଗିର ବଢିଆ ଲାଗ୍ବା। ତ ଆସୁନ୍, ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ନ, ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଆଉ ଥରେ ସମସ୍ତଙ୍କୁ କହିଦଉଛୁଁ, ଆଉ ସମସ୍ତେ ମିଶିକରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁଣୁ। ଆଜ୍ଞା,
1: ନମସ୍କାର।
0: ନମସ୍କାର ଆଜ୍ଞା।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ହ୍ୟାଲୋ, ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
3: ହଁ ମ୍ୟାଡମ, ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଖାଲୁପାଲି ପଞ୍ଚାୟତ ମହରା ଗାଁ କହୁଥିଲୁ, ଅନିଲ ତାଣ୍ଡି। ମୋ ନାଁ, ମୋର ବାପା ନାଁ ରାଜମଣି ତାଣ୍ଡି। ଆମେ କମ ସେ କମ 30-35 ବର୍ଷ ହେଲାନ ଫୋନ ଲଗାଉଥିଲୁ, ବାକି କମ ଲଗାଉଥିଲୁ, ବାକି ମୁଇଁ ଆଜ ଫାଷ୍ଟ ଭଲ ଟିକେ ଟାଇମ ଦେଇକରି ଲଗାଲି, ଲାଗିଗଲା ବହୁତ ଖୁସି, ପୁରା ବହୁତ ପୁରା ବହୁତ ଫିଲ ପ୍ରାଉଡ ଲାଗୁଛି ମତେ। ଅଂଶୁଘାତ ବିଷୟରେ କହୁଛନ୍, ମୁଇଁ ସମସ୍ତ ଶ୍ରୋତା ମାନଙ୍କୁ କିଛି ସନ୍ଦେଶ ଦେବାକେ ଚାହୁଁଛେ।
2: ଆଜ୍ଞା, ତାର ଆଗରୁ ଆପଣ କେନ୍ ଗୀତ ଶୁଣବେ ଆମକୁ କହିଦେଲେ ଭଲ ହେତା।
3: ମ୍ୟାଡମ, ଆମର ସେ ରାଜେଶ କାନାଙ୍କର ଯେନ୍ ଅଛେ କୋରା କାଗଜ।
2: ଆଚ୍ଛା, କୋରା କାଗଜ ଆପଣ ଶୁଣବେ?
3: ହଁ ମ୍ୟାଡମ,
2: ବଢିଆ କଥା। ଆପଣ ଆଜି ମୋର ସଙ୍ଗେ କଥା ଲାଗୁଛନ୍, ସେଥିର ଲାଗି ମୁଇଁ ନିଜକେ ଭାଗ୍ୟବାନ ବୋଲି ଭାବୁଛେ।
3: ହଉ ମ୍ୟାଡମ, ହଉ
2: ବେଲେ ଆପଣ ଭଲ ଅଛନ୍ ସମସ୍ତେ ତ?
3: ପୁରା ପୁରା ମ୍ୟାଡମ, ପୁରା ଓକେ, ଫାଇନ। ଆପଣଙ୍କର ଏ ସନ୍ଦେଶ ଯେନ୍ ନା ଦଉଛନ୍ କେ ଆପଣ ଝୋ ମାରବାର ଲାଗି, ତ ଏତେ ବେଲିଲେ ଆମେ କାମ କେ ସକାଳୁ କରିକରି ଆଜି ନି ଆରାମ ପୁରା ଘରେ ଛାଇରେ।
2: ଆଜ୍ଞା,
3: ବୁଝିଲେ କି ନା?
2: ଯାଉ, ଆପଣ ଆମର କଥାକେ ଶୁଣୁଛନ୍, ସେଥିର୍ ଲାଗି ତ ଆମେ ଲୁକର ଭଲ ଲାଗି ଆମର ଆକାଶବାଣୀ ସବୁବେଳେ ବହୁଜନ ହିତାୟ ବହୁଜନ ସୁଖାୟ ସମସ୍ତଙ୍କର ଭଲ ହିଁ ଚାହେଁସି। ତ ଏଛେନ୍ ଅଂଶୁଘାତ ଗୁଟେ ତାମାନେ ପୁରା ବଡ଼ ବିପତ୍ତି ହିସାବେ ଆଉଛେ, ବୋଲେ ଇଠି କେତେ ଯେ ଧନ ଜୀବନ ନଷ୍ଟ ହେଇଯିବା, ସେଥିର୍ ଲାଗି ଆମେ ସବୁବେଳେ ବାରମ୍ବାର ପ୍ରଚାର କରୁଛୁଁ, ଆପଣ ଝାଉ ମାରିଦେବାର ଆଗୁ ସାବଧାନ ରହୁନ୍। ବେଲେ ହେତିର୍ ଲାଗି ନିଜେ ଛାଇ ତଲେ ରହିବାର ସଙ୍ଗେ ଆମର ଜଷ୍ଟ ଇହାଦେ ଯେନ୍ତା ବାଜୁଥିଲା ଆମର ପ୍ରୋମୋ ଗୁଟେ, ଆମର ଗୃହପାଳିତ ପଶୁପକ୍ଷୀ ଆମର ଗାଁ ମାନକେ ଆମେ ଯେନ୍ ଗାଈ ଦାମୁର ରଖିଛୁଁ, ତାକୁ ବି ଆଜ୍ଞା ଅଂଶୁଘାତ ଠୁ ଆମେ ରକ୍ଷା କର୍ମା। ସେମାନଙ୍କୁ ବି ପାନ୍ ପିଇବାକେ ଦେମା, ଥିର ପିଇବାକେ ଦେମା, ହଁ, ଆଉ ସେମାନଙ୍କୁ ବି ଛାଇ ଜାଗାରେ ରଖ୍ମା ବେଲେ ଠିକ୍ ରହିବା। ଆଉ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍,

0: ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା।
1: ମ୍ୟାଡ଼ାମ ଟିକେ ଗୋଟେ ସନ୍ଦେଶ ଦେବାରକେ ଚାହୁଁଛେ।
0: ହଁ କହୁନ।
1: ଆମର ଯେତେ ବି ଶ୍ରୋତା ଅଛନ୍, ହଜାର ଦୁଇ ହଜାର ଲୋକ ଶୁଣୁଥିବେ କମ ସେ କମ ମୋର ହିସାବରେ।
0: ବହୁତ ଲୋକ ଶୁଣୁଛନ୍ ଆଜ୍ଞା, ପୃଥିବୀ ଯାକ ଲୋକ ଶୁଣୁଛନ୍ ଆମର ଆକାଶବାଣୀ କେ ଆପ୍ ମାଧ୍ୟମ ଥି।
1: ବେଲେ କିନି ମ୍ୟାଡାମ ଆମର ଚାଷୀ ମାନଙ୍କର ପ୍ରଶିକ୍ଷଣ ଯେନ ହଉଛି, ଚାଷୀ ମାନଙ୍କୁ ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ମୁଇଁ ନିଜେ ଚାଷୀ ବି
0: ଆଜ୍ଞା
1: ବୁଝିଲେ କିନି, ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ଆମର 30 ML ଦେବ ବୋଲି ଦୁକାନ ବାଲା ବତେଇ ଦେବି ବୋଲେ ଆସିକିରି 50-60 ML ଦେଇ ନେସନ୍, ସେଥିର୍ ଲାଗି ଖାଉଛନ୍ ସେଟାକେ ଫେରି ଖାଉଛନ୍ ସମସ୍ତେ, ଆଉ ବିଭିନ୍ନ ରୋଗରେ ରୋଗିତ ହଉଛନ୍ ବୁଝିଲେ କିନି। ସେଥିରେ ମେଡିସିନ ହିଁ ନାଇଁ ମିଲବାର
0: ଆଜ୍ଞା।
1: ଆଉ ଯେନ୍ ଅଂଶୁଘାତ ହଉଛି ମ୍ୟାଡମ, ସେଥିର୍ ଲାଗି କହିମି, ଅଂଶୁଘାତ ଲାଗି ତ ପ୍ରଚାର ଆପଣ କରୁଛନ୍, ଆମେ ବି ମାନୁଛୁ। ବାକି ଅଫିସ ଟାଇମ ମାନେ ନେଇକେ
0: ଆଜ୍ଞା
1: 7:30 ତ ହେବା, ଟିକେ ଗୋଟେ ଗୋଟେ ଅଫିସ ପାତି ଟିକେ ମୁସ୍କିଲ ହେବା, କି 8:30 ଯଦି ଅଫିସ ପାତି ଖୁଲତା ବୋଲେ କିନି ପ୍ରାୟ କମ ଆଉ ଟିକେ ଅଂଶୁଘାତ ମାନେ କମି ଯାତା।
0: ଆମର ପଶ୍ଚିମ ଓଡ଼ିଶାରେ ଆଜ୍ଞା ପୁରା ଷ୍ଟାଣ୍ଡିଂ ସାର୍କୁଲାର ରହିଛେ, ଏପ୍ରିଲ 10 ତାରିଖ ନୁ ଜୁନ 15 ତାରିଖ ତକ ଆମର ସକାଳର 7 ବଜେ ନୁ ଦିନର 1 ବଜେ ତକ ଅଫିସ ଚାଲସି ଆଜ୍ଞା। ନାଇଁ ଆଜ୍ଞା, ବ୍ୟାଙ୍କ ହସ୍ପିଟାଲ ତ ନାଇଁ, ହସ୍ପିଟାଲ 7 ବଜେ ନୁ ହସ୍ପିଟାଲ କଥା ମୁଇଁ କନଫର୍ମ, 7-8 ବଜେ ଆଉଟଡୋର ଖୁଲୁଛେ, କିନ୍ତୁ ବ୍ୟାଙ୍କରେଟା 10 ବଜେ ଦିନ ବେଲେ ହିଁ ତାଙ୍କର କାମ ଚାଲସି ବ୍ୟାଙ୍କରଟା, କିନ୍ତୁ ବାକି ଅଫିସ ମାନେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଫିସ ମାନେ ସକାଳର 7 ବଜେ ନୁ ଦିନର 1 ବଜେ ତକ ଚାଲସି ଆଜ୍ଞା।
1: ଯଦି ଆମର ବଡ଼ ବଡ଼ ଅଧିକାରୀ ମାନେ ଯେନ୍ ଅଛନ୍, ସେଟା ଯଦି ହେତ୍କି ଟାଇମ ରିଙ୍ଗ ଯଦି ରଖି ପାରତେ ବୋଲେ ବହୁତ ବଢିଆ ହେତା, କାଁ କରିକି ଲୋକକୁ ବହୁତ ସୁବିଧା ହେତା, ଆହୁରି ଲୋକ ବି ଯାଇକରି କାମ ନିଜର ସୁଧ ଭାବେ କରିକରି ଆସତେ, ଖରା ବିଲକୁଲ ହିଁ ନାଇଁ ଖାଇତେ ବୁଝିଲେ। କାଲ କାମ ଯାଇଥିଲି ମ୍ୟାଡମ ହସ୍ପିଟାଲ ଟିକେ ବେଲେ ବହୁତ ଖରା ହେଇଗଲା, ମୋର ଟେଷ୍ଟ ଫେଷ୍ଟ ରିପୋର୍ଟ ବାହାରି ଦେଖୁନ ଦେଖୁନ ଡକ୍ଟର ଯେ ବହୁତ ଲେଟ ହେଇଗଲା।
0: ଠିକ ଅଛି ଆଜ୍ଞା, ଆପଣଙ୍କର ଯେନ୍ ଜନପ୍ରତିନିଧି ଅଛନ୍ ସେମାନଙ୍କର ଥ୍ରୁରୁ ଆମେ ସରକାରଙ୍କୁ ଏ କଥା ଆପଣ ଜନଉନ୍, ଆଉ ଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଯେନ୍ ମାନେ ବି ଶୁଣୁଛନ୍ ସେମାନେ ତ ଶୁଣୁଛନ୍, ଆଉ ଲୋକର ସୁବିଧା କରବାକେ ତ ସରକାର ହିଁ ଅଛନ୍, ତ ସେ କଥା ଉପରେ ତ ଆମେ ଅଧିକା କିଛି କହି ନାଇଁ ପାରୁ, କିନ୍ତୁ ଆପଣଙ୍କର କଥାଟା ଆପଣ ଜଣାବେ, ତ ଆପଣଙ୍କର ପସନ୍ଦର ଗୀତଟା ଆସୁନ୍ ଶୁନମା ଆଜ୍ଞା। ଠିକ ଅଛି ଠିକ ଅଛି, ସମସ୍ତେ ମିଶିକିରି ଆସୁନି, ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ଠିକ ଅଛି ମ୍ୟାଡମ, ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ତୁମେ ଯେବେ ଆସ ସକାଳର ସୁନେଲି କିରଣରେ ସୂର୍ଯ୍ୟମୁଖୀ ହସି ହସି ପାଖୁଡ଼ା ମେଲାଏ ପାଇବାକୁ ତୁମ ବର୍ଷ ମୋ ମନ ଉପବନେ। ତୁମେ ଯେବେ ଆସ ବସନ୍ତର ଆଦ୍ୟ କାକଳିରେ ହଜିବାକୁ ଭଲ ଲାଗେ ଆମ୍ବ ବଉଳର ମିଠା ମିଠା ବାସ୍ନା ଆଉ କୋଇଲିର କୋଷରେ। ତୁମେ ଯେବେ ଆସ ମୋ ସ୍ୱପ୍ନର ସହରରେ ଏ ମନ ମୋର ଲୋଟି ପଡ଼େ ଆନମନା ହୋଇ ତୁମ ପ୍ରଶସ୍ତ ବକ୍ଷରେ। ତୁମେ ଯେବେ ଆସ ବାସ୍ନାହିତ ଗୋଧୂଳି ସନ୍ଧ୍ୟାରେ ଶୁଭ ପ୍ରଦୀପ ମୁଁ ଜାଳୁଥାଏ ବସି ମୋ ହୃଦୟ ଚଉରା ମୂଳରେ। ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ଧନ୍ୟବାଦ ଆଜ୍ଞା, ଆପଣ ଆକାଶବାଣୀକୁ ଏମିତି ଗୋଟେ ଜାଗା ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନିଶ୍ଚୟ ଆଜ୍ଞା, ଆମେ ତ ବସିଛୁ, ଆମେ ଯିଏ ଫୋନ୍ କରବା ଆମେ ତାକେ କାର୍ଯ୍ୟକ୍ରମରେ ସାମିଲ କରବାକେ, ଆପଣଙ୍କୁ ଗୀତ ଶୁଣାବାକେ ଆମର କାମ ହିଁ ହଉଛେ ଏଇଟା। ତ ଆଜି କେନ୍ ଗୀତ ଶୁଣମା କହୁନ୍। ଆପଣଙ୍କର କବିତା ଆଉ ଆପଣଙ୍କର ଗୀତ କହୁଛି ଆପଣ ଗୋଟେ ଭଲ କଳାକାର। ଆପଣ ଗୋଟେ ଗୀତକୁ କବିତାକୁ ଭଲ ପାଉଥିବାର ମଣିଷ, କଳାକୁ ଭଲ ପାଉଥିବାର ମଣିଷ, ତ କେନ୍ତା ଅଛନ୍ କହୁନ୍। ଆପଣ କେନ୍ତା ଅଛନ୍? ଯାଉ ଆଉ ନିଶ୍ଚିନ୍ତ କହିଲି କଟକରୁ କହୁଛନ୍ ଆପଣ। ଆଉ ଏବେ ଗ୍ରୀଷ୍ମ ପ୍ରବାହ କେନ୍ତା ଅଛେ କଟକରେ? ହଁ ଆଜ୍ଞା, ଏବେ ଗୋଟେ ଭଉଣୀ କଟକରୁ ଫୋନ କରିଥିଲେ, ସେ ଆମର ସମସ୍ତଙ୍କୁ କହିଲେ ଗଛ ଲଗାନ୍ତୁ, ପ୍ରବଳ ପାଣି ପିଅନ୍ତୁ। ଠିକ କଥା ଆଜ୍ଞା, କିନ୍ତୁ ନିଶ୍ଚୟ ଆଜ୍ଞା, ଏଇ ଯେନ୍ ଗରମ ଗୁଲଗୁଲି ଯେନ୍ ସୁପର ଏଲିନୋ ପଡିଛେ ସବୁ ଲାଗି ଦାୟୀ ହଉଛୁ ଆମେ ନିଜେ। ତ ଆମେ ଯଦି ସୁଧୁରି ଯିମା ଆମର ଭବିଷ୍ୟତ ବଂଶଧର ବି ସୁଧୁରି ଯିବେ। ନାଇଁ
1: ଜଙ୍ଗଲ ମାନଙ୍କରେ ଆମେ ପିକନିକ୍ କରିବା ପାଇଁ ଯାଉଛେ, ଯେତେବେଳେ ଯାଉଛେ ଆମେ ନିଆଁ ଲଗେଇ ଦଉଛେ।

0: ମଣିଷକୁ ଖରାଦିନ ହେଲାକୁ ଗରମ ଲାଗୁଛି, ତ ସେଥିପ୍ରତି ମାନେ ଯୋଉମାନେ ପିକନିକ କରିବାକୁ ଯାଉଛନ୍ତି ନିଆଁ ଲିଭିଲା କି ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ। ଆଉ ସିଗାରେଟ କୁ ଯଦି ବା ସ୍ମୋକିଂ କରୁଛନ୍ତି ଇଆଡ଼େ ସିଆଡ଼େ ନିଆଁ ନ ଦେଇକି ଫିଙ୍ଗନ୍ତୁନି, ପାଣିରେ ଲିଭେଇ ଦିଅନ୍ତୁ।
1: ଠିକ କଥା ଆଜ୍ଞା, ଆପଣ ବି ବହୁତ ସୁନ୍ଦର ଜଙ୍ଗଲ ନିଆଁ ଉପରେ ଗୋଟେ ସୁନ୍ଦର ବିସ୍ତୃତ ଭାବେ ଆମର ଯେନ୍ ଶ୍ରୋତାମାନଙ୍କୁ ଆପଣ ଦେଲେ ଯେନ୍ ଟିପ୍ପଣୀଟା ବଢ଼ିଆ ଲାଗ୍ଲା। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା। ଫୋନ୍ କରିଥିବା ଲାଗି ଆପଣଙ୍କୁ ଧନ୍ୟବାଦ, ଆପଣ ଫେର୍ ଫୋନ୍ କଲେ କଥା ଲାଗ୍ମା। ନିଶ୍ଚୟ ଆଜ୍ଞା ନିଶ୍ଚୟ, ସକାଳ 9-10 ଭିତରେ ଆପଣ ଫୋନ୍ କରୁନ୍, କଥା ଲାଗ୍ମା ଆଉ ଆପଣଙ୍କର ପସନ୍ଦର ଗୀତ ଶୁନମା। ଆଜ୍ଞା, ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହଁ ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର,
1: ନମସ୍କାର।
0: କିଏ କହୁଥିଲେ ଆଜ୍ଞା?
1: ମୁଇଁ ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ।
0: ଯାଉ ଆଜ୍ଞା, ବରଗଡ଼ରୁ ଆଉ ଗୋଟେ ଫୋନ୍ ଆସିଥିଲା ଆଜି, ତାମାନେ ସଖାଳୁ ହେଲାନ କଟକ, ଗଞ୍ଜାମ, ପଞ୍ଜାବ।

0: ବହୁତ ଫୋନ୍ ଆଇଲାନ ଆଉ ଆମର ତାମାନେ ସମ୍ବଲପୁର ବରଗଡ଼ର ଆପଣ 2 ନମ୍ବର ଆଉ ଲାଷ୍ଟ କଲର ନାଇଁ କିନ୍ତୁ ବହୁତ ଭଲ ଲାଗୁଛି ଯେ ଦେଖୁନ ସାରା ଭାରତରୁ ଲୋକ ଫୋନ କରୁଛନ୍ ଆଜ୍ଞା ଶୁନିକରି କାର୍ଯ୍ୟକ୍ରମ ଶୁନିକରି ଫୋନ କରୁଛନ୍ ମାନେ ସେମାନେ ନିଶ୍ଚେ ଆମର ଆକାଶବାଣୀ ସମ୍ବଲପୁର କେ ଶୁଣୁଛନ୍ ଆଜ୍ଞା ସେଟା ଆମର ଗର୍ବ ଆଉ ଗୌରବ ଏ ଆମେ ଆମର ପାଖଟା ସିନା ଶୁନମା କିନ୍ତୁ ବେଲେ ବହୁତ ଭଲ ଲାଗୁଛି ସେଟା ଆଉ କେନ୍ତା ଅଛନ୍ ଆପଣ ଏତକେ ଆପଣ ଟିକେ ଫ୍ରି ପାଇଯିବେ ଯେ ଏଇଟା ସରିଗଲେ ଆଜି ଆଜି କେନ୍ ଗୀତ ଶୁନମା କହୁନ ଆଚ୍ଛା ଆପଣ ବି ବହୁତ ସୁନ୍ଦର ଗୀତଟେ ବାଛିଲେ ଏଛେନକା ଆପଣଙ୍କର ଯେନ୍ତା ତାମାନେ ସେ ପତର ତୁଲା କାମ ବୋଲୁଛନ୍ ବେଲେ ତାପରେ ଫେର ଫରେଷ୍ଟ୍ରି ଖରା ପଡିଗଲେ ଫରେଷ୍ଟ୍ରି କରି ବସବେ ଟିକେ ଫେର ସବୁ ଗଛ ନୂଆ ନୂଆ ଲଗାବେ ନାଇଁ ହଁ ଯେ ଆପଣ ସେ ତାମାନେ ଆପଣଙ୍କର ଏରିଆରେ ଯେନ୍ଟା ଲଗାବେ ଆପଣଙ୍କର ଅଣ୍ଡରରେ ରହିବା ଫେର ନାଇଁ କା ବେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା
1: କହୁନ୍
0: କାହା କାହାକେ କରବେ କହୁନ୍ ନିଶ୍ଚୟ ନିତୁ ବୋହୁକେ ଜରୁର କର୍ମା ଠିକ ଅଛି
1: ତାପରେ ଆମର ଶ୍ରୋତା ମାନେ ହେଲେ ଆଜ୍ଞା ଆମର ମିତ ଲୋକନାଥ ସାହୁ କରମସାନି ସାହୁ ସୁବଲ କୁମାର ସାହୁ ଚୈତନ୍ୟ ପଟେଲ ମନୋଜ ପଟେଲ କ୍ଷମା ସାଗର ସାହୁ ଆମର ଅଛନ୍ ଯେ ନାଗୁ ପାତ୍ର ଜଣେ ଅଛନ୍ ଆମର ଲିଙ୍ଗରାଜ ମେହେର ଆମର ଗୋବିନ୍ଦ ମେହେର ନାୟଣ ମେହେର ନାୟଣ ପ୍ରଧାନ ଯେତିକି ଶ୍ରୋତା ଆଜ୍ଞା ସମସ୍ତଙ୍କୁ ଯେତିକି ଆକାଶବାଣୀ ଶୁଣୁଛନ୍ତି ଆମର ବାହାରୁ ବି ଯେତିକି ଶୁଣୁଛନ୍ତି ବାହାର ଆଉଟ୍ ଅଫ୍ ଷ୍ଟେଟ୍ରୁ ବି ଯେତିକି ଶୁଣୁଛନ୍ତି ସବୁଙ୍କୁ ମୋର ଆମେ ଡେଡିକେଟେଡ୍ ମ୍ୟାଡମ୍
0: ଠିକ ଅଛି ଆଜ୍ଞା ଆପଣଙ୍କର ଗୀତ ଆପଣଙ୍କର ପଛଆଡ଼ୁ ବାଜିଲାନ ତ ଆପଣ ଆସନ୍ ସବୁ ମିଶିକି ଶୁନମା ଏ ସୁନ୍ଦର ଗୀତଟା
1: ନମସ୍କାର ମ୍ୟାଡମ୍
0: ନମସ୍କାର ଆଜ୍ଞା।

ଆପଣ ମାନେ ଶୁଣୁଛନ୍ ହିନ୍ଦୀ କଥା ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଦିମୁଇ ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଆଶିଷ କୁମାର ସାହୁ। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କ ନିଜର ପସନ୍ଦର ଗୀତ ଶୁଣବାର୍ ଲାଗି ଆମମାନଙ୍କେ ଫୋନ୍ କରୁନ୍। ସବୁ ଶନିବାର ଆଉ ରବିବାର ସକାଳ 9 ବଜେନୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର୍ ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଅତିଥି ଜଣେ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ଏକାଡେମୀ ତରଫରୁ ପୁରସ୍କୃତ ଜଣେ ସୁଲେଖକ, ସେ ଆଉ କେହି ନୁହନ୍ତି, ଅତି ପ୍ରିୟ ଆମ ନାଟ୍ୟ ଜଗତର, ଆମର ସଙ୍ଗୀତ ଜଗତର ରାଉରକେଲା ନିବାସୀ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର। ଆଜି ଆମର ସୌଭାଗ୍ୟ, ସେ ଆମକୁ ସମୟ ଦେଇଛନ୍ତି। ତାଙ୍କର ଜୀବନର ଅଭିଜ୍ଞତା ଅନୁଭୂତିରୁ ଆମେ କିଛି ପଚାରି ବୁଝିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଆମେ ତ ବହୁତ ଖୁସି ଯେ ଆଜି ଆପଣ ଆକାଶବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କର ଦୀର୍ଘ ଜୀବନର ଯେଉଁ ନାଟକ, ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି, ତ ସାର୍ ପ୍ରଥମେ କହିବେ ଯେ ଆପଣ ନାଟକ ଲେଖୁଛନ୍ତି, ସଙ୍ଗୀତର ଯେଉଁ ଗୀତ ଅଛି ତାହା ମଧ୍ୟ ଲେଖୁଛନ୍ତି, ତା ସହିତ ଆମର ଯେଉଁ ସାହିତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ସଙ୍ଗୀତ ଏବଂ ସାହିତ୍ୟ ଏବଂ ନାଟକ ଗୋଟିଏ ଧାରାରେ ଆପଣ ଚଲିଛନ୍ତି, ତ କହିବେ କି ଏଇ ବିଭାଗକୁ, ଏଇ ନାଟକ ବିଭାଗକୁ ବିଶେଷ କରି ଆପଣ କିଭଳି ଭାବରେ ଆକୃଷ୍ଟ ହୋଇକି ଆସିଲେ?
1: ବିଶେଷ କରି ମୁଁ ଜଣେ ସଙ୍ଗୀତଜ୍ଞଙ୍କ ଘରେ ଜନ୍ମ ହୋଇଛି। ମୋ ବାପା ହେଉଛନ୍ତି ମହେନ୍ଦ୍ର ମହାପାତ୍ର, ଜଣେ ନଦିଆ କୀର୍ତ୍ତନ ଗାୟକ, ଏବଂ ସେ ମୁକ୍ତମଞ୍ଚ ନାଟକର ଅଭିନେତା।
0: ଆଜ୍ଞା।
1: ମୋ ମା ମଧ୍ୟ ଧର୍ମପରାୟଣା ଥିଲେ, ପିଲାଦିନରୁ ଚାଲିଯାଇଛନ୍ତି। ଆଉ ତାଙ୍କର ଯେଉଁ ପ୍ରଭାବଟା ମୋ ଉପରେ ପଡ଼ିଥିଲା, ପିଲାଦିନରୁ ନାଟକ କରୁଥିଲି, ଆଉ ଭିକାରୀ ବଳଙ୍କ ଗୀତ ହେଉ କିମ୍ବା ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ, ଶୁଣିଲା ପରେ ମୋ ମନ ହୁଏ ମୋ ଗୀତ

0: କେହି ଏମାନେ ଗାଆନ୍ତେ କି ମୁଁ କିଛି ଗୀତ ଲେଖନ୍ତେ କି,
1: ଆଚ୍ଛା
0: ଏମିତି ଗୀତ କିଛି ଲେଖି ପକାଏ ପିଲାଟି ଦିନରୁ। ସେଇଦିନରୁ ଗୀତ ଲେଖା ଆରମ୍ଭ କରିକି ଗୀତ ଲେଖିଥାଏ, ତାକୁ ସ୍ୱର କରିଦିଏ, ଆଉ ଗୀତ ଯେହେତୁ ଗାଇପାରୁଥାଏ ନାଚି ବି ପାରୁଥାଏ, ସେ ସମୟରେ ନାଚୁଥାଏ। ଆମର ଉସ୍ତାଦ ମାନେ ଆସନ୍ତି ଆମର ଅପେରା ଶିଖାଇବା ପାଇଁ,
1: ଆଜ୍ଞା,
0: ସେ ସମୟରେ ଆମେ ଯାଇକି ଠିଆ ହଉ, ଆମକୁ ସେ ନଚାନ୍ତି, ଅଭିନୟ କରାନ୍ତି। ଏମିତି ହେଇ ହେଇ ଚାଲୁ ଚାଲୁ କିଛି କିଛି ଗୀତ ଲେଖିବା ଆରମ୍ଭ କଲି। ଗୀତ ନା ଯେତେବେଳେ ନାଟକ ବିଷୟରେ ଆମକୁ, ଆଉ ଯେହେତୁ ଆମେ ପିଲା ଲୋକ ଆମକୁ ନେଉନାହାନ୍ତି ନାଟକ, ସେତେ ସମୟରେ ଆମର ଯେହେତୁ ଜମିଦାର ପରିବାର ପାଖାପାଖି ଆମେ ରହୁଥିଲୁ, ରାଧାନାଥ ରାୟଙ୍କ ପରିବାର ପାଖାପାଖି ରହୁଥିଲୁ,
1: ଆଜ୍ଞା,
0: ତେଣୁ ସେଠି ପ୍ରତିବର୍ଷ ନାଟକ ହୁଏ।
1: ଆଚ୍ଛା,
0: କିନ୍ତୁ ନାଟକରେ ଆମକୁ ସ୍ଥାନ ମିଳେନି, ତ ନ ମିଳିଲା ବେଳେ ଆମେ ଟିକିଏ କ୍ରୋଧିତ ହେଇଯାଉ। ମୁଁ କ୍ରୋଧିତ ହେଉଥିବା ପିଲାମାନଙ୍କୁ ଏକଜୁଟ କରି ମୁଁ ନାଟକ ଲେଖିକି ନିଜେ ନାଟକ ଲେଖି ନିଜେ କରିବା ଆରମ୍ଭ କଲି। 5-7 ଜଣ ଲୋକ, 10-15 ଜଣ ଲୋକ ଡାକି ଆଣିବୁ, ଆମେ ଅଭିନୟ କରିକି ଦେଖେଇବୁ, ଏଠାରେ ନାଟକ ଲେଖା ଆରମ୍ଭ କଲି।
1: ଏଇଟା ଆପଣଙ୍କୁ କେତେ ବର୍ଷ ବୟସ ହେଇଥିବ
0: ସେତେବେଳକୁ? ମୋତେ 1900, ଏଇଟା ହେଉଛି 1975 ମସିହା କଥା, ସେତେବେଳକୁ ମୋତେ ହେଇଗଲାଣି 12-13-15 ବର୍ଷ ହେଇଗଲାଣି।
1: ଆଜ୍ଞା,
0: ଆଉ ତେଣୁ ସେ ସମୟରେ ଆରମ୍ଭ କଲି, ଲେଖା ଆରମ୍ଭ କଲି, ଆଉ ସେଇ ଲେଖାଟା ହିଁ ଧୀରେ ଧୀରେ ଧୀରେ ଧୀରେ ହେଲା ପରେ, ତାପରେ ମୁଁ ଆମର ଯେଉଁ କଲେଜ ମାନଙ୍କରେ ସ୍କୁଲ ମାନଙ୍କରେ ଅଭିନୟ କଲି। ଅଭିନୟ କଲା ପରେ ଲେଖା ଚାଲିଥାଏ,
1: ଆଜ୍ଞା,
0: ଲେଖା ଚାଲିଲା, ଗୀତ ଲେଖା ବି ଚାଲିଥାଏ, ଆଉ ଗୀତ ଗାଇବା ବି ହେଉଛି। ବାପା ଥିଲା ବେଳେ, ବାପା ଯେତେବେଳେ ଗାଉଥିଲା ବେଳେ, ଯେତେବେଳେ ମୁଁ ଯାଇକି ନ ଯାଇକି ଯେତେବେଳେ ବସେ ଟିକେ ଗାଏ, ଆଉ ତାପରେ ଲେଖା ଆରମ୍ଭ ହେଇଗଲା। ତାପରେ ଯେତେବେଳେ ମୁଁ 77 ମସିହାରେ ପ୍ରଥମ କରି ଚାକିରି ଆରମ୍ଭ କଲି ହାଇସ୍କୁଲରେ, ସେ ସମୟରେ ମୁଁ ଦେଖିଲି ଶିଶୁ ନାଟକର ଅଭାବ ରହିଛି। ପିଲାମାନଙ୍କୁ ଶିଖିବା ପାଇଁ ବଡ଼ ବଡ଼ ନାଟକ ଶିଖିଲା ବେଳକୁ ପିଲାମାନେ ସେତିକି କରୁଛନ୍ତି, କିନ୍ତୁ ତାଙ୍କର ଜୀବନୀକୁ ନେଇ ନାଟକ ଲେଖିବାଟା ନାହିଁ। ତାପରେ ମୁଁ ପିଲାମାନଙ୍କୁ ନେଇକି ଆଗର ପୌରାଣିକ କଥାବସ୍ତୁ ନେଇ, ମନେ କରନ୍ତୁ ହେଲା ପ୍ରହ୍ଲାଦ, ତାପରେ 78 ମସିହାରେ ସିଧା ଆସିଲେ ସୁନ୍ଦରଗଡ଼। ସୁନ୍ଦରଗଡ଼ ନୂଆ ପରିବେଶ ଆଉ ସୁନ୍ଦର ଜାଗା, ଏତେ ଭଲ ଲାଗୁଥାଏ ଚିନ୍ତା କରିହେବନି। ତାପରେ ସେ ପିଲାମାନଙ୍କୁ ମଧ୍ୟ ଶିଖେଇଲି, ଭାଷା ଟିକିଏ ଏପଟ ସେପଟ ହେଇପାରେ, କିନ୍ତୁ ସେ ଭାଷା ସହିତ ମୁଁ ଏକ୍ୱେଣ୍ଟେଡ଼୍ ହେଇଗଲି,
1: ହେଇକି ଭାବ ତ ଗୋଟିଏ,
0: ଭାବ ତ ଗୋଟିଏ ନା। ଆଚ୍ଛା, ଗୀତ ତ ଲେଖା ଚାଲିଥାଏ। ସେ ସମୟରେ ବନ୍ଧୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସିଏ ଥିଲେ ଓଡ଼ିଆ ଲେକ୍ଚରର ଗଭର୍ଣ୍ଣମେଣ୍ଟ କଲେଜ ସୁନ୍ଦରଗଡ଼ରେ, ଆଉ ବିନୀତା ରୟ ଜଣେ ଥିଲେ ଏଜୁକେସନ୍ ମ୍ୟାଡ଼ାମ୍ ଥିଲେ, ତାଙ୍କ ସହିତ ମୋର ସାକ୍ଷାତ ହେଲା। କାହିଁକି ନା ବିନୀତା ରାୟଙ୍କର ଝିଅକୁ ଟ୍ୟୁସନ୍ ପଢ଼ିବା ପାଇଁ ମୁଁ ଯାଉଥିଲି, ତେଣୁ ସାକ୍ଷାତ ହେଇଗଲା, ଆହୁରି ସୁବିଧା ହେଲା। ସେ ସମୟରେ ବରାହ ମହାନ୍ତି ଥାନ୍ତି ଆମର ଅଲ୍ ଇଣ୍ଡିଆ ରେଡ଼ିଓରେ
1: ସମ୍ବଲପୁରରେ,
0: ସମ୍ବଲପୁରରେ
1: ଆଜ୍ଞା ଆଜ୍ଞା,
0: ସେ ଯାଉଥାନ୍ତି, ରେକର୍ଡ଼ିଂ କରିକି ଆଣିଥାନ୍ତି, ଯୁବବାଣୀ ପାଇଁ କରିଥାନ୍ତି, ଆଉ ଯୁବବାଣୀ ସହ କାମ ଗୁଡ଼ା କରୁଥାଉ, ଆଉ ବହୁତ ନାଟକ ସେଥିରେ କରିଛୁ, ବହୁତ ଇଏ କରିଛୁ। ସେଇ ଦିନରୁ ମୋର ଏଇ
1: ନାଟକ ଲେଖିବା ଆରମ୍ଭ ହେଲା,
0: ନାଟକ ଲେଖା ଚାଲିଛି, ଅଭିନୟ କରିଛି ସବୁବେଳେ, ଆଉ ଗୀତ ଲେଖିବା ଚାଲିଥାଏ।
1: ଆଚ୍ଛା,
0: ଆଉ ଗୀତ ଲେଖିବା ଚାଲିଥାଏ, ଏବଂ 1985 ମସିହାରେ ମୁଁ ସ୍ୱୀକୃତି ଲାଭ କଲି ଅଲ୍ ଇଣ୍ଡିଆ ରେଡ଼ିଓରେ। ତାପରଠୁ ଗୀତ ବାଜୁଛି
1: ବାଜୁଛି,
0: ନାଟକ ବି ଚାଲିଛି
1: ଚାଲିଛି ଚାଲିଛି,
0: ନାଟକ ବି ସ୍କୁଲମାନଙ୍କରେ ଆଗର ପିଲାମାନଙ୍କୁ ନାଟକ ଦେଖାଗଲେ, କ୍ଲବ୍ମାନଙ୍କରେ ନାଟକ ଶିଖେଇଲି, ନାଟକ ଲେଖିକି ଶିଖେ, ମୁଁ ଯାହା କରେ ନିଜେ। ସେଇ ଯେଉଁ 126ଟି ନାଟକ ଏପର୍ଯ୍ୟନ୍ତ ଲେଖା ହେଇଛି,
1: ଆଚ୍ଛା,
0: ସେ 126ଟି ନାଟକ ପ୍ରାୟ ପ୍ରତି ନାଟକ 10ରୁ ଉର୍ଦ୍ଧ୍ୱ ମଞ୍ଚରେ ମଞ୍ଚସ୍ଥ ହେଇଛି, ଏବଂ ସାରା ଭାରତରେ ସେ ମଞ୍ଚସ୍ଥ ହେଇସାରିଛି, ମୁଁ ନିଜେ ସେଥିରେ ଅଭିନୟ ସବୁ କରିଛି।
1: ଆଚ୍ଛା, ତ ଆପଣ ଯାହା ନାଟକ ଲେଖନ୍ତି ମଞ୍ଚ ନାଟକ ହିଁ ଲେଖନ୍ତି, ରେଡ଼ିଓ ପାଇଁ କେବେ ଦେଇଛନ୍ତି
0: ନା? ରେଡ଼ିଓ ପାଇଁ ନାଟକ ବହୁତ ବାଛି ମୋର, ଏଠି ଯେଉଁ ପିଏଲ୍ ଦାସ ଥିଲା ବେଳେ ଆମର ମୋର ପଥର ନାଟକ ଏଠି କରେଇଛନ୍ତି, ଆମର କନସର୍ଟ ପ୍ରୋଗ୍ରାମରେ ଏଠି କରେଇଛୁ, ଆଉ ଯେଉଁଟା ବହୁତ ଭଲ ହେଇଥିଲା। ରେଡ଼ିଓରେ ବାକ୍ସ ବାଜିଛି, ରେଡ଼ିଓରେ ପ୍ରାୟ 20-25ଟି ଖଣ୍ଡ ନାଟକ ମୁଁ ରେଡ଼ିଓରେ ବାଜିଛି, ଦୂରଦର୍ଶନରେ 17ଟି ନାଟକ ଏବେ ସୁଦ୍ଧା ବାଜୁଛି।
1: ଆଚ୍ଛା ସାର୍, ଏଠି ଆପଣ ତ ନାଟକ ଲେଖିଲେ ପ୍ରଥମେ ଏବଂ ପିଲାମାନଙ୍କୁ ନେଇକି ମଞ୍ଚସ୍ଥ କଲେ ନାଟକ, କେଉଁ ନାଟକ ପ୍ରଥମେ ଲେଖିଥିଲେ ଆପଣଙ୍କର କିଛି ମନେ ଅଛି?
0: ପ୍ରଥମେ ଉର୍ବଶୀ ନାଟକଟା ଲେଖିଥିଲି, ଉର୍ବଶୀ, ସେତେବେଳେ ପୁଅ ଝିଅମାନେ ହଉ, ପୁଅମାନେ ଝିଅ ହଉଥିଲେ, ଆଉ ମୋର ଗୋଟେ ସାଙ୍ଗ ଥିଲେ ରବୀନ୍ଦ୍ର ପଣ୍ଡା ବୋଲି, ସେ ଏବେ ବି ରିଟାୟାର୍ଡ଼ କରିସାରିଲେଣି, ସିଏ ହଉଥିଲେ ଉର୍ବଶୀ, ଆଉ ମୁଁ ହଉଥିଲି ସେଇଠୁ ଅର୍ଜୁନ,
1: ଝିଅ ଚରିତ୍ରରେ ସେ ଆସୁଥିଲେ।
0: ହଁ,
1: ଆଚ୍ଛା ସାର୍, ସେତେବେଳକୁ କ'ଣ ଅସୁବିଧା ସେମିତିଆ ଥିଲା ଯେ ଝିଅମାନେ ନାଟକ କିମ୍ବା ଏଇ ସଙ୍ଗୀତ କ୍ଷେତ୍ରକୁ ସେମିତି?
0: ସେ ସମୟର ରକ୍ଷଣଶୀଳତା ପରିବାର, ଆମର ଓଡ଼ିଆ ପରିବାର ସବୁ ରକ୍ଷଣଶୀଳ ପରିବାର, ଆଉ ଝିଅମାନଙ୍କୁ ଛାଡ଼ିଲେ ତାଙ୍କ ଚରିତ୍ର ନଷ୍ଟ ହେଇଯିବ, ତା ବାହା ହେଇପାରିବେନି, ଇଏ ହେଇପାରିବନି। ମୁଁ ତା ଉପରେ ଗୋଟେ ନାଟକ ମୋର ଅଛି, ଅଙ୍ଗାର ବୋଲି, ଅପେରାରେ ଯେଉଁମାନେ ଅଭିନୟ କରୁଥିଲେ ସେ ସମୟରେ ପୁଅମାନେ କରୁଥିଲେ, ସେମାନେ ହେଇଗଲେ କ'ଣ, ଆଉ ତାଙ୍କୁ ଆଉ ଯେତେବେଳେ ଝିଅମାନେ ଗଲେ ଅପେରାକୁ, ସେ ପୁଅମାନଙ୍କୁ ଆଉ ପଚରାଗଲା ନାହିଁ, କିନ୍ତୁ ପୁଅମାନଙ୍କର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ଭଳିଆ ହେଇଗଲା। ସେଇଭଳି ଗୋଟେ ଚରିତ୍ର ହେଉଛି, ମୁଁ କରୁଥିଲି ନିଜେ ମାଇଚିଆର ଚରିତ୍ର କରୁଥିଲି, ଯେଉଁଟାକି ସାର୍ ଅଲ୍ ଇଣ୍ଡିଆରେ ବେଷ୍ଟ ହେଇଥିଲେ ଆକ୍ଟର ହିସାବରେ। ଆଉ ସେହି ସମୟରେ ଝିଅ ଯେଉଁ ପ୍ରଥମେ ପ୍ରଥମେ ଯାଉଥିଲେ, ସେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ମାନେ ପାରିବାରିକ ସମସ୍ୟା ସବୁ ଅଭାବରେ ପଡ଼ିକି ଯାଉଥିଲେ, ଧନୀ ପିଲାମାନେ ଯାଉନଥିଲେ ସେତେବେଳେ, ଗରିବ ପିଲାମାନେ ପ୍ରଥମେ ଯିବା ଆରମ୍ଭ କଲେ, ଯେଉଁ ଆମର ଅନ୍ନପୂର୍ଣ୍ଣା ଥିଏଟରରେ ହେଉ, ଜନତା ରଙ୍ଗମଞ୍ଚରେ ହେଉ, ସୌରଭ ହରିକା ବର୍ତ୍ତମାନ ଅଛନ୍ତି, ଆଉ ସେମାନେ ପ୍ରଥମେ ଯିବା ଯାହା କଲେ, ଗରିବ ଝିଅମାନେ ଗଲେ, ଧନୀ ଝିଅମାନେ କେହି ଯାଇନାହାନ୍ତି। ତେଣୁ ସେ ଗରିବ ଝିଅମାନେ ଆକ୍ଟିଂ କରିବାକୁ ଗଲା ପରେ ଅପେରାରେ ତାଙ୍କୁ କିଭଳି ବ୍ୟବହାର କରାହେଉଥିଲା ଏବଂ ତାଙ୍କ ସମାଜ କେମିତି ଦେଉଥିଲେ, ରାତିରେ ତାଙ୍କୁ ଦେଖୁଥିଲେ ଆ ଏତେ ସୁନ୍ଦର, ଆକୁ ବାହା ହେଇ ପଡ଼ନ୍ତି କି ଏଇଭଳି ଭାବୁଥିବେ ପିଲାମାନେ, କିନ୍ତୁ ତାଙ୍କୁ ଯେତେବେଳେ ପ୍ରକୃତ ବାହା ହେବା ପାଇଁ ଗଲେ ସେତେବେଳେ
1: ସେ ପ୍ରକାର ସେ ସ୍ଥିତି ନଥାଏ।
0: କିନ୍ତୁ ସେ ଝିଅ ସେମିତି ନୁହଁ,
1: ହଁ ହଁ ହଁ,
0: ଝିଅମାନେ ସେମିତି ନୁହନ୍ତି, ତା ଚରିତ୍ର ସେମିତି
1: ନୁହେଁ,
0: କିନ୍ତୁ ସେମାନଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଦିଆହେଉଥିଲା, ସେ ସାମାଜିକ ବାଛନ୍ଦ କରାହେଉଥିଲା,
1: ସମାଜ ଯେଉଁ ଦୃଷ୍ଟିରେ ଗୋଟେ
0: ଦେଖୁଥିଲା, ତେଣୁ ସେଇ ଦୃଷ୍ଟିରୁ ସେତେବେଳେ ଯାଉନଥିଲେ। ଏବେ ବି ସେ ଅଛି, କିଛି ଅଂଶ ଏଇଟା ଅଛି ନାହିଁ ବୋଲି ନାହିଁ, ସରିଯାଇନି ପୁରା, ଅଛି ତଥାପି ବହୁତ ଜାଗରୁକ ଯେଉଁ ପରିବାର ଅଛନ୍ତି, ଆଉ ଯେଉଁମାନେ ଶିକ୍ଷିତ ଝିଅମାନେ ଶିଖିକି ଗଲେ, ଶିକ୍ଷିତ ହେଲେ, ମୋ ତ ଅନୁଷ୍ଠାନ ସମ୍ପର୍କ ଅନୁଷ୍ଠାନ ପ୍ରାୟ 8-10 ଝିଅ ଦାମା କରୁଛନ୍ତି। ଏବେ ତ ଆମେ କରିକି ଆସିଲୁ ମହାଦେବ ମହାକବି କାଳିଦାସ, କାଲକାଟାରେ କଲୁ, ବାରିପଦାରେ କଲୁ, ଆଉ ମୁଁ ନିଜେ କାଳିଦାସ ହେଉଥାଏ, ମୋ ଏଗ୍ନେଷ୍ଟ ଯେଉଁମାନେ ଝିଅ କରୁଥିଲା ବିଦ୍ୟାପତି, ସୁନ୍ଦର ଆକ୍ଟିଂ ଅଭିନୟ କରୁଛନ୍ତି,
1: ନିଶ୍ଚିତ ଭାବରେ ବଢ଼ିଆ କରୁଛନ୍ତି।
0: MSc ଆପଣଙ୍କର GM କଲେଜ ସେ ପଢ଼ୁଛି ଏବେ,
1: ଆଚ୍ଛା
0: MSc ସେକେଣ୍ଡ ଇୟର ସିଏ ଏବେ କରୁଛି ଗ୍ରାମୀଣ ଅଭିନୟ।
1: ଏବେ ଏବେ ମାନେ ଏଇ ସଙ୍ଗୀତ ନାଟକ କ୍ଷେତ୍ରକୁ ସମସ୍ତେ ଟିକେ ସଜାଗ ହେଲେଣି ଏବଂ ଆସୁଛନ୍ତି।
0: ସଙ୍ଗୀତ କ୍ଷେତ୍ର ପ୍ରଥମରୁ ଥିଲା, ସଙ୍ଗୀତ କ୍ଷେତ୍ରରେ ପ୍ରଥମ ଥିଲା, ନାଚଟା ଏବଂ ନାଟକଟା, ନାଚଟା ଥିଲା କିଛି, କିନ୍ତୁ ନାଟକ ନଥିଲା।
1: ତ ସାର୍ ଆଉ ଗୋଟେ କଥା କହିବେ, ଯେ ଆପଣ ତ ନାଟକ ଲେଖୁଛନ୍ତି, ତ କୁହାଯାଏ ନାଟକ ମଧ୍ୟ ସାହିତ୍ୟର ଗୋଟିଏ ଅଂଶ, ବଳିଷ୍ଠ ଅଂଶ ନିଶ୍ଚିତ ଭାବରେ। ତ ଯେତେ ବି ସୃଜନଶୀଳ ସାହିତ୍ୟିକ ଅଛନ୍ତି କିମ୍ବା ନାଟ୍ୟକାର ଅଛନ୍ତି, ସମାଜର ଚିତ୍ରକୁ ଦେଖିକି ହିଁ ତାଙ୍କର ସେମାନେ ତାଙ୍କର ସୃଜନଶୀଳତାର ଯେଉଁ କଥାଟାକୁ ନାଟକ ହଉ ହିସାବରେ ହେଉ, ଗଳ୍ପ ହିସାବରେ ହେଉ, କିମ୍ବା କବିତା ହିସାବରେ ହେଉ, ପରିପ୍ରକାଶ କରନ୍ତି ବୋଲି କୁହାଯାଏ। ତ ଆପଣ ଯେତେବେଳେ ନାଟକ ଲେଖନ୍ତି, ସମାଜର କେଉଁ କେଉଁ ଦିଗଟାକୁ ଆପଣ ସାଉଁଟନ୍ତି ଏବଂ
0: ଦେଖନ୍ତି? ମୋର ମାନେ ମୁଁ ମୋତେ ପ୍ଲସ୍ ପଏଣ୍ଟ ହେଇଗଲା କ'ଣ, ମୁଁ ଜଣେ ଶିକ୍ଷକ,
1: ଆଜ୍ଞା,
0: ପୁଣି ସଂସ୍କୃତ ସାହିତ୍ୟର ଶିକ୍ଷକ, ତେଣୁ ଭାଷା ସାହିତ୍ୟ ଉପରେ ମୋର ଟିକିଏ ଅଭିଜ୍ଞତା ରହିଛି। କେବଳ ଭାଷା ସାହିତ୍ୟ ନୁହଁ, ମୁଁ ପିଲାଦିନେ ରାମାୟଣ, ମହାଭାରତ, ଭାଗବତ ଯେତିକି ପୁରାଣ ଅଛି ସବୁ ପଢ଼ିଛି। ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ଉଭୟରେ ଯେତିକି କବ୍ୟ କବିତା ନାଟକ ଅଛି, ପ୍ରାୟ ପିଲାଦିନେ ମୁଁ ବହୁତ ଆଗ୍ରହ ସହକାରେ ପଢ଼ିଥିଲି। ତେଣୁ ଆମ ଭିତରେ ଗୋଟେ ସୃଜନଶୀଳତା ଭିତରେ ଆମ ଭିତରେ ସୃଷ୍ଟି ହେଉଥିଲା, ଯେ ମୁଁ ବି ଏମିତି ଲେଖନ୍ତି, ମୁଁ ବି ଏମିତି ଗୀତ ଲେଖନ୍ତି, ମୁଁ ବି ଏମିତି କିଛି କାମ କରିଯାଆନ୍ତି, ଯେଉଁଟାକି ଅନ୍ୟମାନଙ୍କର ପଢ଼ିଲେ ଅନ୍ୟମାନେ ଖୁସି ହେଉ, ଆମେମାନେ ଖୁସି ହେଉ, ଯେମିତି ମୋ ଲେଖା ପଢ଼ିଲେ ସେମିତି କିଛି ଯେମିତି ଖୁସି ହେବେ। ତେଣୁ ଏହି ଦୃଷ୍ଟିରୁ ମୁଁ ପ୍ରଥମେ ଦେଖୁଥାଏ କ'ଣ ହେଉଥାଏ, ଯେ ପରିବେଶ ଯେମିତି ଥାଏ, ସେ ପରିବେଶକୁ ଦେଖିଲା ପରେ, ପରିବେଶ ମିଶିଗଲା ପରେ ଯେଉଁଠି ସୃଷ୍ଟି ହେଉଥାଏ ଦ୍ୱନ୍ଦ୍ୱ, ସେଇଠି ଆମ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥାଏ। ମନେକର ଦେଖନ୍ତୁ, ଆମର ପିଲାମାନଙ୍କର ମୁଁ ଯେତେବେଳେ ଆଦିବାସୀ ଏରିଆରେ ଚାକିରି କଲି, ପିଲାମାନଙ୍କର ପାରିବାରିକ ଅବସ୍ଥା, ପିଲାମାନଙ୍କର ମାନେ ଶିକ୍ଷକ ଶିକ୍ଷା ଅବସ୍ଥା, ପିଲାମାନଙ୍କର ପାରିପାର୍ଶ୍ୱିକ ଅବସ୍ଥାକୁ ମୁଁ ଲକ୍ଷ୍ୟ କଲି। ଗୋଟିଏ ଘଟଣା ମୁଁ କହୁଛି, ଝିରପାଣି ହାଇସ୍କୁଲରେ ମୁଁ ଶିକ୍ଷକତା କଲାବେଳେ ପାଠ ପଢ଼ାଉଥିଲି, ଦିନେ ସେଦିନ ମୋ ଦେହ କଲ ନଥିଲା, ମୁଁ ଟିକିଏ ଧୀରେ ଧୀରେ ପାଠ ପଢ଼ାଉଥାଏ। ପିଲାମାନେ ସବୁବେଳେ ପାଠ ପଢ଼ିଲା ବେଳେ ଶିକ୍ଷକମାନେ ପଚାରନ୍ତି, ଆଚ୍ଛା ବୁଝିଲ କି ପିଲେ? ସେତେବେଳେ ପିଲାମାନେ କହନ୍ତି ହଁ ସାର୍, ହଁ ଆଜ୍ଞା। କିନ୍ତୁ ସେଦିନ ପିଲାମାନେ କହିଲେ, ଆଜି ଆଜ୍ଞା ବହୁତ ଭଲ ବୁଝିଲୁ। ମୁଁ କହିଲି, ତା ମାନେ ଆଗରୁ ଯେଉଁଟା ମୁଁ କହୁଥିଲି ସେଇଟା ତୁମେ ବୁଝିପାରୁନଥିଲ? ସେମାନେ କହିଲେ, ନାଇଁ ସାର୍, ଆପଣ ଟିକେ ସ୍ପିଡି କହନ୍ତି ତ, ଆମେ ଘରେ କହୁ ସାଧ୍ରୀ ଭାଷା, ବାଟରେ କହୁ ହିନ୍ଦୀ, ଆଉ ଆପଣ ଓଡ଼ିଆରେ ସିଧି ସ୍ପିଡି କହିଲା ବେଳକୁ ଆମେ ସାର୍ ବୁଝିପାରୁଲା। ସେଉଠୁ ମୁଁ ମଧ୍ୟ ସେ ପିଲାମାନଙ୍କୁ ଶିଖିଲି, ଏବେ ମୁଁ ଯାହା କହିବି ଧୀରେ ଧୀରେ କହିବି। ଏଇସବୁ ଆଲୋଚନା ଚାଲିଲାବେଳେ ଗୋଟେ ପିଲା କ'ଣ କହୁଛେ ଢୋଳେଇଥାଏ, ତାପରେ ବିରକ୍ତ ହେଲି, ଠିଆ କରିଦେଲି, ସେ ପିଲା କାନ୍ଦି ପକାଇଲା। ସେଠୁ ମୁଁ କହିଲି, କ'ଣ ହେଲା? ମୋ ଟିକିଏ ବାଧିଗଲା, ମୋତେ ଯେଉଁ ରାଗି ହେଇଥିଲି ସବୁ ପୁରା ମୋ ରାଗ ଛୁଟିଗଲା, ପିଲାଟା କାହିଁକି କାନ୍ଦିଲା? ସେଠୁ ପାଖ ପିଲାଟି କହିଲା, ସେଥିରେ ଦୁଇ ଦିନ ହେଲା ସେ ଖାଇନି ସାର୍।
1: ଓହୋ,
0: ଦୁଃଖ ହେଲା, କାହିଁ ଖାଉନି? ଆଉ ହେଲା ଟିକେ ଟିକେ ବସ୍ ବସ୍ ବସ୍ ବସ୍, ସାଙ୍ଗେ ସାଙ୍ଗେ ମୁଁ ଗୋଟେ ପାଉଁରୁଟି ମଗେଇକି ନେଇକି ଗଲି, ଛାଡ଼ିକି ପଡ଼ୁତା ଆଣିକି ତାକୁ ଦେଲି, ପାଣିଟି ପିଇଲି, କ'ଣ ହେଇଛି? ସେଠୁ ସେ ପିଲା ତ କିଛି କହିଲାନି, ସାଙ୍ଗମାନେ କହିଲେ ତା ବାପା ହେଉଛି ମଦ ପିଏ, କାମ ଦାମଟେ କରେନି, ମାଆ ଯାଆନ୍ତି କାମ କରିବା ପାଇଁ, ଆଉ ମାଆ ଯାହା ଆଣନ୍ତି ତାକୁ ଛଡ଼େଇ ନେଇକି ମଦ ପିଇ ଦିଏ, ଆକୁ ପାଠ ପଢ଼ାଇବନି, ଆକୁ କାମ କରିବା ପାଇଁ ଡାକୁଛି। ସେଠୁ ମୋତେ ବହୁତ ବାଧିଲା, ମାନେ ମଣିଷ ହୃଦୟକୁ ଯେପର୍ଯ୍ୟନ୍ତ ନ ବାଧିଛି,
1: ଆଜ୍ଞା,
0: ସେ ପର୍ଯ୍ୟନ୍ତ କିଛି ସେ ଲେଖିପାରିବନି, ଆଉ ଯେଉଁ ଲେଖାଟା ଲେଖିବ ସେ ଲେଖାଟା ଷ୍ଟ୍ରଙ୍ଗ୍ ଲେଖା ହେବ। ହୃଦୟକୁ ବାଧିବା କଥା। ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ସେମିତି ମଣିଷର ହୃଦୟ ମନ୍ଥନରୁ ଯେକୌଣସି ସାହିତ୍ୟ ବାହାରିବ।
1: ଠିକ୍ ଠିକ୍।
0: ସେଠୁ ମୁଁ ଗଲି, ତା ପଛେ ପଛେ ଗଲି, ସେତେବେଳେ ସାଇକେଲ ମୋର ଥିଲା, ସାଇକେଲ ବସିକି ନଦୀ ଆରପାରିକି ଧୀରପାଣିର ନଦୀ ଆରପାର ସେ ଗାଁଟା, ସେ ଗାଁ ଗଲି। ଗାଁ ଗଲା ବେଳକୁ ସତରେ ସେ ପିଲାଟି ଲୋକଟି ମଦ ବିକି ପାଟିମୁଣ୍ଡ କରୁଛି, ଆମେ ଗୋଟମ କରିଦେଲା, ମୋତେ ବି ବହୁତ ବିଗିଡ଼ିଲା। ତା'ପରେ ମୁଁ ତାକୁ ବିଗିଡ଼ା ଆରମ୍ଭ କରିଦେବି, ବଡ଼ ପାଟି କଲି, ଥାନାକୁ ନେଇଯିବି, ଡରିଗଲା ଟିକେ। ଆଉ ଆଉ ପାଠପଢ଼ା ବନ୍ଦ କରିବୁନି, ଆଉ କାମ କରିବୁ, ଆକୁ କାମ କରିବାକୁ ଦେବୁନି, ତା ମା' ତ କାମ କରୁଛି, ପାଠ ପଢ଼ୁଛି, ତୁ କିଏ କହିବା ପାଇଁ। ସେତେବେଳେ ଆମ ଖାଦ୍ୟ ଫାଦ୍ୟ ମିଳୁନଥିଲା ଏମିତି, ଯେ ଆଜିକାଲି ଯେମିତି ଖାଦ୍ୟ ମିଳୁଛି, ସେତେବେଳେ ଖାଦ୍ୟ ମିଳୁନି। କହୁଛି ଏଇଟା 83 ଆଡ଼େ କଥା କହୁଛି,
1: ଆଜ୍ଞା ଆଜ୍ଞା,
0: ଖାଦ୍ୟ ଫାଦ୍ୟ ମିଳୁନଥିଲା। ତେଣୁ ସେଠୁ ଦେଖିଲା ପରେ ସେଇ ଯେଉଁ ମନ ଭିତରେ ସୃଷ୍ଟି ହେଲା, ନାଟକ ଦେଖିଲି ଘାସ ଫୁଲ,
1: ଓ
0: ଯେଉଁଟାକି 10,000 କପି ଛାପିଥିଲା ଗଭର୍ଣ୍ଣମେଣ୍ଟ ପରିସା, ଏବଂ ଯେଉଁଟାକି ସାରା ଓଡ଼ିଶାରେ ପ୍ରହଳ ସୃଷ୍ଟି କରିଥିଲା। ସେ ଯେଉଁ ଆମର ଚିଫ୍ ସେକ୍ରେଟାରୀ ଅସିତ୍ ତ୍ରିପାଠୀ ଯିଏ ରିଟାୟାର କଲେ, ସେ ଥିଲେ IDM ରାଉରକେଲାରେ, ଆଉ ସିଏ ତାକୁ ନେଇକି ମୋର ସେଇ ପିଲାମାନେ, ଯେଉଁ ପିଲାଟି କରୁଥିଲା ମାଡ଼ ମାନେ ଖାଇ ପାଠ ପଢ଼ୁନଥିଲା, ସେଇ ପିଲା ହିଁ ସେ ମେନ୍ ଆକର
1: ତାର ଚରିତ୍ର ହିଁ ନିଜେ
0: ନିଜେ
1: ଅଭିନୟ କଲେ।
0: ଆଉ ଆଦିବାସୀ ପିଲାଙ୍କୁ ନେଇ ମୁଁ ସାରା ଓଡ଼ିଶା ବୁଲିଥିଲି, ଆଉ ଯେଉଁଟାକି ମୋ ଜୀବନର ସମ୍ପୂର୍ଣ୍ଣ ବହୁତ ବଡ଼ ଅଭିଜ୍ଞତା। ତେଣୁ ମୁଁ ଯେଉଁ ନାଟକ ଲେଖେ ବା ଯେଉଁ କବିତା ଲେଖେ, ଆଚ୍ଛା ମୁଁ ଆଧୁନିକ କବିତା ଲେଖିପାରେନି, କାରଣ ସେତିକି ମୁଁ ପ୍ରେମ ଜୀବନରେ କରିନି, କାହିଁକି ନା
1: ଯେ ସାର୍ ମାନେ ପ୍ରେମ ନକଲେ
0: ନା ପ୍ରେମ ନକଲେ
1: କବିତା ଲେଖି ହୁଏ,
0: ଲେଖି ହୁଏ, କିନ୍ତୁ ପ୍ରେମ କରି ପ୍ରେମର ଅନୁଭୂତିଟା ମୋର ସେତିକି ନାହିଁ, ମନେ କଥା ଅନୁଭୂତି ହିଁ ସବୁ ଲେଖିପାରେ। କାରଣ ମୁଁ ପିଲାବେଳେ ମା' ମରିଗଲେ 13-14 ବର୍ଷ ସମୟରେ, ବାପା ପାରାଲିସିସ୍, ଚାରିଟା ଭାଇ ଭଉଣୀ, ସେମାନଙ୍କୁ ମଣିଷ କରିବା, ସେମାନଙ୍କୁ ଇଏ କରିବା, ପାଠ ପଢ଼ିବା, ଦିଦିଟା ଏମ୍ଏ କଲି,
1: ସବୁ ଦାୟିତ୍ୱ
0: ନିଜେ ପାଠ ପଢ଼ିବା, ପିଲାମାନେ ପାଠ ପଢ଼ିବା, ତା ଭିତରେ ବାହା ବି ହେଇପଡ଼ିଲି, ନ ବାହା ହେଲେ ବାକ୍ୟ ହେଇପାରିବ ନା, ଆଦିରେ ବାହା ହେଇପଡ଼ିଲି, ଆଉ ତାହା ହଉ ତା ଭିତରେ, କିନ୍ତୁ ଭକ୍ତି ସାର ମୋ ଭିତରେ ପୁରିକି ରହିଲା।
1: ଠିକ୍ ଠିକ୍।
0: ତେଣୁ ଭକ୍ତି ସଙ୍ଗୀତ ମୋର ସବୁଗୁଡ଼ିକ, ଯଦି କହିବେ ଗୋଟେ ଗାଇକି ବର୍ତ୍ତମାନ,
1: ଆଜ୍ଞା ନିଶ୍ଚିତ ଭାବରେ ଆମେ ଶୁଣିବା ପାଇଁ ଚାହିଁବେ, ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଏଇ କଥା ବି ଆମେ ନିଶ୍ଚିତ ଭାବେ ଆଗକୁ ପଚାରିଥାନ୍ତୁ।
0: ଆଚ୍ଛା, ଯେତେବେଳେ ମୁଁ ପ୍ରଥମେ ଆସିକି ନା ରାଉରକେଲାକୁ ଟ୍ରାନ୍ସଫର୍ ହେଇଗଲା ଧୀରପାଣିକୁ, ସେ ସମୟରେ ସାଇକେଲ ମାରିକି ଆସୁଥାଏ, ଆଉ ଜଗନ୍ନାଥଙ୍କୁ ବହୁତ ଦିନ ହେଲା ଦେଖିନଥାଏ। ଆଉ ସେତେବେଳେ ଶଙ୍ଖଟେ ବାଜିଲା 8-9 ସେକ୍ଟର ପାଖରେ, ସେଠୁ ସାଇକେଲଟି ମୋତେ ଅଟିକିଗଲା, କଲମ ପାଖରେ ଥାଏ, ହବଡ଼େ ଥାଏ, ସେ ଲେଖିଲି ଗୀତଟି, ବୁଦ୍ଧପ୍ରସାଦ ରାଓ ଆପଣଙ୍କର ସିଙ୍ଗର, ଭଲ ସିଙ୍ଗର, ଆଉ ତାଙ୍କୁ ଦେଲି ସ୍ୱର କରିବା ପାଇଁ, ସେ ଲେଖିକି ସ୍ୱର କରିଥିଲେ।

0: ଏମିତି ଲେଖା ହେଇଗଲା। ମୁଁ ବି ଶିଖୁଥିଲି ଗୀତ, ବିଶାରଦ କରିଛି ହିନ୍ଦୁସ୍ତାନୀ କଷ୍ଟମ ଗୀତରେ,
1: ଜଣା ବି ପଡ଼ୁଛି ଆପଣ ଭଲ ଗାଉଛନ୍ତି।
0: ଆଉ ମୁଁ ଗାଇବା ଛାଡ଼ିଦେଲେଣି ବହୁତ ଦିନ ହେଲା, କିନ୍ତୁ ଗୀତ
1: ଅଛି ସେ କଣ୍ଠସ୍ୱରଟା ଅଛି,
0: ଗାଇପାରିବେ। ନାଟକର ସଙ୍ଗୀତ କରିବା, ନାଟକରେ ନାଚ ନୃତ୍ୟ ମଧ୍ୟ କରିଛି, ଶିଖିଛି, 4 ବର୍ଷ ଶିଖିଛି।
1: ସାର୍ ଏଇ କଥା ବି ଆପଣ ଯାହା କଥାଟାକୁ ବାହାର କରିଦେଲେ ଯେ ପ୍ରକୃତିରେ ନାଟକ କହିଲେ ଆମେ ସାଧାରଣ ଭାବରେ ବୁଝୁ ଯେ କିଛିଟା ଚରିତ୍ର ଆସିବେ ଏବଂ ତାଙ୍କ ଭିତରେ ଗୋଟେ ସଂଳାପ ହେବ ଏବଂ ଗୋଟେ ବିଷୟବସ୍ତୁକୁ ସେମାନେ ଉପସ୍ଥାପନ କରିବେ, ଲୋକ ଦେଖିବେ, ଏଇଆ। କିନ୍ତୁ ଆପଣ ଯେଉଁ କଥା କହୁଥିଲେ ସେ ନାଟକରେ ବର୍ତ୍ତମାନ ସଙ୍ଗୀତର ଯେଉଁ ପ୍ରୟୋଗ, ତାପରେ ନୃତ୍ୟ ବି ଆସିଗଲାଣି ସେ ନାଟକରେ, ଏ କଥାଟାକୁ ଆପଣ କେମିତି ଦେଖନ୍ତି ଏବଂ କେମିତି ତାହା ବର୍ତ୍ତମାନ
0: ନାଟକ ଶୁଣନ୍ତୁ, ନାଟକଟା ହେଉଛି ଆତ୍ମା ହେଉଛି ତାର କାହାଣୀଟା ପୁରା,
1: ଆଜ୍ଞା,
0: ରସ ଥିବ, ରସ ଥିବା କାହାଣୀଟା। ନାଟକ ଲେଖିଲା ପୂର୍ବରୁ ନାଟ୍ୟକାର ନିଶ୍ଚିତ ଭାବରେ ତାର ଅନୁଭୂତି ରହିବା କଥା, ଯେଉଁ ବିଷୟରେ ଲେଖୁଛି ତା ବିଷୟରେ ପ୍ରତ୍ୟକ୍ଷାନୁଭୂତି ବହୁତ ରହିବା କଥା, ପଢ଼ିକି ଅନୁଭୂତି ନୁହଁ, ପ୍ରତ୍ୟକ୍ଷାନୁଭୂତି ନହେଲେ ହେବନି। ପ୍ରତ୍ୟକ୍ଷାନୁଭୂତି ନାଟକ ଲେଖିବା ଆରମ୍ଭ କଲା, ନାଟକରେ ଏକ ସଂଘାତ ରହିବ, ଷ୍ଟୋରିଟା ଷ୍ଟ୍ରଙ୍ଗ ଷ୍ଟୋରି ହେଲା, ସଂଘାତ ରହିବ, ସଙ୍ଗୀତ ରହିବ, ନୃତ୍ୟ ରହିବ,
1: ଆଜ୍ଞା,
0: ସବୁରେ ନୃତ୍ୟ ରହିବ କିଛି
1: ମାନେ
0: ନାହିଁ, ସଙ୍ଗୀତଟା ନିହାତି, ସଙ୍ଗୀତ ହୁଏତ ସଙ୍ଗୀତ ଲେଖା ଗୀତ ନ ବାଜି ନପାରେ, କିନ୍ତୁ ସଙ୍ଗୀତର ଯେଉଁ ମନେ କରନ୍ତୁ ଗୋଟେ କରୁଣ ରସ ସୃଷ୍ଟି ହେବ, କରୁଣ ସୃଷ୍ଟି କରିବା ପାଇଁ ଯେଉଁ ପ୍ରବେଶ ପରିବେଶ ସୃଷ୍ଟି କରିବା, ନାଟକ ଭିତରେ ନ ରହିଲେ ସେ କରୁଣ ପଶିବ କେମିତି,
1: ଠିକ୍ ଠିକ୍,
0: ଡାଇଲଗ୍ ଗୁଡ଼ା ସେମିତି ଡାଇଲଗ୍ କହିଲା ବେଳେ ବା ସଂଳାପ କହିଲା ବେଳେ ସେତିକି ଗ୍ୟାପ୍ ନ ଦେଲେ ସଙ୍ଗୀତ ପଶିବ କେମିତି। ସଙ୍ଗୀତ ଜ୍ଞାନ ନଥିଲେ, ନା ନୃତ୍ୟ ଜ୍ଞାନ ନଥିଲେ, ଏବଂ ଆପଣଙ୍କ ଅନୁଭୂତି ନଥିଲେ, ସେଭଳି ଆପଣ ହୃଦୟ ଭିତରେ ମନ୍ଥନ ନ ହେଉନଥିଲେ, ସେ ନାଟକ ହେଇପାରିବନି। ଏବେ ଆମେ ନାଟକ କରି ଆସିଲୁ ମହାକବି କାଳିଦାସ, ମହାକବି କାଳିଦାସରେ ଆପଣ ଦେଖିବେ ତା ଭିତରେ ପ୍ରଥମ ଆରମ୍ଭ କରିଛି ମହାକବି କାଳିଦାସଙ୍କର ଯେଉଁ ଆପଣଙ୍କର ଯେଉଁ ଋତୁସଂହାର, ଋତୁସଂହାର ବସନ୍ତ ଋତୁର, ବସନ୍ତ ଋତୁରେ ବର୍ଣ୍ଣନା କରିଛନ୍ତି, ସେ ଋତୁସଂହାର ବର୍ଣ୍ଣନା ହେଉଥିବ ଗୀତରେ ତାକୁ ମୁଁ ଓଡ଼ିଶୀ ଢାଞ୍ଚାରେ ତା ନୃତ୍ୟ ଆରମ୍ଭ କଲି। ନାଚ ହେଉଛି କେଉଁଠି, ଗୋଟେ ବେଶିଆବାଡ଼ିରେ,
1: ଏଇଟା ପ୍ରଥମେ ତାର ସିନ୍
0: ଆରମ୍ଭ ହଉ, ଦେଖନ୍ତୁ ବେଶିଆବାଡ଼ିରେ ଆରମ୍ଭ ହେଉଛି, ବେଶିଆବାଡ଼ିରେ ପୁଣି କେଉଁଟା ସଂସ୍କୃତ ଶ୍ଳୋକ, ଓଡ଼ିଶୀ ନୃତ୍ୟ, ଯିଏ ଯାଇଛି ଜଣେ ତାର ଯେଉଁ ଗ୍ରାହକ ଯିଏ ସେ ହେଉଛି ପଣ୍ଡିତ, ଚିନ୍ତା କରନ୍ତୁ ନାଟକ କେମିତି ଆରମ୍ଭ ହେଉଛି, କାଳିଦାସ କେମିତି ଆରମ୍ଭ ହେବ, ସେ ପଣ୍ଡିତ କହୁଛି, ପଣ୍ଡିତ କହୁଛି, ପଚାରୁଛି ତାକୁ, ସେ ବେଶିଆ ଯେ ବେଶିଆକୁ ପଚାରୁଛି, ଆରେ ତୁମେ ଏଇସବୁ କରିକି କ'ଣ ତୁମେ ପେଟ ପୂରଣ କରୁଛ, ନା ଆପଣ ଭଳିଆ ତ ଗ୍ରାହକ କିଛି ଆସୁଛନ୍ତି, ମୁଁ ସଂସ୍କୃତ ସାହିତ୍ୟ ଉପାସକ, ମୁଁ ଆମ ଭାରତୀୟ ସଂସ୍କୃତି ସାହିତ୍ୟ ପରମ୍ପରାକୁ ଭଲ ପାଏ, ତେଣୁ ମୁଁ ତାରି ମାଧ୍ୟମରେ ଯେତିକି ପଇସା ଆସିବ ଆସିବ, ଯାହା ଚଳୁଛି ଚଳୁଛି, ଏମିତି କଥା ହଉ ଆସି ହେଇଛି କାଳିଦାସଙ୍କ କଥା।
1: ଓହୋ,
0: ସେ ଯେଉଁ ସୂତ୍ରଧର କାଳିଦାସ କଥା ଆଣିଲେ, ପୁଣି କାଳିଦାସ କାଳିଦାସ କଥାକୁ ଚାଲିଗଲା। କାଳିଦାସଙ୍କର ଯେଉଁ ଯେଉଁ ତାଙ୍କ କବିତା ଭିତରେ ଯାହା ଯାହା ଟିକେ ଟିକେ ଅଛି ମୁଁ ତାକୁ ସଂଗ୍ରହ କଲି, ଏବଂ ଯେଉଁମାନେ ମତାମତ ଦେଇ ତାଙ୍କୁ ସଂଗ୍ରହ କଲା ପରେ ସେ ନାଟକଟି କରାହେଇଛି।
1: ତ ସାର୍, ଆମେ ଯଦି ନାଟକର କଥା କହିବା, ଆପଣ ତ କହିଲେ ଯେ ନାଟକରେ କେମିତି ସଙ୍ଗୀତର ତାର ଗୁରୁତ୍ୱ ରହିଛି, ତା ସହିତ ଯଦି ସେମିତି ସାଧାରଣ ଭାବରେ ଜଣେ ଶ୍ରୋତା କିମ୍ବା ପାଠକ ଭାବେ ଯେ ନାଟକ କହିଲେ ସଂଳାପର ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତ ସଂଳାପ ଲେଖିଲା ବେଳେ ଶବ୍ଦ, ତାପରେ ଯେଉଁ କାହାଣୀର ସେ ଚରିତ୍ର କେଉଁ ବାଟରେ ଯାଉଛି, କେଉଁ ରସରେ ତାକୁ ଆପଣ ଉପସ୍ଥାପନ କରିବା ପାଇଁ ଚାହୁଁଛନ୍ତି, ସେଇଟା କ'ଣ ଡିମାଣ୍ଡ କରୁଛି, ଏ ଅନେକ କଥା ଆପଣ ହୁଏତ କରୁଥିବେ। ତ ସଂଳାପର କଥା ଯେତେବେଳେ ଆସିଛି, ଆମେ ଚାହିଁବୁ ଆପଣଙ୍କ କଣ୍ଠରୁ ଟିକିଏ ସଂଳାପ ଶୁଣିବୁ, ଏବଂ ଏଇ ସଂଳାପ ଲେଖିଲା ବେଳେ ଆପଣ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଅନ୍ତି, କେମିତି ସଂଳାପ ଲେଖନ୍ତି, ସେ କଥା ଟିକିଏ କହିବେ।
0: ସଂଳାପ ଲେଖିଲା ବେଳେ ପାତ୍ରୋଚିତ ସଂଳାପ ହେବା କଥା, ଯିଏ ଯେଉଁ ଚରିତ୍ର କରୁଛି, ଯେଉଁ ଚରିତ୍ର ତୁମେ ନେଇଛନ୍ତି, ଆପଣ ନେଇଛନ୍ତି ଗାଉଁରୀ ଚରିତ୍ର, ଗାଁ ଭାଷା ରହିବା କଥା।
1: ଆଚ୍ଛା,
0: ମୁଁ ସମ୍ବଲପୁରୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାଙ୍କ ଲୋକ ମୁହଁରେ ଶୁଦ୍ଧ ଓଡ଼ିଆ ଦେଇ ହେବ ନାହିଁ, ତାଙ୍କର ଯେଉଁ ଭାଷା ଅଛି ସେ ଭାଷା ଦେବା।
1: ଆଜ୍ଞା,
0: ପାର୍ଲି ନାଟକ ମୋର ଅଛି, ତୁମେ ପୁରୁଷମାନେ ଯେଉଁ ନାଇଁ ପାରିଲ, ମୁଇଁ ସେଟା ପାର୍ଲି, ଆଇ କୁଡ୍, ସେଟା ହେଉଛି ଆପଣ ସଂଗୀତ ଏକାଡେମୀ ନୂଆ ନୂଆଦିଲ୍ଲୀ ଦ୍ୱାରା ହେଇଥିଲା, ଇଜେଡ଼ିସିରେ ସାରା ଭାରତରେ ହେଇଛି ସେ ନାଟକ, ବଢ଼ିଆ ନାଟକଟେ ସେଟା ବି। ଯେଉଁ ଆମର ଯେଉଁମାନେ ପାରୁ ସେ ଝିଅ ନାଁ ଦେଇଛି ପାରୁ, ଏବଂ ଗୌଁତିଆମାନେ ଯେମିତି ଅତ୍ୟାଚାର କରୁଥିଲେ ସେ ଅତ୍ୟାଚାର ମୁଁ ଦେଖେଇ ତାରିତରେ ମୁଁ ଦେଖିଛି, ସେଟାକୁ ଦେଖିଛି, ତା କରାଇଛି, କର୍ମା ନାଚ ଅଛି, ସବୁ ତା ଭିତରେ ଅଛି।
1: ଓହୋ,
0: ଆଉ ମାନେ ଆପଣ ସଂଳାପ କଥା କହିଲେ, ଯେଉଁ ବର୍ତ୍ତମାନ କାଳିଦାସଙ୍କୁ ଯେତେବେଳେ ତାଙ୍କ ସ୍ତ୍ରୀ ମାନେ ଯେତେବେଳେ ତାଙ୍କୁ ନିର୍ବାସନ ହେଉଛି, କାହିଁକି ନିର୍ବାସନ ହେଉଛି, ସିଏ ଯାଉଛନ୍ତି ବେଶିଆବାଡ଼ି ଯାଉଛନ୍ତି ବୋଲି, କାହିଁକି ଯାଉଛନ୍ତି ନା, କାମିନୀ ହେଉଛନ୍ତି କାଳିଦାସଙ୍କର ସଂସ୍କୃତ ସାହିତ୍ୟକୁ ଯେତିକି ତାଙ୍କର କାବ୍ୟ କବିତାକୁ ସେ ନୃତ୍ୟ ମାଧ୍ୟମରେ ପରିବେଷଣ କରନ୍ତି, ତେଣୁ ସିଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କ ସିଏ ତାଙ୍କ କାବ୍ୟ କବିତାକୁ ଭଲ ପାଆନ୍ତି, ଇଏ ତାଙ୍କ ନୃତ୍ୟକୁ ଭଲ ପାଆନ୍ତି, ତେଣୁ ଦୁଇ ଜଣଙ୍କ ମିଶ୍ରଣ ହୁଏ ଯାଆନ୍ତି। କିନ୍ତୁ ସେଟାକୁ ନେଇକି ତାଙ୍କର ଯେଉଁ ତାଙ୍କୁ ସହି ନ ପାରୁଥିବା କିଛି ପଣ୍ଡିତ ରାଜାଙ୍କ ପାଖରେ କହିଦେଲେ ଯେ ଇଏ ହେଉଛନ୍ତି, ସେଠି ଯାଇକି ତାଙ୍କର ଖରାପ ଚରିତ୍ର ପାଇଁ ଯାଉଛନ୍ତି। ତେଣୁ ସେଟା ରାଜା କିଛି ନ ବୁଝିକି ରାଜା ତାଙ୍କୁ ଯେହେତୁ ସେ ତାଙ୍କର ରାଜନର୍ତ୍ତକୀ ଥିଲେ ଆଉ ତାଙ୍କ ଘରକୁ ଯାଉଛନ୍ତି, ତେଣୁ ତାଙ୍କୁ ନିର୍ବାସନ ଦେଇଦେଲେ
1: କାଳିଦାସଙ୍କୁ।
0: ସେ ନିର୍ବାସନ ଦେଲା ପରେ ଯେଉଁଟାକି ନିର୍ବାସନ ପରେ ବର୍ଷ ପରେ ଲେଖିଥିଲେ ମେଘଦୂତ ଲେଖିଛନ୍ତି।
1: ଆଚ୍ଛା, ହଁ ହଁ,
0: ମେଘଦୂତ ଲେଖିକି ପଠାଇଛନ୍ତି ନିଜ ପତ୍ନୀଙ୍କ ପାଖରୁ ପତ୍ର। ସେ ଯିବା ପୂର୍ବରୁ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ବିଶ୍ୱାସ କରୁନାହାନ୍ତି, ତାଙ୍କୁ କହୁଛନ୍ତି ତୁମେ ଚାଲିଯାଅ। ଏ କହିଲେ ଆମେ ମୁଁ ଯଦି ଯିବି ତାହେଲେ ଦୁଇ ଦିନ ପଳେଇବା। ନାଇଁ ମୁଁ ଯିବିନି, ମୁଁ ତୁମ ସାଙ୍ଗରେ କୁଆଡ଼େ ଯିବିନି, ତୁମ ଚରିତ୍ରହୀନ। ସେଠି କହୁଛନ୍ତି ବିଦ୍ୟୋତ୍ତମେ, କେବଳ ପତ୍ନୀ ହିଁ ପତିର ଚରିତ୍ରବତ୍ତାର ପ୍ରମାଣପତ୍ର ଦେଇଥାଏ। ତୁମେ ଯଦି ମୋତେ ଅବିଶ୍ୱାସ କରିବ ତାହା ବିଶ୍ୱାସ କରିବ କିଏ? କିଏ ମୋତେ ଚରିତ୍ରବାନ ବୋଲି କହିବ? ତାପରେ ଏହା ତାକୁ ଢେର ସମୟ କରି ଛାଡ଼ିଦେଉଛନ୍ତି। ମୁଁ ଚାଲିଯାଉଛି ବିଦ୍ୟୋତ୍ତମେ, ହେଲେ ମନେ ରଖିବ ମୁଁ ଯେଉଁଠି ଥିବି ଯେମିତି ଥିବି ତୁମକୁ ସବୁବେଳେ ଆଗଭଳି ସ୍ନେହ କରୁଥିବି, ଭଲ ପାଉଥିବି, ସୁଖରେ ରୁହ, ଶାନ୍ତିରେ ରୁହ। ଏତିକି କହିକି ସେ ଯାଇଛି, ତାଙ୍କ ପତ୍ନୀ ଆଖିରୁ ଲୋଭ ହୋଇଛି, ପଳେଇଛନ୍ତି। ଏହିସବୁ ଚରିତ୍ର ଚିତ୍ରଣ କଲାବେଳେ ଲେଖକ ସବୁବେଳେ ଚିନ୍ତା କରିବା କଥା ଯେ ମୁଁ ଯାହାକୁ ନେଉଛି ଯେମିତି ଦର୍ଶକମାନେ ଖୋଜିବେ, ଆରେ ମୁଁ ସେଇଟା କି ଏହା କହିବେ। ଏବେ ଅକ୍ଟୋବର 12 ପାଇଁ ଗୋଟେ ନାଟକ ଲେଖା ଚାଲିଛି, ମାତା ନିନ୍ଦତି ନା ଭିନନ୍ଦତେ ପିତା ଭ୍ରାତାନ ସମ୍ଭାଷସେ, ଏମିତି ଯେଉଁ ଆମର ନାଇଁ ଶ୍ଳୋକଟା ଅଛି, ବେକାର ଗଳ୍ପ ଯେଉଁଟା ଥିଲା, ସେଇ ଶ୍ଳୋକକୁ ମାଧ୍ୟମ କରିକି ହ୍ୟର୍ଥସ୍ୟ ସର୍ବେ ବସା, ଅର୍ଥରେ ସବୁ ବସା, ଗୋଟେ କମେଡ଼ି ନାଟକ କରୁଛି, ଅର୍ଥ ଦ୍ୱାରା କେମିତି ସମସ୍ତେ ବସିଭୂତ ହୁଅନ୍ତି ଚାଲିଛି। ଆପଣ ଆସିଲା ବେଳେ ମୁଁ ଲେଖୁଥିଲି।
1: ଆଚ୍ଛା, ନାଟକ ନିର୍ଦ୍ଦେଶନାରେ କ'ଣ ଭୂମିକା ରହିଛି ସାର୍?
0: ନାଟକ ନିର୍ଦ୍ଦେଶକ ଆଜିକାଲିକା ନିର୍ଦ୍ଦେଶକ ବର୍ତ୍ତମାନ ଟିକେ ଇଏ ହେଇପାରେ, ସେମାନେ କ'ଣ କରୁଛନ୍ତି, ଆମର ଭାଷା ଯେଉଁ ଭାଷାକୁ ଭାଷାରେ ନାଟକ ଲେଖିଲା ଲେଖାଗଲା, ଯେଉଁ ସଂଳାପ ରହିଲା, ଯେଉଁ କଥା ରହିଲା, ତାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି। ଏବେ ଭିଜୁଆଲାଇଜେସନ୍କୁ ବେଶୀ ଦେଖୁଛନ୍ତି, ଲାଇଟିଂରେ ବେଶୀ କାମ କରୁଛନ୍ତି, ସଙ୍ଗୀତରେ ନୃତ୍ୟରେ ଭିଜୁଆଲାଇଜେସନ୍ରେ କାମ କରୁଛନ୍ତି, ଯାହାଦ୍ୱାରା ମୋ ମତରେ ଏଇଟା ହୋଇ ବହିରେ ଆକୁ କିଏ ନ ମାନିପାରନ୍ତି, ମୋ ମତରେ ନାଟକ ହେଉଛନ୍ତି ବଳିଷ୍ଠ ମାଧ୍ୟମ, ଭାଷା ସଂସ୍କୃତିକୁ ବଞ୍ଚାଇ ରଖିବା ବଳିଷ୍ଠ ମାଧ୍ୟମ।
1: ଆଜ୍ଞା ଆଜ୍ଞା,
0: ତାର ସେଇ ଅଂଶଟା ନଷ୍ଟ ହେଇଯାଉଛି। ଭାଷା ଯଦି ନ ରହିବ, ଯଦି ସଂଳାପ ଉଚ୍ଚକୋଟ ନ ରହିବ, ଯଦି ଆପଣଙ୍କର ସଙ୍ଗୀତ ନ ରହିବ, ଯଦି ଆମର ଯେଉଁ ସଂସ୍କୃତି, ଯେଉଁ ଭାଷା ମାଧ୍ୟମରେ ସଂଳାପ ମାଧ୍ୟମରେ ସଂସ୍କୃତି ଆସିବ ନା?
1: ଆଜ୍ଞା ଆଜ୍ଞା,
0: ସଂଳାପ ନାହିଁ ସଂଗ୍ରାଜ, ଏ ସଂଳାପର ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ମୋ ମତରେ ମୁଁ ଯେଉଁ ଯେତିକି ନାଟକ ନିର୍ଦ୍ଦେଶନ ଦେଲିଣି, 200ରୁ ଉପରେ ନାଟକ ନିର୍ଦ୍ଦେଶନ ଦେଲିଣି, ମୋ ମତରେ ଦର୍ଶକମାନେ ସମସ୍ତେ ସାରା ଓଡ଼ିଶା ନାଟକ ହେଉଛି, ଏଇ ସମ୍ବଲପୁର ବି କରିଛି, ଏବେ କରିଛି, ଜନ୍ମମାଟି କରିକି ଯାଇଛି ସମ୍ବଲପୁରରେ।
1: ଆଜ୍ଞା,
0: ତେଣୁ ମୋ ମତରେ କ'ଣ ହେଉଛି ଯେ ସଂଳାପକୁ ଆମେ ସଙ୍ଗୀତ ଦେଉ, ଲାଇଟିଂ ଗୁରୁତ୍ୱ ଦେଉ, ସବୁକିଛି କରୁ, କିନ୍ତୁ ସଂଳାପ କାହାଣୀକୁ କେବେ ଛିନ୍ନ ବିଚ୍ଛିନ୍ନ କରିବା ଉଚିତ ନୁହଁ।
1: ସେଇଟା ଗୋଟିକ ଧ୍ୟାନ ଦେବାର ଆବଶ୍ୟକତା
0: ନିହାତି ଆବଶ୍ୟକତା, ନିହାତି ଆବଶ୍ୟକତା। ଆଉ ଶୁଣନ୍ତୁ, ଆଉ ଗୋଟେ କଥା କହୁଛି, ମୁଁ ନାଟକ ଲେଖିବାର, ମୁଁ ଗୋଟେ କାହାଣୀକୁ ପ୍ରାୟ ମାସେ 5 ମାସ 2-3 ମାସ ମୋର ହୃଦୟ ଭିତରେ ଘୁରୁଥାଏ, ଘୁରୁତ୍ୱ ମୁଁ କିନ୍ତୁ ଅସହାୟ ପଡ଼େ, ଆରେ କିଛି ଆସୁନି କାହିଁକି, ମୁଁ ଲେଖିପାରୁନି କାହିଁକି, ଏଭଳି ଭାବିଦିଏ ମୁଁ। ତାପରେ ମାଆଙ୍କୁ ଡାକିକି ମୋର ଯେତିକି ଭକ୍ତି କରିବା କଥା କରିକି ବସିଯାଏ, କିନ୍ତୁ ଆପଣଙ୍କ ଭଗବାନଙ୍କ ଆଶୀର୍ବାଦରୁ, ମା' ଦୁର୍ଗାଙ୍କର ଆଶୀର୍ବାଦରୁ, ଆପଣମାନଙ୍କ ସମସ୍ତଙ୍କ ସଦିଚ୍ଛାରୁ ସେ କଲମ ରହେନି, ଚାଲିଯାଏ, ମାନେ ଥରେ ଲେଖିଲା ମାନେ ରାତି ପାଇଯାଏ, ସରିଯାଏ।
1: ହେଲେ ସାର୍, ଆମେ ଏଇଠି ଏମିତି କହିପାରିବା କି ଯେ ଯେକୌଣସି ସୃଜନଶୀଳ ସାହିତ୍ୟିକ ହୁଅନ୍ତୁ, ନାଟ୍ୟକାର ହୁଅନ୍ତୁ, କିମ୍ବା ଗୀତିକାର ହୁଅନ୍ତୁ, ତାଙ୍କର ସୃଜନଶୀଳତାର ପଛରେ କିଛି ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରହିଛି ବୋଲି?
0: ନିଶ୍ଚିତ ଭାବରେ, ଆମେ ମୁଁ କିଛି କରୁନି, ମୁଁ କହିବି ଏଟା ମୁଁ କିଛି କରୁନି, ସବୁ ତାଙ୍କରି ଦୟାରୁ ହିଁ ହେଇଛି। ସେ ଦୟା ନକଲେ ମୁଁ କିଛି ବିଶ୍ୱାସ କରନ୍ତୁ, ନାଟକ ନିର୍ଦ୍ଦେଶନ ଦେଲାବେଳେ ମଧ୍ୟ ମୁଁ କିଛି ପ୍ରସ୍ତୁତ ହେଇ ଯାଏନି, କିନ୍ତୁ ଗଲା ପରେ ସେ ଯେଉଁ ବାହାରେ ଜିନିଷଗୁଡ଼ା ବି ଆମର ଯେଉଁ ଅଭିନେତାମାନେ ମଧ୍ୟ ଖୁସି ହୁଅନ୍ତି, ଆଉ ମୁଁ ମଧ୍ୟ ଭାଇ ମୁଁ ଏଇଟା କରିପକେଇଛି, ମୁଁ ଜାଣିପାରୁନି ଏଇଟା ଯେତେ ଏବେ ଲେଖାଗୁଡ଼ା ପଢ଼ିଥିଲା, ପୁରୁଣା ଲେଖା 126ଟା ଲେଖା ଯଦି ମଝିରେ ଗୋଟେ ପଢ଼ିଦେଉଛି, ଏଇଟା ମୁଁ ଲେଖିଛି, ଏଇଭଳି ଲାଗେ କାହିଁକି, ଆକ୍ଚୁଆଲି ମୁଁ ଲେଖିନି, କିଏ ଲେଖିଛି, ଉପରେ ଲେଖିଛି ଯଦି। ତାପରେ ଆପଣଙ୍କ ପାରିବାରିକ ସହଯୋଗ ନ ରହିଲେ ହେବନି,
1: ହେବନି, ଏଇଟା ତ ଠିକ୍ କଥା କହିଲେ ସାର୍। ଯେକୌଣସି ଗୋଟେ ଶକ୍ତିର ଆଶୀର୍ବାଦ ତ ରହିଛି, କିନ୍ତୁ ପ୍ରକୃତିରେ ଯିଏ ନାଟ୍ୟକାର ହୁଅନ୍ତୁ କିମ୍ବା ସୃଜନଶୀଳ ବ୍ୟକ୍ତିତ୍ୱ ଯିଏ ବି ହୁଅନ୍ତୁ, ତାକୁ ମଧ୍ୟ କିଛି ପରିଶ୍ରମ କରିବାକୁ ପଡ଼େ। ତ ଏଇ ଯେଉଁ ସୃଜନଶୀଳତାର ଦିଗଟାକୁ ଆଗେଇ ନେବା ପାଇଁ ଆପଣଙ୍କର ବ୍ୟକ୍ତିଗତ ସ୍ତରରେ କ'ଣ କ'ଣ ସବୁ ଆପଣ ପ୍ରୟାସ କରିଛନ୍ତି,
0: ଯେମିତିକି
1: ଶବ୍ଦ ସମ୍ଭାରକୁ ଆମେ ସାଉଁଟିବା, କିମ୍ବା ବିଭିନ୍ନ ତଥ୍ୟ ଆମେ ଜାଣିବା, ସମାଜର ବାସ୍ତବତାକୁ ଟିକେ ପରଖିବା, କିମ୍ବା ଯେକୌଣସି ସଂସ୍କୃତି କିଭଳି ଭାବରେ ଗତି କରୁଛି, ଏସବୁ ଗୋଟେ ରିସର୍ଚ୍ଚ କଥା ଯଦି ଆମେ କହିବା, ସେ ଦିଗରେ ଆପଣଙ୍କର କେମିତି?
0: ମୁଁ ପ୍ରଥମରୁ କହିସାରିଛି, ଏବେ ବି କହୁଛି ଯେ ମୁଁ ପ୍ରଥମରୁ ପିଲାବେଳୁ ମୁଁ ଟିକିଏ ପୁରାଣ ପଢ଼ିବା ପାଇଁ ଭାରି ଭଲ ଲାଗେ। ମହାଭାରତ ରାମାୟଣକୁ ପ୍ରାୟ 12-13 ବର୍ଷ ହେଲା ବେଳକୁ ମୋତେ ରାମାୟଣ ମହାଭାରତ ସାଥ ଦେଇଥିଲେ। ରାମାୟଣ ମହାଭାରତ ଭାଗବତ ଆଉ ନୃସିଂହ ପୁରାଣ ଏସବୁକୁ ପ୍ରାୟ ପଢ଼ିସାରିଥିଲି। ତାପରେ ମୁଁ ସଂସ୍କୃତ ପଢ଼ିଲେ ପଢ଼ିଲି, ସଂସ୍କୃତରେ ସେଗୁଡ଼ା ପଢ଼ିଲି, ମୋର ଓଡ଼ିଆରେ ପଢ଼ିଥିଲି, ତା ସଂସ୍କୃତ ସେ ପଢ଼ିଲି। ସଂସ୍କୃତର ପ୍ରାୟ 85% ଶବ୍ଦ ଓଡ଼ିଆରେ ଅଛି। ଆପଣ ଓଡ଼ିଆକୁ ସମୃଦ୍ଧ କରୁଛି ସଂସ୍କୃତ।
1: ଆଜ୍ଞା ଆଜ୍ଞା।
0: ସଂସ୍କୃତ ଆଉ କିଛି ବିଦେଶୀ ସହିତ ପଶୁଛି ଧୀରେ ଧୀରେ। ତାପରେ ହେଉଛି କ'ଣ ଅନୁଭୂତି, ପିଲାଟି ଦିନ ମୁଁ ସବୁ ଲୋକମାନଙ୍କ ସହିତ ମିଶିମିଶି ଆସିଛି। ମୁଁ ବାରଣା ପଇସାରେ ମଜୁରୀ ଲାଗୁଥିଲି, ମଜୁରୀ ବୁଝୁଛନ୍ତି ତ?
1: ହଁ ଆଜ୍ଞା।
0: ବାରଣା ପଇସା ମାନେ 75 ପଇସାରେ ମୂଲ ଲାଗିକି ମୁଁ ଆଣିକି ପଘରେ ଚଳାଉଥିଲି।
1: ଓହୋ।
0: ବାରଣାରୁ 2 ଟଙ୍କା 2 ଟଙ୍କାରେ ବଢ଼ି ବଢ଼ିକି ବର୍ତ୍ତମାନ ରିଟାୟର କଲି, ହାଇସ୍କୁଲର ମୁଁ ଜଣେ ଟିଚର୍ ହେଇ ରିଟାୟାର କଲି, ତେଣୁ ସେ ଅନୁଭୂତି ରହିଲା। ତେଣୁ ମୁଁ ଆମର କହିବାର ଉଦ୍ଦେଶ୍ୟ ଯେ ନାଟ୍ୟକାରଟିଏ ପ୍ରଥମେ ପଢ଼ୁ, ନାଟକ ଦେଖୁ, ନାଟକ ଶୁଣୁ, ରେଡ଼ିଓରେ ନାଟକ ଶୁଣୁ। ଆମେ ତ ରେଡ଼ିଓ ନାଟକ ଶୁଣି କାନ୍ଦି ପକାଉଥିଲୁ, ଏ ଯେଉଁ ନଟବର ସେଣ ଆଉ ବାବି ବାବି ପରମ ପୂଜ୍ୟ ବାବି ବାବୁ ଏମାନଙ୍କ ଶବ୍ଦ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେତେବେଳେ ନଦିଆ ବିହାରୀ ଥିଲେ ଯେଉଁ ସୀତାଙ୍କ ମହାନ୍ତି, ତାଙ୍କର ସବୁ ଶୁଣିଲା ପରେ, ଆମର ଧରଣା ଦାସ ଏମାନଙ୍କୁ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେ ଅନୁଭୂତି ଆଣନ୍ତୁ, ଅନୁଭୂତି ଆଣିଲେ ଅଟୋମେଟିକ ନାଟକ ବାହାରିବ, ଆପଣ କେହି ଅଟକାଇ ପାରିବେନି। ନାଟକ ହଉ, କବିତା ହଉ, ଗଳ୍ପ ହଉ, ଅନୁଭୂତି ନ ହୋଇକି ଯେ ଆମେ ଖାଲି ଅଟୋଟେ ପଢ଼ିବା ଦେଇକି ଏଇଟା ଦେଖିଲୁ ମାରିଦେବା, ସିଏ କାଳଜୟ ହେଇପାରିବ,
1: ହେଇପାରିବନି, କୌଣସି ହୃଦୟକୁ ଛୁଇଁପାରିବ
0: ପାରିବ ନାହିଁ।
1: ସଂକ୍ଷେପରେ ଆପଣଙ୍କର ଜାଣିବା ପାଇଁ ଚାହିଁବୁ, ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରୋତା ଯୋଡ଼ି ହେଇଛନ୍ତି, ଶୁଣୁଛନ୍ତି ଆପଣଙ୍କୁ, ଏଇ ନାଟକ ହଉ କିମ୍ବା ଏଇ ଗୀତ ହଉ କିମ୍ବା ଏ ନୃତ୍ୟ ହଉ କିମ୍ବା ସାହିତ୍ୟ ହଉ, ଆପଣଙ୍କର ଅନେକ ଦିନର ଅଭିଜ୍ଞତା ରହିଛି, କ'ଣ ସନ୍ଦେଶ ଦେବା ପାଇଁ ଚାହାନ୍ତି ପାଠକ କିମ୍ବା ନାଟ୍ୟକାର କିମ୍ବା ଯେଉଁ ସଙ୍ଗୀତ ପ୍ରେମୀମାନଙ୍କୁ, ଏବଂ ତା ସହିତ ଆମର ଯେଉଁ ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି ଆପଣଙ୍କର ଏତେ ଦିନର ଅଭିଜ୍ଞତାର ଏଇ ଯେଉଁ ନାଟକ ସାହିତ୍ୟ ଏବଂ ଗୀତ ଉପରେ ଆପଣଙ୍କର ରହିଛି, କ'ଣ କହିବେ ସାର୍?
0: ମୁଁ ଶ୍ରୋତାମାନଙ୍କୁ ଏତିକି ଅନୁରୋଧ କରିବି, ଆପଣମାନେ ଦୂରଦର୍ଶନରେ ନାଟକ ଦେଖନ୍ତୁ, ରେଡ଼ିଓରେ ନାଟକ ଶୁଣନ୍ତୁ, ମଞ୍ଚରେ ନାଟକ ଦେଖନ୍ତୁ, ଏବଂ ଆପଣମାନେ ଏତିକି ବିଶ୍ୱାସ କରନ୍ତୁ ନାଟକଗୁଡ଼ିକ ଆମ ଭାଷା ସାହିତ୍ୟ ସଂସ୍କୃତିକୁ ସମୃଦ୍ଧ କରେ, ଏବଂ ଆମକୁ ଚେତେଇ ଦିଏ, ନାଟକ ହେଉଛି ସମାଜ ଦର୍ପଣ, ଆମକୁ ଚେତେଇ ଦିଏ ଆମେ କେତେ ଭଲ କେତେ ଖରାପ। ଆମେ ଆମକୁ ନିଜକୁ ନିଜେ ଆତ୍ମବିଶ୍ଳେଷଣ କରିପାରିବା ନାଟକ ଦେଖିକି, ଆତ୍ମବିଶ୍ଳେଷଣ କଲେ କେଉଁଟା ଭଲ କେଉଁଟା ମନ୍ଦ ଆମେ ଜାଣିପାରିବା। ଆମେ ଜାଣିଛୁ, ଆମେ ସବୁ ଭଲ ମନ୍ଦ କଥା ଜାଣିକି ମଧ୍ୟ ଭଲ କରୁଛୁ କି ଖରାପ ମନ୍ଦ କରୁଛୁ, କିନ୍ତୁ ନାଟକ ଦେଖିଲେ ଆଉ ଟିକିଏ ଆମକୁ ସତର୍କତା ଆମ ମନରେ ସୃଷ୍ଟି କରିବ। ଆପଣମାନେ ନାଟକ ଦେଖନ୍ତୁ, ଆଉ କଳାକାରମାନଙ୍କୁ ମୋତେ ଅନୁରୋଧ କରିବି, ନିହାତି ଭାବରେ ଅନୁରୋଧ କରିବି, ଜଣେ ବୟସ୍କ ହିସାବରେ ଅନୁରୋଧ କରିବି ଆପଣମାନଙ୍କୁ, ଯୁବ କଳାକାରମାନଙ୍କୁ, ଆପଣମାନେ ସମୟ ଦିଅନ୍ତୁ, ମୋବାଇଲରେ ନଷ୍ଟ ନକରି ସେଇଥିରୁ କି ସମୟ ବାହାର କରି ପ୍ଲିଜ୍ ଆପଣମାନେ ଆସନ୍ତୁ। ମୁଁ ମୋର ସବୁ କଳାକାରଙ୍କୁ କହୁଛି ନାଟକ ଲେଖନ୍ତୁ, ଆମେ ତ ନାଟକ ଲେଖୁଥିଲୁ।
2: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଆଶା କରୁଛି ଶ୍ରୋତା ବନ୍ଧୁ ଆପଣମାନଙ୍କ ପାଇଁ ଏହା ଶିକ୍ଷଣୀୟ ହୋଇଥିବ। ଶ୍ରୋତା ବନ୍ଧୁ, ଆଜି ହେଉଛି କମନ୍ ୱେଲ୍ଥ ଡେ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ମିତ୍ରତା, ସମାନତା, ଶାନ୍ତି ଓ ସହଯୋଗର ଭାବନାକୁ ମଜବୁତ କରିବା। କମନ୍ୱେଲ୍ଥ ହେଉଛି 50ରୁ ଅଧିକ ଦେଶର ଏକ ସଂଘ, ଯେଉଁମାନେ ପୂର୍ବରୁ ବ୍ରିଟିଶ ଶାସନ ସହ ସମ୍ପୃକ୍ତ ଥିଲେ। ଭାରତ ମଧ୍ୟ ଏହି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟେ। ଏହି ଦିବସ ଆନ୍ତର୍ଜାତୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ମାନବତା ଓ ସହଯୋଗର ମୂଲ୍ୟବୋଧକୁ ସୁଦୃଢ଼ କରେ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଓଡ଼ିଆ କଥାଚିତ୍ରର ଗୀତଟିଏ ଶୁଣିବା। କଥାଚିତ୍ର କଲେଜ ଟାଇମ, କଣ୍ଠ ଜାଭେଦ ଅଲି, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ, ଗୀତ ଅରୁଣ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ରାଇଜେ ଜବର ଖରା ଆଉ ଗୁଳୁଗୁଳିକେ ନେଇକରି ଲୋକକୁ ସତର୍କ ରହିବାରକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତୀ କାମ ଆଇଷ୍ଠାନ ସ୍ଥଗିତ। ଭିତର କାଟ ପାଶୁ ମହାପୁରମାନଙ୍କୁ ଦର୍ଶନ କରୁଛନ୍ ଶ୍ରଦ୍ଧାଳୁ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଜନ୍ମବାର୍ଷିକୀ ଶ୍ରଦ୍ଧାଞ୍ଜଳି ଜଣାଲେ ରାଜ୍ୟବାସୀ। ଶ୍ରୀ ରାଉତରାୟ 1977 ଜନତା ପାର୍ଟିର ପ୍ରାର୍ଥୀ ଭାବେ ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଦାୟିତ୍ୱ। ବିଏଡ୍ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଲାଗି ବାହାରିଲା କାର୍ଯ୍ୟସୂଚୀ। ଆଇବା 31 ତାରିଖ ବିଏଡ୍ ଆଉ ଜୁନ୍ 3 ତାରିଖ ଦିନ ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା ବୋଲି ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ତରଫରୁ ସୂଚନା। ଇବୋଲା ସଂକ୍ରମଣକେ ନଜରଥି ରଖିକରି କଙ୍ଗୋ ଉଗାଣ୍ଡା ଆଉ ଦକ୍ଷିଣ ସୁଡ଼ାନ ଗସ୍ତକେ ନେଇକରି ସତର୍କ ରହିବାରକେ ସରକାରଙ୍କର ପରାମର୍ଶ। ଦେଶେ ଇବୋଲା ସଂକ୍ରମଣର କେନ୍ସି ମାମଲା ନାଇଁନ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21ଟା ଅଖ ତିଆରି କାମ ହେଲା ଶେଷ। ମାନସିକ ରୋଗୀମାନଙ୍କର ଲାଗି ସାମାଜିକ ସ୍ନେହ ଆଉ କରୁଣା ଜାଗୃତ କରିବାର ସହିତ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛେ ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳନ ଚଲତି ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ରକେ ଫେରିଗଲେ ଅଲିଭ୍ ରିଡ଼ଲେ। ରାଜ୍ୟର 14 ଜଣ ଆଇପିଏସ୍ ଆଉ 4 ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କର ବଦଳି ନେଇକରି ଗୃହ ବିଭାଗ ତରଫରୁ ବାହାରିଲା ବିଜ୍ଞପ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ସ୍କେନ୍ କପି ପାଇବାର ଲାଗି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କର ସମସ୍ୟାର ସମାଧାନ ଲାଗି ସିବିଏସ୍ଇ ତରଫରୁ ଦିଆଗଲା ସ୍ପଷ୍ଟୀକରଣ। ଆଇପିଏଲ୍ T20 କ୍ରିକେଟ୍ର ଆଜିର ପହିଲା ମ୍ୟାଚ୍ଟି ରାଜସ୍ଥାନ ରୟାଲ୍ସର 205 ରନ୍ ଜବାବ ଥି ମୁମ୍ବାଇ ଇଣ୍ଡିଆନ୍ସ କରିଛେ 2.3 ଓଭର୍ ଦୁଇ ୱିକେଟ୍ ହରିକରି 18 ରନ୍। ଆଉ ରାଇଜେ ଜବର ତାତି ଆଉ ଗୁଳୁଗୁଳି ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି। ଝାରସୁଡ଼ା ସମ୍ବଲପୁର ବୌଦ୍ଧ ଆଉ ବଲାଙ୍ଗୀର ଜିଲ୍ଲାକେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି। ଏଛିନ୍ ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଅହମିଆ ଭାଷାର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ପେତେନ, ରଚନା ଶିରିଶ ଚନ୍ଦ୍ର ପୂଜାରୀ, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 8:02 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟ, ଅମିତ କୁମାର ଦାସ ଏବଂ ଅମୃତା ପ୍ରିୟଦର୍ଶିନୀ ସାହୁ। ରାତି 8:15 ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଶୁଣିବେ। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡ଼ିଓ ସ୍କୋପ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସେହିପରି ରାତି 10:00 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଗାମୀକାଲି 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ। 6:35 ଶ୍ରୀମଦ୍ ଭାଗବତ। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ କାନ୍ଧ ବ୍ୟଥାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତି ରେଖା ହୋତା। ପରିବେଶ ସୂଚନା ଶୁଣିବେ 7:30, ଏଥିରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ପ୍ରଚାର କରିବୁ 7:35 କଣ୍ଠଶିଳ୍ପୀ ଦିଲୀପ ରାଉତ ଏବଂ ସଙ୍ଗୀତା ମାସି, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପଦ୍ମଲୋଚନ ଦାସ ଏବଂ ସୌଭାଗିନୀ ପୁରୋହିତ, ବିପିନ ବିହାରୀ ପଟେଲ ଏବଂ ଗଗନ ବାଗ ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ 8:30। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସଂଯୁକ୍ତ ଶତପଥୀ ଏବଂ ସୁଶାନ୍ତ କୁମାର ପଣ୍ଡା। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ମକରଧ୍ୱଜ ଧରୁଆ, ଦୁର୍ଗାପ୍ରସାଦ ଭୋଇ, ଯୋଗେଶ୍ୱର ପଣ୍ଡା, କ୍ରିଷ୍ଣା ପଟେଲ ଏବଂ ମୋହନ ସେଠ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 11:30, 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଦିନ ଗୋଟେ 5 ମିନିଟ୍ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମୀରା ମିଶ୍ର ଏବଂ ଲୀନାନାଥ ଶର୍ମା। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା।
2: अच्छा बच्चो, आज हम तुम्हें असमिया भाषा का एक गीत सिखाएंगे। सीखना चाहते हैं ना असमिया भाषा गीत?
3: जी हाँ।
2: अच्छा, ये जो गीत है इसमें अपने देश की मिट्टी के प्रति देशवासियों के प्रेम का, प्यार का वर्णन है। तो मैं सिखाऊंगा ये गाना और मेरी मदद करेंगी नलिनी जी साथ। सबसे पहले तुम गीत के बोल लिख लो। ए माती रे,
3: माती रे।
2: एई माती रे मोरो मोते,
3: मोरो मोते।
2: माती के,
3: माती के।
2: सुमिलो,
3: सुमिलो।
2: माती के सुमिलो, माती के सुमिलो। हो गया ना यहाँ तक? आगे लिखो। ए माती ते,
3: ए माती ते,
2: ए माती ते जीवन, ए माती ते, ज नहीं बोलना इसको, ज बोलना। ये ए माती ते जीवन सोबी, जीवन
3: सोबी।
2: जी कैसे, ज के नीचे बिंदी लगा लेना है ना, तो जीवन सोबी आकी आकी, दोबारा आकी आकी आकी मोसीलो। अब पहला अंतर आएगा इसके बाद। दूर आका हार, ये जो ना आका आकाश श को बोलते वहां ख की तरह से, तो आका ये ख और ह के बीच में आका खार भी नहीं, आका हार भी नहीं, आका हार, आका हार लिखो। दूर आका हार,
3: दूर
2: आका हार। रोहन,
3: रोहन।
2: कियोनु,
3: कियोनु।
2: लागे लागे, खागोर तोलीर, खागोर खागोर, ख नहीं बोलना, ह, खागोर तोलीर, खागोर मतलब समुद्र के तल में, तो खागोर तोलीर। मानिक कियो, मानिक कियो नू, मानिक कियो नू लागे लागे,
3: लागे लागे।
2: इसके आ गया है आहा आहा,
3: आहा, आहा।
2: फिर मातिर बुकुत,
3: मातिर बुकुत।
2: हाँ, मातिर बुकुत। मोनोर, मालोती,
3: मालोती।
2: बूटो लो,
3: बूटो लो।
2: मोनोर मालोती बूटो लो। इसके बाद फिर वही आ जाएगा, एई माती रे मोरो मोते। फिर दूसरा अंतर है मोनोर कोरोनी रे,
3: कोरोनी रे।
2: हुरोर, हुरोर पापोरी रे,
3: पापोरी रे।
2: पापोरी रे आजी,
3: आजी।
2: इतना हो गया ना?
3: जी हाँ।
2: आगे हुकुमार,
3: हुकुमार
2: थापो,
3: थापो
2: नाहुजुवा, हुकुमार थापो नाहुजुवा। आगे लिखा है ना?
3: जी हाँ।
2: खुंदौर,
3: खुंदौर
2: खुदीनौर,
3: खुदीनौर
2: खुदीनौर नहीं खनी ख, खुदीनौर,
3: खुदीनौर
2: नौतून,
3: नौतून
2: दृष्टि,
3: दृष्टि
2: ये ट को जरा त जैसा बोलना सॉफ्ट करके, दृष्टि,
3: दृष्टि
2: शनि सही बोलना, दृष्टि,
3: दृष्टि
2: कौनो,
3: कौनो
2: ना हुआ,
3: ना हुआ।
2: आगे ना?
3: जी हाँ।
2: अच्छा ठीक है, अब गाना सिखाना शुरू करते हैं। स्वर दीजिए जरा।

있으면 어려우니까. 아차, 시루세 랭게? 사라가네, 해나? 1, 2, 3, 4. 1.

ଶୁଣୁଥିଲେ ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଓଡ଼ିଆ ଲୋକସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ। ପ୍ରଥମ ଗୀତ ରଚନା ମଣ୍ଟୁ ଓଝା।

0: ଓଡ଼ିଆ ଲଘୁସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को पर हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରାଇବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଆୟୋଜିତ ହୋଇଯାଇଛି। ଏହି ସାଇକେଲ ରାଲି ଆପୋଲୋ ହସ୍ପିଟାଲ ରୋଡ଼ରୁ ସୈନିକ ସ୍କୁଲ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ 2024 ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ ରାଲିର ଆୟୋଜନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ହେରାପଞ୍ଚମୀ, 24 ବାହୁଡ଼ା ଯାତ୍ରା, 25 ସୁନାବେଶ ଏବଂ 27 ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
2: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
3: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ଆରମ୍ଭ ହୁଏ। ସେମାନଙ୍କ ଭିତରେ ବୁଝିପାରନ୍ତିନି ରୋଗ ବିଷୟରେ କ'ଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ।

0: ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
2: ରହିଯା ବୁଦ୍ଧୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ

0: ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ,
2: ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତିକା ମାଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରୁମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ଗଲା ଜୀବନ। ଆଉ ରାଇଜିଆ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକ ସତର୍କ ରହିବାକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ହେବାକୁ ଥିବା ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହିଲା ଖେପ୍ ବେସାମରିକ ପୁରସ୍କାର ଦେବେ। ଏହି ଅବସରରେ ଆକାଶବାଣୀ ତରଫରୁ ପିପୁଲ୍ସ ପଦ୍ମ ଶୀର୍ଷକ ସିରିଜ୍ର 16 କାର୍ଯ୍ୟକ୍ରମ ପ୍ରସାରିତ ହେବା। ଏଥି ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କର କାମ ଆଉ ଜୀବନୀ ବାବଦେ ଶ୍ରୋତାମାନଙ୍କୁ ତଥ୍ୟ ଦିଆଯିବା। ରାଇଜିଆ ହେଉଥିବା ଜବରଖରାକେ ନଜର ରଖିକରି ଆଇବାକାଲ ଭୁବନେଶ୍ୱରନ ହେବାକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଅଭିଯୋଗ ଶୁଣାଣି ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ବନ୍ଦ ରଖାଯାଇଛି। ଜବରତାତି ଆଉ ଜବର ଭିଡ଼ ଆଉ ଆଇବା ଦିନେ ଭିନ୍ ଭିନ୍ ନୀତିକାନ୍ତିକେ ନଜର ରଖିକରି ସାମୟିକ ଭାବେ ଗନ୍ତି କାମ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଇବା ମାସେ ସ୍ନାନ ପୂର୍ଣ୍ଣିମା ଆଗରୁ ଗନ୍ତି କାମ କରାଯିବାର ବାବଦେ ପରବର୍ତ୍ତୀ ବୈଠକଟି ନିଷ୍ପତ୍ତି ନିଆଯିବା। ଆଇବା ସ୍ନାନଯାତ୍ରା ଆଉ ରଥଯାତ୍ରା ଲାଗି ପ୍ରସ୍ତୁତି ଆଉ ସୁପରିଚାଳନାକେ ନେଇକରି ଇ ମାସେ ଛତିଶା ନିଯୋଗ ଆଉ ପରିଚାଳନା କମିଟି ବୈଠକ ହେବା ବୋଲି ଜଣାପଡ଼ିଛି। ଗନ୍ତି କାମ ବନ୍ଦ ରଖିବାର ଲାଗି ନିଷ୍ପତ୍ତି ହେବା ଋତୁରୁ ଭକ୍ତମାନେ ଆଇଷ୍ଠାନୁ ସ୍ୱାଭାବିକ ଭାବେ ଭିତର କାଠ ପାଶୁ ମହାପୁରୁମାନଙ୍କୁ ଦର୍ଶନ କରୁଛନ୍। ଜାପାନନ ହେବାକେ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଭାଗ ନେବାର ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀନୁ ଗଲାକାଲି ଯାତ୍ରା କରିଛନ୍। ଶିକ୍ଷା ମନ୍ତ୍ରଣାଳୟ ଅଧୀନତି ସ୍କୁଲ ଶିକ୍ଷା ଆଉ ସାକ୍ଷରତା ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନଙ୍କୁ ବର୍ଷାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଓଡ଼ିଶା ସହିତ 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଆଉ 32 ଜଣ ଛାତ୍ରୀଙ୍କ ସହିତ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତଥି ଯାଇଛନ୍। ବଛା ହୋଇଥିବା ଏହି ଦଲ ଆଇବା 30 ତାରିଖ ତକ ଜାପାନ ରହିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମଟି ଘାନା ନାଇଜେରିଆ ଆଉ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀମାନେ ଭିଲ୍ ଭାଗ ନେଇଛନ୍। ଯୁବ ଶିକ୍ଷାର୍ଥୀମାନଙ୍କ ଭିତରେ ବୌଦ୍ଧିକ ଚିନ୍ତାଧାରାକେ ଐତିହ୍ୟ ବ୍ୟାପକ କରବାର୍ ବିଜ୍ଞାନ ଭିତ୍ତିକ ଗବେଷଣାକେ ତହକାବାର ଲକ୍ଷ୍ୟ ନେଇକରି ଜାପାନ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ସଂସ୍ଥା 2014 ମସିହାନୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତରର ଭୁଲ୍କେ ନେଇକରି ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତର ଖାତାର ନକଲ ଲାଗି ଧାରିଜ ଦେୟନୁ ଐତିହ୍ୟ ନିଆଯାଇଥିବା ଆଉ କେତେଟା କ୍ଷେତ୍ରଟି କମ୍ ଦେୟ ନିଆ ହେଉଥିବା ସିବିଏସ୍ଇ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନେ ଐତିହ୍ୟ ଦେୟ ଦେଇଛନ୍ ସେମାନଙ୍କୁ ବାକି ଟଙ୍କା ଫେରାଯିବା ବୋଲି ବିଜ୍ଞପ୍ତିଥି କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଟଙ୍କା ଦେବାର ଲାଗି କୁହାଯିବା ବୋଲି ସିବିଏସ୍ଇ ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାନ୍ କପି ଲାଗି ଆଉଥରେ ଆବେଦନ କରିବାକୁ ନାଇଁ ପଡ଼େ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ବଜେ

0: ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ତାର ଛଡ଼ା 1800117800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଖାଇବାର ଦର ବିଷାକ୍ତ ହୋଇଯିବାରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କର ଜୀବନ ଯାଇଛି। ଗୋଟିଏ ଶ୍ରାଦ୍ଧ ଭୋଜିଥି ଖାଇବା ଋତୁରୁ 17 ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ଅସୁସ୍ଥମାନଙ୍କର ଭିତରେ ଜଣେ 23 ମାସ ଟୁକେଲ ଛୁଆ ଆଉ 11 ବର୍ଷିଆ ନାବାଳିକା ରହିଛନ୍। ଅସୁସ୍ଥମାନଙ୍କୁ ହେମଗିରି ଆଉ ଝାରସୁଗୁଡ଼ାର ଭିନ୍ ଭିନ୍ ଡାକ୍ତରଖାନାର ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଆଉ ପୁଲିସ ତରଫରୁ ଘଟଣାର ଯାଞ୍ଚ କାମ ମୂଳ ହୋଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ବହୁତଟି ନୂଆ କରି ତିଆରି ଆଉ ପ୍ରସ୍ତାବିତ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। କନକତୁରାନ ପାଖାପାଖି 8 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାକେ ଥିବା ଅତିଥି ଭବନ ସହିତ 2 ସଡ଼କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଲଖନପୁର ବ୍ଲକ୍ କାର୍ଯ୍ୟାଳୟ ପରିସରନ 6 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ବହୁତଟି ପ୍ରକଳ୍ପର ଲୋକାର୍ପଣ ସହିତ ନୂଆ କରି ତିଆରି ହୋଇଥିବା ଅତିରିକ୍ତ ବ୍ଲକ୍ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି। ଏତା ଋତୁରୁ ସାଧାରଣ ଲୋକର ଅଭିଯୋଗ ଶୁଣିକରି ସମସ୍ୟାର ଜଲ୍ଦି ସମାଧାନ କରିବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ଦିନ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ SSB ତରଫରୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳ 10-12 ବଜେ ତକ୍ ବିଏଡ୍ ପରୀକ୍ଷା ହେବାର୍କେ ଥିବାର ବେଳେ ଜୁନ୍ 3 ତାରିଖ 10-12 ବଜେ ତକ୍ ବିଏଚ୍ଏଡ୍ ହିନ୍ଦୀ ପରୀକ୍ଷା ଆଉ ଉପରବେଳା 3-5 ବଜେ ତକ୍ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ବଜେନୁ ଛାତ୍ରଛାତ୍ରୀମାନେ SSBର ୱେବ୍ସାଇଟ୍ରୁ ଏଡମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ। ସୂଚନା ଅନୁସାରେ ଆଇବା ଜୁନ୍ 4 ତାରିଖ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ବାହାରବା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21 ଅଖ ତିଆରି କାମ ଶେଷ ହୋଇଛି। ଆଘନୁ 3 ରଥର 42 ଚକା ତିଆରି କାମ ଶେଷ ହୋଇଥିଲା। ସୂଚନା ଅନୁସାରେ 3 ରଥର 20 ଫୁଟ ଲମ୍ବା 14 ନାହାକା ଖମ୍ବ ତିଆରି କାମ ଜାରି ରହିଛି। ଏହା ଦେତକ ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଆଉ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ଉତରୁ ଅଷ୍ଟକୋଣୀ ଆଂଶ ମରାମତି କାମ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ତୀଖ ଗୁଜଥି ସିଂହ ବିରାଳ ରୂପ ଖୁଦେଇ କରୁଛନ୍। ଓଝା ସେବକମାନେ 3 ରଥର ଅଖ କଣ୍ଟା ଦଣ୍ଡା କଣ୍ଟା ଆଉ ବେଦୀ ସିଂହାସନ ପ୍ରସ୍ତୁତି ଲାଗି କଣ୍ଟା ତିଆରି କରୁଛନ୍। ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମେ ମାସର 24 ତାରିଖ ଜନ୍ମ ହୋଇଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। 1999 ଲୋକସଭାକୁ ନିର୍ବାଚିତ ହେବା ଋତୁରୁ ସେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପୃଥିବୀର ସବୁନୁ ବଡ଼ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଇଲାକାନ ଇ ବଛର ଅଲିଭ୍ ରିଡ୍ଲେ କେଞ୍ଚୁମାନେ ଅଣ୍ଡା ନାଇଁ ଦେଇକରି ଫେରି ଯାଇଥିବାର ଜଣାପଡ଼ିଛି। ଫି ବଛର ଭିନ୍ ଭିନ୍ ପ୍ରଜାତିର କେଞ୍ଚୁମାନେ ଧାରି ଜାଗାନ ସମୂହ ଅଣ୍ଡାଦାନ କରୁଥିବା ବେଳେ ଅଲିଭ୍ ରିଡ୍ଲେ ପ୍ରଜାତିର କେଞ୍ଚୁ ବଙ୍ଗୋପସାଗରର ଓଡ଼ିଶା ସମୁଦ୍ର ଖଣ୍ଡି ଇଲାକାକେ ଅଣ୍ଡା ଦେବାର ଲାଗି ଆଏସନ୍। ହେଲେ ଇ ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ର ଭିତରକେ ଫେରିଯିବାର ଘଟଣା ଆଚମ୍ବିତ କରିଛି। 2014 ଏନ୍ତା ଘଟଣା ଘଟିଥିଲା। ଏ ବଛର ତାପମାତ୍ରା ଓ ଏତକା ବଢ଼ିଥିବାର ଲାଗି ଅଣ୍ଡାଦାନ ସମ୍ଭବ ନାହିଁ ହୋଇଥିବାରୁ ଅନୁମାନ କରାଯାଉଛି। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ମେ 24 ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କ ଖାସ କରି ଡୋପାମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଜବର ଖରାକେ ନଜରଥି ରଖିକରି ଦିନର 11 ବଜେନୁ ଉପରବେଲା 3 ବଜେ ତକ ଶ୍ରମିକମାନଙ୍କୁ କାମଥି ନାଇଁ ଲଗାବାରକେ ପୂର୍ତ୍ତ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ତ୍ତ ବିଭାଗର ଇଆଇସି ସବୁ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ଇ ବାବଦେ ଚିଠି ଲେଖିଛନ୍। ଜବରତାତି ଆଉ ଗୁଳୁଗୁଳିକେ ନେଇକରି ଲୋକ ସତର୍କ ରହିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଖାସ୍ କରି ସକାଳର 11 ବଜେନୁ ଉପରବେଲା 3 ବଜେ ଭିତରେ ଘରେ ରହିବାରକେ ଶ୍ରୀ ପୂଜାରୀ କହିଛନ୍। ଦରକାର ହେଲେ ପାଏନ୍ ଉଦା ଗାମଛା ସାଙ୍ଗେ ନେବାର ଲାଗି ଭିଲ୍ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆହେଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆହେଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ, କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟ ଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି ସେମାନେ, ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆହେଇଛି 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ। ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟ।
0: ରାଇଜେ ଏବେ 5 ଦିନ ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ଦିନର ତାପମାତ୍ରାତି କେନ୍ସି ପରିବର୍ତ୍ତନ ନାହିଁ ହୁଏ। ସମୁଦ୍ର ଖଣ୍ଡି ଜିଲ୍ଲାମାନଙ୍କେ ତାପମାତ୍ରା ବଢ଼ିବା ସହିତ ଅତ୍ୟଧିକ ଗୁଳୁଗୁଳି ହେବା, ସେଆଡ଼େ ଓଡ଼ିଶାକେ ମୌସୁମୀ ଆସିବାର ବାବଦେ କେନ୍ସି ପୂର୍ବାନୁମାନ ନାହିଁ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତୀ କାମ ଆଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରୁମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଢି ଗାଁର 4 ଜଣଙ୍କର ଗଲା ଜୀବନ। ଆଉ ରାଇଜେ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକଙ୍କୁ ସତର୍କ ରହିବାରକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ, ଆମେରିକା, ଇସ୍ରାଏଲ୍, ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟଙ୍କ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି, ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇଆଇ ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀ

0: ଯାତ୍ରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି, ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେନେସ୍କି କହିଛନ୍ତି, ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶ ମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା, ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି, ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିଦର୍ଭ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡ଼ି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ନାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
2: ଥ୍ରୀରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ଆମେ ମିଟିଂ କରିଥିଲୁ। ବୁଥ ଲେଭେଲ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯେଉଁ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯେଉଁଟା ଭୋଟର ଆଡିସନ୍ ହଉ ଡିଲିସନ୍ ହଉ ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ। ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯେଉଁ କ୍ୱାଲିଫାଇଙ୍ଗ୍ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେଇ ଦିନ ଯେଉଁ ଭୋଟର୍ମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ଼ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
1: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବିଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବିଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
3: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ଟଙ୍କା ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହେଉଥିବାରୁ
1: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
4: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ୍ ସର୍ଜରୀ ଆଉ ଅର୍ଥୋପେଡ଼ିକ୍ରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏଇ କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ୍ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସ୍ରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ। ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଆଗୋ କେତେ ବେଲୁ ଆସିକିରି ବସିଛେ ଇନ ଯେ।
1: ଜୁହାର
0: ଜୁହାର ଜୁହାର ଆଇଲୁ ବୋଲ ହେଁ ଦେଖ ତ ମୁଇଁ ଯେ ଆସିକରି ଇଟା ପିଟି ହଉଛେ ଗୁଣିଆ ଆରୁ ଝାଲ ମସନା ଦି କେନ୍ତା ଦେଖ ତ ଗାଧି ଗଲିନ ଯେ। ମତେ ବି ନାଇଁ ଲାଗେ ଗାଲି ଗୁଲା ନାଇଁ ଦେଲେ ତୁଇ ତ ହେନ୍ତା କାମ କରୁଛୁ କେ ନଥିଲୁ ଜାଣିଛୁ କିନି ଆଜି ବୈଠକି ଅଛେ ବୋଲିକରି।
1: ଭିନ୍ ଭିନ୍ ବନେଇ ଦିନ ହେଲାନ ଯେତେ ହଇରାଣ ହେବାର ପଡୁଛେ କେ ନାନୀ ନାଇଁ କହନ ଆର
0: କାଁ କରୁଛୁ ଯେ ହଇରାଣ ହଉଛୁ ଦେଖ ତ ନାଇଁ ହେତୁ ବୋଲେ କେନ୍ତା ହେତା କାଣା କାଣା କଲୁ ଜି
1: ପାଞ୍ଚ ଲୋକିଆ ଲୋକ ଆଏ ମୁଇଁ ଆଜି ଇନାର ଦେହ ପାହା ଖରାପ କାଲ ସେତାର ବିହାଘର କାଲ ସେତାର ବୋଲି ମୁଇଁ ସବୁଥି ମାତିଛେ। ଏଟା ସେ କୈତାଲୁର କକାର ତାର ପୁଅକେ ହସ୍ପିଟାଲ ଏଟା ରଖିଛେ ଗୋ
0: ସତେ କେ କାଁ ହେଲା ଜି
1: ମ୍ୟାଲେରିଆ ମ୍ୟାଲେରିଆ ତ ବୋଲୁଛନ୍ ଆର୍ ଇ ଲୋକ କାଣା ହେଲେ ଜାଣିଛନ୍ ଯେ କାଣା ହେଲେ କହିବୁ କେନ୍ ବାବଦ ହେଲେ।
0: ହଁ ହେଟା ତ ବୋଲୁଛନ୍ ବୋଲେ କାଁ ରକ୍ତ ରୁକ୍ତା ପରୀକ୍ଷା କରିଥିବେ ବୋଲି ସିନା ଜଣା ପଡ଼ିଥିବା ନହେଲେ ଆମେ କାଁ ହେସୁ କିନି ଜଟେ ଆନୁଛେ ବୋଲସୁ ଆରୁ ହେଲସୁ ହାଁ ଦେସୁ
1: ହେଟା ତ ସତ କଥା ନାନି ଆ ଗାଁ ମାର କଥା ନାଇଁ କି
0: ଆରୁ ପହିଲା ଯେନ୍ସି ବି ଜିନିଷଟେ ହଉ ଜର ହଉ କି ଯାହା ବି ହଉ ପହିଲା ରକ୍ତ ପରୀକ୍ଷା କରବାର କଥା ଏ କି ନାଇଁ ଯେ ଏଇଟା ଜାଣିଲେ ବୋଲ।
1: ହଁ ନାନି ଏଇଟା ରକ୍ତ ପରୀକ୍ଷା କରିଛେ କକା ଆର ଜାଣିଲୁ ନ ବୋଇଲା ବୋଲେ ଇ ଲୋକ ହେଲେ ତାର ବାବଦ ତୁ ଜାଣିଲେ ସେନେ ତୁ ହେଲେ କହିବୁ କାଣା ଯେ ସେଟା
0: ହେଟା ଯେନ୍ କହିଲୁ ନେ କେ ଶୁନ ଶୁନ ଶୁନ ଆଜ ବୈଠକି ଥି ଦିଆଁକେ ହେନ୍ତା ଗୋଟେ ଜିନିଷଟେ ଅଛି
1: ହେନ୍ତା ନାନି
0: ଚାଲ ପହିଲା ଶୁନୁ ଯେନ୍ଟା ଶୁନମା ନେ କେ ତାର ନାଁ ହଉଛେ ପେତେନ।
1: ଇଏ ବୁଆ ତୁ ଯେନ୍ କଥାଟେ ତ ମତେ କହିଲୁ ନ ନାଇଁ କହନ ଯେ ନାନି ଶୁନ ତାର ଗୋଟେ କଥା
0: କାଁ ବୋଲୁଛୁ
1: ଯେ ମ୍ୟାଲେରିଆର କଥା ତ ଗରା ଯେନ୍ ହିସାବରେ ଗୁଣିଆ ଚାବୁଛନ୍ ରାତି ତୁ ପେତେନ କେ ଭାବୁ କି ଗୁଣିଆ କେ ଭାବୁ ସେ ଗୁଣିଆ ବି ପେତେନ ପେତେନ ବାଗି ଲାଗଲା
0: ହେନ୍ତା ହେକେ ଚାଲ ତ ଶୁନୁ ପହିଲା ତାର ଉତରୁ ଫେର କଥା ହମା।
1: ହଁ ନାନି ହଁ
0: ଚାଲ ଶୁନୁ।

ନାଇରେ ନାଇଁ ଝାରର ଲାଗି ଖଟ ଭିଜି କଲା ହେଲେ ବି ତ ଦିହ ମୋର ଜର ନାଇଁ କଲା ଜରର ସଙ୍ଗେ ମୁଡ଼ ବଥା ମହା ଆପ କଲା କେନ୍ତା ଜର କାହା।

କାଁ ବୋଇଲୁ ମତେ ଖତମ କରିଦେବୁ? ମତେ ତୁଇ ନାଇଁ ଜାନି କେଡ଼େ କେଡ଼େ ତାକତ ଭଲ ଲୋକ ଅଣ୍ଟା ଭାଙ୍ଗି ଦେସି ମୁଇଁ ମୁଇଁ ପୁରେ ପ୍ୟାତେନ ଯାହାକେ ଥରେ ନଜର ପକେଇ ଦେସି ଆର୍ ସେ କେବେ ଉଠି ନାଇଁ ପାରେ। ଆର୍ ତୁଇ ତୁଇ ଫେର୍ ମତେ ଖତମ କରିଦେବି ବୋଲୁଛୁ?

0: କାଁ ବୋଇଲ ଇନେ କିଏ ଗୀତ ଗାଉଛେ? ମତେ ତ ଖାଲି ବୁଆ ଗୁଣିଆ ମାନଙ୍କ ଶବଦ ଶୁଭୁଛେ।
1: ହଁ ରେ ଗୁରୁବାରି, ମୋର କାନ ପାଶେ ଗୁଣିଆଟେ ଗୀତ ଗାଉଛେ ପରେ ମୋର ଉପରେ ତାର ନଜର ପଡିଗଲାନ।
0: କାଁ ବୋଇଲ ଗୁଣିଆର ନଜର ପଡିଛେ?

ରଖିଥିବ ଆର ଗୋଟେ କଥା ବହୁ ମନେ ରଖିଥିବ ମଶାରି ଗୋଟେ ଯୁଡ଼େ ତମେ ଘରେ ରଖିଥିବ ଆର ଗୋଟେ କଥା ବହୁ ମନେ ରଖିଥିବ ଆର ଗୋଟେ କଥା ବହୁ ମନେ ରଖିଥିବ ମଶାରି ଦେଇ କରି ରାତି ଶୁଇବ ତମେ ସଭେ ମଶାରି ଦେଇ କରି ରାତି ଶୁଇବ ତମେ ସଭେ ଉଷ ଦିଆ ମଶାରି ଗୋଟେ ଉଷ ଦିଆ।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଆଇବାକାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ 2026 ପଦ୍ମ ପୁରସ୍କାର। ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀଠାରେ ଭେଟିଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ। ଦୁଇ ଦେଶ ଭିତରେ ପ୍ରତିରକ୍ଷା ସୁରକ୍ଷା ରାଜନୈତିକ ରଣନୈତିକ ପ୍ରଯୁକ୍ତିବିଦ୍ୟା ବାବଦ ସହଯୋଗକେ ନେଇକରି କଲେ ଆଲୋଚନା। ସିବିଏସ୍ଇ ପରୀକ୍ଷା ଫଲ ପୋର୍ଟାଲ୍ଥି ଦେଖାଦେଇଥିବାର ବୈଷୟିକ ତ୍ରୁଟିକେ ଠିକ୍ କରବାର୍ ଲାଗି ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞମାନଙ୍କୁ ନିୟୋଜିତ କରବାର୍ ଲାଗି

0: ଶିଳାନ୍ୟାସ କରିଛନ୍ତି ରାଜସ୍ୱାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଇବୋଲା ଭାଇରସର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆର୍ ପ୍ରସ୍ତୁତି ବାବଦ ଉଚ୍ଚସ୍ତରୀୟ ବୈଠକ ଆଜି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାତି ରାଜ୍ୟ ସଚିବାଳୟନୁ ହେଲା ଅନୁଷ୍ଠିତ। ରାଜ୍ୟର ସବୁ ବିମାନ ବନ୍ଦରନୁ ସ୍କ୍ରିନିଂ ବ୍ୟବସ୍ଥାକେ ଅଧିକା ବରକସ କରବାର୍ ଲାଗି ଦିଆଗଲା ନିର୍ଦ୍ଦେଶ। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାଠାରେ ଲକ୍ଷ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଏହି ବଛରର ଅଣ୍ଡା ନାଇଁ ଦେଇକିରି ଗଲେ ଫେରି ପରିବେଶବିତ୍ମାନଙ୍କର ଭିତରେ ପ୍ରକାଶ ପାଇଲା ଆଶ୍ଚର୍ଯ୍ୟ। ଆଇପିଏଲ୍ କ୍ରିକେଟ୍ ଥି ଆଜି କୋଲକାତା ଇଡେନ୍ ଗାର୍ଡେନ୍ସଠାନେ କୋଲକାତା ନାଇଟ୍ ରାଇଡର୍ସ ଆର୍ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଚାଲିଛେ ମ୍ୟାଚ୍। ପହିଲା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ହରାଲା ମୁମ୍ବାଇ ଇଣ୍ଡିଆନ୍ସକେ। ରାଜା ବା 5 ଦିନ ତକ୍ ଜାରି ରହିବା ଜବର ଖରାତାତି ସତର୍କ କରାଲା ପାଣିପାଗ ବିଭାଗ। ଏଥିନେଇ ମୁଖ୍ୟ ଖବର ଏନ ଶେଷ ହେଲା। ମୁଖ୍ୟ ଖବର ଫେର ଥରେ ଶୁଣିପାରିବେ ରାତି 11:05।
1: ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟ, ଗୀତ ରଚନା କରିଛନ୍ତି ଯତୀନ୍ଦ୍ରନାଥ ହୁଇ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅମୃତା ପ୍ରିୟଦର୍ଶିନୀ ସାହୁ, ଗୀତ ରଚନା କରିଛନ୍ତି ଡୋଳାମଣି କନ୍ଧେର।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

0: ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମାଚାର ଦର୍ପଣ।

0: कानपुर के प्रोफेसरों और तकनीकी विशेषज्ञों का एक दल तैनात करने का निर्देश दिया है। राष्ट्रीय परीक्षा एजेंसी एनटीए ने स्नातक पाठ्यक्रम के लिए सामान्य विश्वविद्यालय प्रवेश परीक्षा 2026 के अंतर्गत 28 मई को होने वाली परीक्षाओं को स्थगित कर दिया है। एजेंसी ने बताया कि ये फैसला सरकारी अधिसूचना के अनुसार ईद उल जुहा बकरी ईद की छुट्टी की तारीख में हुए बदलाव को देखते हुए लिया गया है। परीक्षा की नई तारीख की घोषणा जल्द ही की जाएगी। संघ लोक सेवा आयोग यूपीएससी ने आज सिविल सेवा की प्रारंभिक परीक्षा और भारतीय वन सेवा की प्रारंभिक परीक्षा 2026 का सफलतापूर्वक आयोजन किया। आयोग ने बताया है कि ये परीक्षाएं देश के 83 शहरों में 2000 से अधिक परीक्षा केंद्रों पर आयोजित की गई। अंतिम आंकड़ों के अनुसार 8 लाख से अधिक आवेदकों में से लगभग 5,49,000 उम्मीदवार परीक्षा में शामिल हुए। कर्नाटक के उत्तर कन्नड़ जिले में आज थट्टे हक्कालू नदी में एक ही परिवार के 8 सदस्य डूब गए, जिनमें 7 महिलाएं शामिल थे। पुलिस के अनुसार शिराली गांव के लगभग 14 लोग सीप इकट्ठा करने के लिए नदी में उतरे थे, लेकिन रात्रि में तेज बारिश के बाद पानी के बहाव की चपेट में आ गए। उन्हें बचाने के लिए पानी में उतरे अन्य सदस्य भी तेज धारा में बह गए। राष्ट्रपति द्रौपदी मुर्मू, उपराष्ट्रपति सीपी राधाकृष्णन और प्रधानमंत्री नरेंद्र मोदी ने इस दुर्घटना पर गहरा दुख व्यक्त किया है। देश के मौसम के मध्य और उत्तर पश्चिमी हिस्सों में भीषण लू के कारण सामान्य जनजीवन अस्त व्यस्त हो गया है और तापमान औसत से काफी ऊपर पहुंच गया है। स्वास्थ्य अधिकारियों ने लोगों को पर्याप्त मात्रा में पानी पीने, दोपहर से देर शाम तक धूप से बचने और बच्चों, बुजुर्गों तथा पहले से किसी बीमारी से पीड़ित लोगों को विशेष ध्यान रखने की सलाह दी है। इसके साथ ही ये समाचार बुलेटिन समाप्त हुआ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଉତ୍ସବଟି ଆଇବା କାଏଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ 2026 ବର୍ଷର ପଦ୍ମ ପୁରସ୍କାର। କଳାହାଣ୍ଡି ଜିଲ୍ଲାର ଭାଷାବିତ୍, ଲୋକକଥାକାର ଆର୍ ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନୀ ହେବେ ସମ୍ମାନିତ। କେତେଟା ଆଫ୍ରିକୀୟ ଦେଶରେ ବଢ଼ୁଛି ଇବୋଲା ଭାଇରସ୍ ସଂକ୍ରମଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଇବୋଲା ସଂକ୍ରମଣକେ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଭାବେ ଘୋଷଣା କରାଗଲା। ଦେଶେ ନାଇନ ଇବୋଲା ଭାଇରସ୍ ସଂକ୍ରମଣ, ମାତର୍କ ନାଗରିକମାନଙ୍କୁ ସତର୍କ ରହିବାରକେ ସରକାର ଦେଲେ ପରାମର୍ଶ। ସଂକ୍ରମିତ ଦେଶକେ ନାଇଁ ଯିବାରକେ କଲେ ସତର୍କ। ସାରା ଦେଶେ ପାଳିତ ହେଉଛି ଭଗବାନ ବିର୍ସା ମୁଣ୍ଡାଙ୍କର 150ତମ ଜୟନ୍ତୀ ଅବସରରେ ଦିଲ୍ଲୀର ଜନଜାତି ସାଂସ୍କୃତିକ ସମାଗମରେ ଉଦ୍ବୋଧନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। କହିଲେ ଆଦିବାସୀ ସମ୍ପ୍ରଦାୟ କି କେନ୍ସି ବ୍ୟକ୍ତି ବିଶେଷ ଉପରେ ୟୁନିଫର୍ମ ସିଭିଲ୍ କୋଡ୍ ବ୍ୟବସ୍ଥା ନାଇଁ ଲଗାଏ ପ୍ରତିବନ୍ଧକ। ରାଇଜେ ଜବର ଖରାତାତିକେ ନଜରଥି ରଖିକିରି ଦିନର 11 ବଜେ ଉପରବେଳା 3 ବଜେ ତକ୍ ଶ୍ରମିକମାନଙ୍କୁ କାମ ନାଇଁ କରାବାରକେ ପୂର୍ତ୍ତ ବିଭାଗ ତରଫୁ ଜାରି ହେଲା ନିର୍ଦ୍ଦେଶ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ତିଆର ସରିଥିବାର ଆର୍ ପ୍ରସ୍ତାବିତ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଆଜି ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେନ୍ଦ୍ରାପଡ଼ା ଗହିରମଥାରେ ଚଲତି ବଛର ସମୂହ ଅଣ୍ଡା ନାଇଁ ଦେଇକରି ଫେରିଗଲେ ଅଲିଭ୍ ରିଡ୍ଲେ କଇଁଛ। ବିଶ୍ୱ ତାପାୟନ, ବଢ଼ତି ତାତିଆର, ଠିକ୍ ପରିବେଶ ନାଇଁ ମିଲ୍ବାରଟା ହେଇପାରେ କାରଣ ବୋଲି ଅନୁମାନ କଲେ ପରିବେଶବିତ୍। ଶକ୍ତି ବିଭାଗ ଆର୍ ଶକ୍ତି କ୍ଷେତ୍ରରେ କାମ କରୁଥିବାର ସଂସ୍ଥାମାନଙ୍କ ସାଙ୍ଗେ ଭୁବନେଶ୍ୱରଠାରେ ଉଚ୍ଚସ୍ତରୀୟ ବୈଠକ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଇଜେ ଶକ୍ତି କ୍ଷେତ୍ରକେ ବରକସ କରବାର ନିରନ୍ତର ବିଜୁଳି ଶକ୍ତି ଯୋଗାଣ ଉପରେ ଦେଲେ ଜୋର। କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ତଟେ ହକ୍କାଲୁ ନଦୀର ଜବର ସ୍ରୋତଥି ଆଜି ଭାସିଗଲେ 8 ଜଣ। ଜୀବନ ଯାଇଥିବା ଲୋକର ଲାଗି ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ। ଭିଏତନାମଠାରେ ଚାଲିଥିବାର 23 ବର୍ଷରୁ କମ୍ ବୟସର ଏସୀୟ କୁସ୍ତି ଚମ୍ପିଅନ୍ସିପ୍ଟି ଭାରତର ମଲ୍ଲଯୋଦ୍ଧାମାନେ ଜିତିଲେ 3ଟା ସ୍ୱର୍ଣ୍ଣ, 2ଟା ରୌପ୍ୟ ଆର୍ 3ଟା କାଂସ୍ୟ ପଦକ। କୋଲକାତା ଇଡେନ୍ ଗାର୍ଡେନ୍ଠାରେ ଚାଲିଥିବାର ଆଜିର ଆଇପିଏଲ୍ର 2 ନମ୍ବର ମ୍ୟାଚ୍ ଥି ଖବର ଲେଖାଯିବାର ତକ୍ ଦିଲ୍ଲୀ କ୍ୟାପିଟାଲ୍ସର 203 ରନ୍ର ଜବାବ ଥି କୋଲକାତା ନାଇଟ୍ ରାଇଡର୍ସକେ ମ୍ୟାଚ୍ ଜିତିବାର ଲାଗି 35 ବଲ୍ ଥି ଦରକାର ଆର୍ 75 ରନ୍। ଆଇବା 24 ଘଣ୍ଟା ଭିତରେ ଜବର ଗରମ ଆର୍ ହିଟ୍ ୱେଭ୍କେ ନେଇକରି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର ଆଉ କଳାହାଣ୍ଡି ଜିଲ୍ଲାକେ ସତର୍କ କରାଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବର ପ୍ରସାରଣ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର।

ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ। ସ୍ୱାସ୍ଥ୍ୟ ସୂଚନା ଶୁଣିବେ ସକାଳ 7:10, ଏଥିରେ କାନ୍ଧ ବ୍ୟଥାର କାରଣ ଓ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସ୍ମୃତି ରେଖା ହୋତା। ସକାଳ 7:30 ପରିବେଶ ସୂଚନା, ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ପ୍ରଚାର କରିବୁ। ସକାଳ 7:35 କଣ୍ଠଶିଳ୍ପୀ ଦିଲୀପ ରାଉତ ଏବଂ ସଙ୍ଗୀତ ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିପିନ ବିହାରୀ ପଟେଲ ଏବଂ ଗଗନ ବାଗ, ସଂଯୁକ୍ତା ଶତପଥୀ ଏବଂ ସୁଶାନ୍ତ କୁମାର ପଣ୍ଡା ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଦିନ 11:05 ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ମକରଧ୍ୱଜ ଧରୁଆ, ଦୁର୍ଗାପ୍ରସାଦ ଭୋଇ, ଯୋଗେଶ୍ୱର ପଣ୍ଡା, କ୍ରିଷ୍ଣା ପଟେଲ ଏବଂ ମୋହନ ସେଠ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ପ୍ରଚାର କରିବୁ ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଘର ସଂସାରର ମନୋରମା କାର୍ଯ୍ୟକ୍ରମ ଶୁଣିବେ ଦିନ 1:20, ଏଥିରେ ଶୁଣିବେ ମୋହିନୀ ହୋତାଙ୍କ କବିତା। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ହିନ୍ଦୀ ଲଘୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁର ତରଙ୍ଗ ପ୍ରଚାର କରିବୁ ଅପରାହ୍ନ 4:02। ଅପରାହ୍ନ 4:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଲମ୍ବ କୁମ୍ଭାର, ସନ୍ତୋଷ କୁମାର ମିଶ୍ର, ନବୀନ କିଶୋର ଆଚାର୍ଯ୍ୟ ଏବଂ ପଦ୍ମିନୀ ସୁନା। ରାତି 7:30 କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର ଏବଂ ରାତି 10:30 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ସମୟ ରାତି 11:22। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।